ଆକାଶବାଣୀ ବାରିପଦା। ଆଜି ସୋମବାର 1948 ଶତାବ୍ଦୀର ଭାଦ୍ରବ ଦୁଇ ଦିନ, ତଦନୁଯାୟୀ 2026 ମସିହା ଅଗଷ୍ଟ ମାସର 24 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59 ମିନିଟ୍ 14 ସେକେଣ୍ଡ।

ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥି ସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଗୋବିନ୍ଦ ଚନ୍ଦ୍ର ସେନାପତି, ନମିତା ଅଗ୍ରୱାଲ, ଅଲେଖ ଚନ୍ଦ୍ର ସାମଲ, ଶୈଳଭମା ମହାପାତ୍ର ଏବଂ କୁମାର ବାପି। ଗୀତଗୁଡ଼ିକ ଥିଲା ବାବାଜୀ ଚରଣ ଜେନା, ଅଲେଖ ବିଶ୍ୱାଳ, ରୁଦ୍ରପ୍ରସାଦ ମହାନ୍ତି, ଲକ୍ଷ୍ମୀପ୍ରିୟା ରଥ, ନରେନ୍ଦ୍ର ବେହେରା ଏବଂ ରାମକୃଷ୍ଣଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ତରୁଣକାନ୍ତି ରାଉତ।
1: ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଶିବଙ୍କର ଜଳାଭିଷେକ ପାଇଁ ଶୈବପୀଠ ଲୋକାରଣ୍ୟ ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ପୂରଣ ପାଇଁ ଶିବଲିଙ୍ଗ ଉପରେ ଜଳ ଢାଳୁଛନ୍ତି। ଏହି ପରିପ୍ଲବ ଭକ୍ତିର ଧାରାସିକ୍ତ କରିଛି ମାଟିକୁ, ଆଉ ପବନରେ ଉଡ଼ିଆସି ଶିଖର କଣା ତିନ୍ତେଇ ଦେଉଛି ଦେହମୁଣ୍ଡକୁ। କିନ୍ତୁ ଭକ୍ତ ମୁହଁରେ ଉଚ୍ଚାରିତ ହେଉଛି ମହାମୃତ୍ୟୁଞ୍ଜୟ ମନ୍ତ୍ର, ଓଂ ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁକଂ ଇବ ବନ୍ଧନାନ୍ ମୃତ୍ୟୁର୍ମୁଖ୍ୟମାମୃତାତ୍। ଆମେ ସବୁ ତ୍ରିନେତ୍ରଧାରୀ ଶିବଙ୍କର ସ୍ତୁତି କରୁଛୁ, ଯାହାଙ୍କର ଶାଶ୍ୱତ ସୁଗନ୍ଧ ପ୍ରାଣୀମାନଙ୍କର ପୋଷଣ ଓ ପରିପାଳନ କରେ। ଯେପରି ଫୁଟି କାକୁଡ଼ି ନିଜ ଲତାର ବନ୍ଧନରୁ ମୁକ୍ତ ହୁଏ, ଚ୍ୟୁତ ହୁଏ, ହେ ଶଙ୍କର ସେହିପରି ମୋତେ ଅମୃତତ୍ଵ ପ୍ରଦାନ ପାଇଁ ମୃତ୍ୟୁ କବଳରୁ ମୁକ୍ତ କର। ମୃତ୍ୟୁ ତ ସମସ୍ତଙ୍କୁ କବଳିତ କରେ, ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ, ମୃତ୍ୟୁକୁ କିଏ ବା ପରାସ୍ତ କରିବ। କିନ୍ତୁ ମୃତ୍ୟୁ ବି ମୃତ୍ୟୁ ମୁଖରେ ପଡ଼େ, ଏକଥା ମହାଦେବଙ୍କ ହାତରେ ସମ୍ଭବ ହୋଇପାରିଛି। ଶିବପୁରାଣରେ ଅଛି, ନୃସିଂହ ପୁରାଣରେ ମଧ୍ୟ ଅଛି, ଏକଦା ମୃକଣ୍ଡୁ ମୁନି ଏବଂ ତାଙ୍କର ପତ୍ନୀ ମନସ୍ୱିନୀ ପୁତ୍ର ଆଶାରେ ବ୍ରହ୍ମାଙ୍କୁ ତପସ୍ୟା କଲେ। ବ୍ରହ୍ମା ତପସ୍ୟାରେ ସନ୍ତୁଷ୍ଟ ହୋଇ କହିଲେ, ତମେ ଶହେ

0: ପୁତ୍ର ପ୍ରାପ୍ତ ହେବ, କିନ୍ତୁ ସେମାନେ ସମସ୍ତେ ମୂର୍ଖ ହେବେ। ଯଦି ଗୋଟିଏ ପୁତ୍ରରେ ଆଶା କରୁଛ, ତେବେ ସେ ହେବ ମହାନ ପଣ୍ଡିତ, କିନ୍ତୁ ତାର ଆୟୁଷ ହେବ ମାତ୍ର 7 ବର୍ଷ। ତମେ କ'ଣ ଚାହଁ, ସତପୁତ୍ର ନା ଏକମାତ୍ର ପୁତ୍ର? ମୃକଣ୍ଡୁ ମୁନି ଜ୍ଞାନ ଓ ଗରିମା ଆଧାରରେ ଗୁଣବାନ ପୁତ୍ର ପାଇଁ ପ୍ରାର୍ଥନା କଲେ, ହେଉ ପଛେ ସେ ଅଳ୍ପାୟୁଷ। ବ୍ରହ୍ମା କହିଲେ, ତଥାସ୍ତୁ। ମନସ୍ୱିନୀଙ୍କ ଗର୍ଭରୁ ଯଥାସମୟରେ ଜନ୍ମ ହେଲେ ମାର୍କଣ୍ଡେୟ। ମାତ୍ର କେଇଟା ଦିନ ଭିତରେ ମାର୍କଣ୍ଡେୟ ସବୁ ଶାସ୍ତ୍ରରେ ପାରଙ୍ଗମ ହୋଇଗଲେ। କିନ୍ତୁ ମୃକଣ୍ଡୁ ଜାଣିଛନ୍ତି ପୁତ୍ରର ଭବିଷ୍ୟତ, ଏଣୁ ସେ ସଦାସର୍ବଦା ଚିନ୍ତିତ ରହୁଥିଲେ। ମୃକଣ୍ଡୁ ମୁନି ଘୋର ତପସ୍ୟା କରିବା ପାଇଁ ଗୋଦାବରୀ ତଟଦଣ୍ଡକାରଣ୍ୟରେ ପ୍ରବେଶ କଲେ। ବୃକ୍ଷ ଡାଳରେ ପାଦ ଦୁଇଟିକୁ ଛନ୍ଦି ତଳମୁହାଁ ହୋଇ ଓହଳି ପ୍ରାଣାୟାମ ଅଭ୍ୟାସ କଲେ। ବ୍ରହ୍ମା ଏପରି ତପସ୍ୟା ଦେଖିନଥିଲେ, ସେ ସନ୍ତୁଷ୍ଟ ହେଲେ। ବ୍ରହ୍ମଲୋକ ବି ଟଳମଳ ହେଲା। ସେ ମୃକଣ୍ଡୁ ମୁନିଙ୍କ ପାଖରେ ପହଞ୍ଚି ପଚାରିଲେ, ପୁଣି କ'ଣ ହେଲା? ପୁତ୍ର ସନ୍ତାନ ତୁମକୁ ପରା ମୁଁ ଦେଇଛି। ମୃକଣ୍ଡୁ କହିଲେ, ମୋର ପୁତ୍ର ଅଳ୍ପାୟୁ, ଏହି ଚିନ୍ତା ଆମ ସ୍ୱାମୀ ସ୍ତ୍ରୀଙ୍କୁ ଘାରିଛି, ଆମକୁ ଧରାଶାୟୀ କରିଦେଇଛି। ବ୍ରହ୍ମା କହିଲେ, ମୋ ପାଖରେ ତାର ଉତ୍ତର ନାହିଁ, ତମେ ବିଷ୍ଣୁଙ୍କୁ ଧ୍ୟାନ କର। ମୃକଣ୍ଡୁ ଋଷି ସେମିତି ଡାଳରେ ଓହଳି ବିଷ୍ଣୁଙ୍କୁ ଧ୍ୟାଇଲେ। ବିଷ୍ଣୁ ତାଙ୍କର ଭକ୍ତିରେ ସନ୍ତୁଷ୍ଟ ହୋଇ ଧରାପୃଷ୍ଠରେ ଅବତରଣ କଲେ। କହିଲେ, ହେ ଋଷି, ତମେ କ'ଣ ଚାହଁ? ମୃକଣ୍ଡୁ କହିଲେ, ମୁଁ ମୋ ପୁତ୍ରର ଆୟୁଷ ଚାହେଁ। ବିଷ୍ଣୁ କହିଲେ, ବ୍ରହ୍ମାବରକୁ ମୁଁ ଆନ କରିପାରିବି ନାହିଁ। 5 ବର୍ଷରେ ତୁମ ପୁତ୍ର ବ୍ରହ୍ମାଣ୍ଡରେ ଖ୍ୟାତି ଅର୍ଜନ କରିଛି, ଆଉ 2 ବର୍ଷ ମଧ୍ୟ ସେ ସେହିଭଳି ଯଶ ଅର୍ଜନ କରିବ, କିନ୍ତୁ ତାର ଆୟୁଷ ବଢ଼ାଇବାର କ୍ଷମତା ମୋର ନାହିଁ। ବିଷ୍ଣୁ ଅନ୍ତର୍ଦ୍ଧାନ ହୋଇଗଲେ। ମୃକଣ୍ଡୁ ଏବଂ ମନସ୍ୱିନୀ ଦିନରାତି ଆଖିରୁ ଲୁହ ଝରେଇ ବଞ୍ଚି ରହିଲେ। ପିତାମାତାଙ୍କର ଏପରି ଦୁର୍ଦ୍ଦଶା ଦେଖି ପୁତ୍ର ମା'କୁ ପଚାରିଲେ, କ'ଣ ହେଇଛି ମା? ତୁମେ 2 ଜଣ ସଦାସର୍ବଦା ଭାରାକ୍ରାନ୍ତ କାହିଁକି ରହୁଛ? ତମ ମୁହଁ ସର୍ବଦା ବିଷଣ୍ନ କାହିଁକି ଦିଶୁଛି? ମାତା ଆଉ ରହିପାରିଲେ ନାହିଁ, ମୂଳରୁ ଚୂଳ ସବୁ କଥା ଏକୋଇ ରବଳା ବିଶିକେଶନକୁ କହି ପକାଇଲେ। ପୁତ୍ର କହିଲେ, ଏହା ଏକ କ୍ଷୁଦ୍ର କଥା, ମୁଁ ନିଜେ ତପ ଆଚରିବି, ପିତାମାତାଙ୍କ ମନର ଦୁଃଖ ଗ୍ଲାନି ସବୁ ଦୂର କରିବି। ପ୍ରଥମେ ସେ ପୁଲହ ଋଷିଙ୍କ ଆଶ୍ରମକୁ ଆସିଲେ। ପୁଲହ ଋଷି ବାଳକକୁ ଦେଖି ପ୍ରସନ୍ନ ହେଲେ, ତାଙ୍କର ଜ୍ଞାନ ଗୁଣ ଗରିମା ତାଙ୍କୁ ବିମୁଗ୍ଧ କଲା। ବାଳକଠୁ ସବୁ ଶୁଣି ସେ କହିଲେ, ହେ ପୁତ୍ର, ଦକ୍ଷିଣ ସମୁଦ୍ର ତୀରରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଅଛି, ସେଠାରେ କଣ୍ଡୁମୁନିଙ୍କର ଆଶ୍ରମ ଅଛି, ସେ ହିଁ ଶୂଳପାଣିଙ୍କର ପୂଜକ, ତମେ ସେଠାକୁ ଯିବ ଏବଂ ସେଠି ଶିବ ଆରାଧନା କରିବ। ସେଇଆ କଲେ ଋଷିପୁତ୍ର। କଣ୍ଡୁଙ୍କ ଆଶ୍ରମରେ ପହଞ୍ଚିଲେ, ତାଙ୍କୁ ସବୁ କଥା କହିଲେ। ମୁନି ଶିବ ପୂଜା ବିଧି ବାଳକକୁ ବୁଝେଇ ଦେଲେ। ମୃତ୍ୟୁର ସମୟ ପାଖେଇ ଆସିଲା, ମାଘ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି, ଧରିନେବା ପାଇଁ ମୃତ୍ୟୁଦୂତ କାଳ ଓ ବିକାଳ ଆସି ଦେଖିଲେ ଶିବଲିଙ୍ଗଙ୍କୁ ପୂଜା କରୁଛି ବାଳକ। ଏଣୁ ସେମାନେ ଡରି ଫେରିଗଲେ ଏବଂ ମୃତ୍ୟୁ ଦେବତାଙ୍କୁ କହିଲେ। ମୃତ୍ୟୁ ଦେବତା ଯମ ଧରାପୃଷ୍ଠକୁ ଆସି ଦେଖିଲେ ବାଳକର ଆରାଧନା। ମୃତ୍ୟୁ ଫାସ ପକାଇ ତାକୁ ଧରିବାର ପ୍ରୟାସ କଲାବେଳେ ପ୍ରଭୁ ତ୍ରିଲୋଚନ, ରୁଦ୍ର, ତ୍ରୟମ୍ବକ ଖଡ଼ଗରେ ହାଣିଦେଲେ ମୃତ୍ୟୁ ଦେବତାଙ୍କର ମସ୍ତକ। ତେବେ ଦେବତାମାନଙ୍କର ସମ୍ମିଳିତ ପ୍ରାର୍ଥନାରେ ଶିବ ଯମଙ୍କୁ ପୁନର୍ଜୀବନ ଦେଲେ। ହେଲେ ଋଷିପୁତ୍ର ମାର୍କଣ୍ଡେୟଙ୍କ ଆୟୁଷ 7 ବର୍ଷରୁ 7 କଳ୍ପକୁ ଲମ୍ବିଗଲା। ଋଷିପୁତ୍ର ଅମୃତର ସନ୍ତାନ ହୋଇ ବଞ୍ଚି ରହିଲେ, ଆଉ ଶିବ ହେଲେ ମୃତ୍ୟୁଞ୍ଜୟ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 136ତମ ଭାଗ।

ଭରତ ବ୍ରାହ୍ମଣ ଘରେ ଜନ୍ମିଛନ୍ତି। ତାଙ୍କର ପୂର୍ବ ଜନ୍ମର ସ୍ମୃତି ବିଲୁପ୍ତ ହୋଇନଥିଲା। କାଳେ ପୁନରାୟ ସଂସାର ପ୍ରତି ଆସକ୍ତି ଜନ୍ମିପାରେ ସେ ଏହି ଆଶଙ୍କାରେ ଉଦ୍ବିଗ୍ନ ହୋଇ ସାଧାରଣ ଲୋକଙ୍କ ପାଖରେ ନିଜକୁ ଜଡ଼, ଅନ୍ଧ, ମୁକ

0: पंचम स्कंधे जड़ भरत चरिते नाम नवमो अध्याय।
1: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 136ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର ମହାପାତ୍ର, ମିନତି ଭଞ୍ଜ ଏବଂ ସୌଳଭମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ତଳିଘେରାରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପନିପରିବା ତଳିଘେରାକୁ ଅଧିକ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ରୁଆଧାନରେ ମୂଳସାର ହିସାବରେ ଶେଷ କାଦୁଅ କରିବା ସମୟରେ ଏକର ପ୍ରତି 35 କିଲୋଗ୍ରାମ ଡିଏପି, 30 କିଲୋଗ୍ରାମ ପଟାସ ଏବଂ 8 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ବାଲିଆ ଜମି ହୋଇଥିଲେ ଏକର ପ୍ରତି 35 କିଲୋଗ୍ରାମ ଡିଏପି, 15 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଏବଂ 8 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 20ରୁ 25 ଦିନର ତଳିକୁ ଧାଡ଼ିକୁ ଧାଡ଼ି 20 ସେଣ୍ଟିମିଟର ଏବଂ ଗଛକୁ ଗଛ 15 ସେଣ୍ଟିମିଟର ବ୍ୟବଧାନ ରଖି ବୁଦା ପ୍ରତି 2ରୁ 3ଟି ତଳି ଲଗାନ୍ତୁ। ଶୁଖିଲା ପାଗ ଦେଖି ଧାନ ରହିବାର 3 ଦିନ ମଧ୍ୟରେ ପ୍ରେଟିଲାକ୍ରୋର ଘାସମରା ଔଷଧ ଏକର ପ୍ରତି 800 ମିଲିଲିଟର କିମ୍ବା ଅକ୍ସା ଡାୟାର୍ଜିଲ୍ ନାମକ ଘାସମରା ଔଷଧ ଏକର ପ୍ରତି 30 ଗ୍ରାମ କିମ୍ବା ପାଇରାଜୋ ସଲ୍ଫ୍ୟୁରାନ୍ ଇଥାଇଲ୍ ଘାସମରା ଔଷଧ ଏକର ପ୍ରତି 80 ଗ୍ରାମ ପ୍ରୟୋଗ କରନ୍ତୁ। ମନେ ରଖନ୍ତୁ, ଘାସମରା ଔଷଧକୁ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା 20 କିଲୋଗ୍ରାମ ବାଲିରେ ମିଶାଇ ସମାନ ଭାବରେ ଜମିରେ ପ୍ରୟୋଗ କରନ୍ତୁ। ସର୍ବଦା ଘାସମରା ଔଷଧକୁ ସଫା ପାଣିରେ ମିଶାଇ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲଡ୍ ଜେଟ୍ ନୋଜେଲ୍ ଥିବା ସ୍ପ୍ରେୟରରେ ସିଞ୍ଚନ କରନ୍ତୁ।

0: ପରନ୍ତୁ ଶୁଖିଲା ପାଗ ଦେଖି ମକା ବୁଣିବାର 20ରୁ 25 ଦିନ ହୋଇଯାଇଥିଲେ ଘାସ ବାଛି ଜମିକୁ କୋଡ଼ାଖୋସା କରି ହୁଡ଼ା ଟେକି
1: ମନେ ରଖନ୍ତୁ, ଘାସମରା ଔଷଧକୁ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ, କିମ୍ବା 20 କିଲୋଗ୍ରାମ ବାଲିରେ ମିଶାଇ ସମାନ ଭାବରେ ଜମିରେ ପ୍ରୟୋଗ କରନ୍ତୁ। ସର୍ବଦା ଘାସମରା ଔଷଧକୁ ସଫା ପାଣିରେ ମିଶାଇ ଫ୍ଲାଟ ଫ୍ୟାନ ହୁଡ଼ା ଟେକି ଦିଅନ୍ତୁ। ଏହି ସମୟରେ ଏକର ପ୍ରତି 55 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 40ରୁ 45 ଦିନ ବେଳକୁ ଚଅଁର ଆସିବା ପୂର୍ବରୁ ଆଉ ଥରେ ଘାସ ବାଛି କୋଡ଼ାଖୋସା କରି ଏକର ପ୍ରତି 55 କିଲୋଗ୍ରାମ ୟୁରିଆ ଓ 20 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସାର ପ୍ରୟୋଗ କରନ୍ତୁ। ମୁଗ ଓ ବିରି ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ଦ୍ରୋଣକ ପାଣି ପ୍ରୟୋଗ କରିନଥିଲେ ମଞ୍ଜି ବୁଣିବାର 15 ଦିନ ମଧ୍ୟରେ ବର୍ଷା ଛାଡ଼ିଗଲା ପରେ ଏକର ପ୍ରତି 300 ମିଲିଲିଟର ଇମାଜେଥାପିର ନାମକ ଘାସମରା ଔଷଧ କିମ୍ବା 400 ମିଲିଲିଟର କୁଇଜେଲଫ ଅଫ୍ ଇଥାଇଲ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଶୁଖିଲା ପାଗ ଦେଖି ଆଖୁ ଫସଲରେ ନାଲି ସଢା ରୋଗର ପରିଚାଳନା ପାଇଁ ଏକର ପ୍ରତି କାର୍ବିଣ୍ଡାଜିମ 12% ସହିତ ମାଙ୍କୁଜେବ 63% WP 400 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ର ଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକ ଗୁଡ଼ିକର ପରିଚାଳନା ପାଇଁ ବର୍ଷା ଛାଡ଼ିଗଲା ପରେ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 PPM ଏହି କୀଟ ଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ, 50 ଗ୍ରାମ ଏସିଡାମିପ୍ରିଡ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ପନିପରିବା ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଲାଗିବାର
2: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା ସୁଗମ ସଙ୍ଗୀତ ସକାଳ 7:55 ଗୀତାଞ୍ଜଳି ସକାଳ 8:15 ଏବଂ ସକାଳ 8:35 ସକାଳ 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକରୁ। ଦିନ 12ଟାରେ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିବେ ଶିଳ୍ପୀ ନାରାୟଣ ବେହେରା ଏବଂ ସାଥୀ କଳାକାର। ଦିନ 1:20 କାର୍ଯ୍ୟକ୍ରମ ମହିଳା ମହଲ। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ। ସନ୍ଧ୍ୟା 6ଟାରେ ଭକ୍ତିଗୀତ ସୁଗମ ସଙ୍ଗୀତ ସନ୍ଧ୍ୟା 6:15।

ରାତି 7:05 ଆଦିବାସୀ ସଙ୍ଗୀତ କ୍ରମରେ ଶୁଣିବେ କଲ୍ହ ଗୀତ ପରିବେଷଣ କରିବେ ଶିଳ୍ପୀ ସଙ୍ଗଳ ନାୟକ ଏବଂ ସାଥୀ କଳାକାର। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ସ୍ୱାସ୍ଥ୍ୟ ସମ୍ପଦ ରାତି 8:30। ତା ପୂର୍ବରୁ ଶୁଣିବି ଓଡ଼ିଆ କଥାଚିତ୍ରର ଗୀତ ରାତି 8। ଗୀତ ଅତୀତ ରାତି 8:40। ଦାସକାଠିଆ ରହିଛି ରାତି ଦଶଟାରେ ପରିବେଷଣ କରିବେ ଶିଳ୍ପୀ ଲଡ଼ୁ କିଶୋର ଶୁକ୍ଳ ଏବଂ ସାଥୀ କଳାକାର। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଜିଟାଲ ପ୍ରେସ୍କ୍ରିପ୍ସନ୍ ବ୍ୟବହାର ଉପରେ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଖୁବ୍ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଛନ୍ତି। ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସ୍କ୍ରିପ୍ସନ୍ ସ୍କାନ୍ ଆଣ୍ଡ ସେୟାର ଜରିଆରେ ଡିଜି ଲକର୍ରେ ସୁରକ୍ଷିତ ରଖାଯିବ, ଫଳରେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ସମୟରେ ରୋଗୀଙ୍କର ସମ୍ପୂର୍ଣ୍ଣ ବିବରଣୀ ସେଥିରୁ ମିଳିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସଂଯୋଗୀକରଣ ବ୍ୟବସ୍ଥାର ସମୟସୀମା ବୃଦ୍ଧି କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ। 1,547,55,00,000 ଟଙ୍କା ବ୍ୟୟ ଅଟକଳରେ ପ୍ରାୟ 3,214 କିଲୋମିଟର ଉର୍ଦ୍ଧ୍ୱ ସଡ଼କ ପଥ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ମାଧ୍ୟମରେ ନିର୍ଦ୍ଧାରିତ ନୀତିନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ

0: ରେ ପ୍ରବଳ ବର୍ଷା ଜାରି ରହିଛି। 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଟକ, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 345 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସକାଳ 6ଟା ସୁଦ୍ଧା 622.95 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,47,601 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏହି ସମୟ ମଧ୍ୟରେ 1,14,463 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ଉପରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବନ୍ୟାଞ୍ଚଳ ଗସ୍ତ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତ ସନ୍ଧ୍ୟାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଏବଂ ତ୍ୱରିତ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ, ତିହିଡ଼ି ଏବଂ ଚାନ୍ଦବାଲି ବ୍ଲକର 99 ସ୍କୁଲକୁ ଆଜି ବନ୍ଦ ରଖାଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଭେଣ୍ଡିଆ ଗ୍ରାମର ଜଣେ ଚାଷୀ ପ୍ରବଳ ବର୍ଷାଜନିତ ବନ୍ୟାରେ ଭାସିଯାଇଥିଲେ। ବରହୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପାପଡ଼ାହାଣ୍ଡି ବ୍ଲକର ମୋକିଆ, ନବରଙ୍ଗପୁର ବ୍ଲକର ଦେଉଳା ଏବଂ ଭତ୍ରାସି ୟୁନିଟ୍ଠାରେ 168 ଜଣଙ୍କୁ ସୁରକ୍ଷିତ ଭାବେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟର 3ଟି ଉତ୍ପାଦ ଉପରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଛି। ଏହାର ଅନୁମୋଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସୂଚନା ଦେଇଛନ୍ତି। ଓୟୁଏଟି ଆଜି 65ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହାର ଅବ୍ୟବହିତ ପୂର୍ବରୁ ଗତକାଲି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ରାଉଳ କହିଛନ୍ତି, ସମ୍ବଲପୁରର ସରସ୍ୱତିଆ, ମାଣିକପାଟଣା ଦହି ଏବଂ ଢେଙ୍କାନାଳ ପାଳ ବାଇଗଣ ପାଇଁ ଜିଆଇ ଟ୍ୟାଗ୍ ଆବେଦନ କରାଯାଇଛି। ଏଥିସହ କେନ୍ଦୁଝର ପେଜୁଆ ବିରିକୁ ମଧ୍ୟ ମାନ୍ୟତା ପ୍ରଦାନ ପାଇଁ ଆବେଦନ କରାଯାଇଥିବା ସେ କହିଛନ୍ତି। ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଓୟୁଏଟି ଏପର୍ଯ୍ୟନ୍ତ 270ରୁ ଅଧିକ ବିଭିନ୍ନ ଫସଲର ଅମଳକ୍ଷମ କିସମ ବିକଶିତ କରାଯାଇଛି ବୋଲି ପ୍ରଫେସର ରାଉଳ ସୂଚନା ଦେଇଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଗତକାଲିଠାରୁ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ବିଭିନ୍ନ ମଠ ମନ୍ଦିରରେ ମଧ୍ୟ ଏହି ମହୋତ୍ସବକୁ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଛି। ଶ୍ରୀମନ୍ଦିର ଏବଂ ମଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ସପ୍ତାହେ ବ୍ୟାପୀ ଏହି ଯାତ୍ରାରେ ରାଧାକୃଷ୍ଣଙ୍କ ରାହସଲୀଳା ପରିପ୍ରକାଶ ହୋଇଥାଏ। ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳ ଲାଗି ପାଇଁ କାଉଡ଼ିଆଙ୍କର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁ ଜଳାଭିଷେକ କରୁଛନ୍ତି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ଜନ୍ମୋତ୍ସବ ଆସନ୍ତା 27 ତାରିଖ ଗୁରୁବାର ଦିନ ପାଳନ କରାଯିବ। ପାଳିଆ ନିଯୋଗଙ୍କ ପକ୍ଷରୁ ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଠାକୁରଙ୍କ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ଶେଷ କରିବା ତଥା ଅନ୍ୟାନ୍ୟ ସ୍ୱତନ୍ତ୍ର ନୀତି ନେଇ ବିସ୍ତୃତ ଆଲୋଚନା ହୋଇଛି। ସେହିଦିନ ସନ୍ଧ୍ୟାରେ 108 ସେବାୟତଙ୍କ ପକ୍ଷରୁ ସାମୂହିକ ବଳଭଦ୍ର ସହସ୍ରନାମ ପାଠ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ସର୍ଭାଇକାଲ ସ୍ପଣ୍ଡିଲୋସିସ୍, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରସନ୍ନ କୁମାର ରାଠୋର।
2: ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକର ମେରୁହାଡ଼ ଓ କାଟିଲେଜ୍ର ଅସ୍ୱାଭାବିକ କ୍ଷୟ ଯୋଗୁଁ ହୋଇଥାଏ। ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକରେ ଦୀର୍ଘକାଳୀନ ଅସହ୍ୟ ଯନ୍ତ୍ରଣା କରାଉଥିବା ରୋଗ ବା ଅବ୍ୟବସ୍ଥାର ଏକ ପ୍ରମୁଖ କାରଣ। ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକର ମେରୁହାଡ଼ର ସ୍ପାଇନ୍ର ଦୀର୍ଘକାଳୀନ ଅବକ୍ଷୟ ଯୋଗୁଁ ହୋଇଥାଏ। ବେକର ମେରୁହାଡ଼ ବା କଶେରୁକା ମଧ୍ୟରେ ଥିବା ଗଦି ପରି ପତଳା ଚଟକାକାର ବସ୍ତୁ ଯାହାକୁ କି ଡିସ୍କ କହନ୍ତି, ତାହା ଉପରେ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ରେ ହେଉଥିବା ଅଷ୍ଟିଓଫାଇଟ୍ସ ଗୁଡ଼ିକ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଡିସ୍କ ସ୍ପେସ୍ କମିଯାଇଥାଏ ଓ ମେରୁହାଡ଼ ପାଖରେ ବାହାରୁଥିବା ସ୍ନାୟୁଗୁଡ଼ିକର ମୂଳ ବା ନର୍ଭ ରୁଟ୍ ଚାପି ହୋଇ ବେକରେ ଭୀଷଣ ବିନ୍ଧା ହୁଏ, ବେକ ବୁଲାଇ ହୁଏ ନାହିଁ। ସାଧାରଣତଃ ବ୍ୟାୟାମ କରୁନଥିବା ଅଧିକ ଓଜନର ବ୍ୟକ୍ତିମାନଙ୍କୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ହୋଇଥାଏ। ଯେଉଁ ବୃତ୍ତିରେ ଅଧିକ ଥର ନଇଁବାକୁ ବା ବେକ ଭାଙ୍ଗି ବା ବେକ ବୁଲାଇ କାମ କରିବାକୁ ହୁଏ ସେହି ଲୋକମାନଙ୍କୁ

0: ମଧ୍ୟ ମଣ୍ଡଲୋସିସ୍ ହେବାର ସମ୍ଭାବନା ଅଧିକ। ଦୀର୍ଘ ବର୍ଷ ପୂର୍ବରୁ ଯଦି ଆପଣଙ୍କ ବେକରେ ଆଘାତ ଲାଗିଥାଏ ତେବେ ହୁଏତ 10-20 ବର୍ଷ ପରେ ଆପଣ ସର୍ଭାଇକାଲ୍ ସ୍ପଣ୍ଡଲୋସିସ୍ ଭୋଗିପାରନ୍ତି। ଅତୀତରେ ବେକର ମେରୁହାଡ଼ରେ ସ୍ପାଇନ୍ରେ ଯଦି ଅପରେସନ୍ ହୋଇଥାଏ ତାହେଲେ ତା'ର 5-10 ବର୍ଷ ପରେ ଆପଣ ସ୍ପଣ୍ଡଲୋସିସ୍ ଭୋଗିପାରନ୍ତି। ବେକର ମେରୁହାଡ଼ ସଂଲଗ୍ନ ମାଂସପେଶୀଗୁଡ଼ିକର ନିୟମିତ ବ୍ୟାୟାମ ପ୍ରାୟ ହୁଏ ନାହିଁ, ତେଣୁ ଯେଉଁମାନେ ନେକ୍ ଏକ୍ସରସାଇଜ୍ କରନ୍ତିନି ବା ବେକ ଚରିପଟେ ଥିବା ମାଂସପେଶୀର ଗୋଟେ ବ୍ୟାୟାମ କରନ୍ତିନି ସେମାନଙ୍କୁ ମଧ୍ୟ ସର୍ଭାଇକାଲ୍ ସ୍ପଣ୍ଡଲୋସିସ୍ ହେବାର ସମ୍ଭାବନା ଥାଏ। ଗାଡ଼ି ଚଲାଉଥିବା ବେଳେ ଭୁଲ ଢଙ୍ଗରେ ବସିବା ହେତୁ ଡ୍ରାଇଭିଂ କରୁଥିବା ବହୁ ଲୋକଙ୍କୁ ସର୍ଭାଇକାଲ୍ ସ୍ପଣ୍ଡଲୋସିସ୍ ରୋଗ ହୋଇଥାଏ। ଖଟ ଉପରେ ଶୋଇ, ବିଛଣା ବା ତକିଆ ଉପରେ ବେକକୁ ଅଡ଼ୁଆ ଭାଗରେ ରଖି ଟିଭି ଦେଖିଲେ କ୍ରମଶଃ ସେହି ଲୋକ ଦୀର୍ଘ ଦିନ ପରେ ସର୍ଭାଇକାଲ୍ ସ୍ପଣ୍ଡଲୋସିସ୍ ଭୋଗ କରିଥାନ୍ତି। ଧୂମପାନ କରୁଥିବା ବ୍ୟକ୍ତିଙ୍କର ଡିସ୍କର ଗଠନ ପ୍ରଭାବିତ ହୋଇ ସ୍ପଣ୍ଡାଇଲୋସିସ୍ ହୋଇଥାଏ। ସ୍ପଣ୍ଡାଇଲୋସିସ୍ରେ କ'ଣ ଲକ୍ଷଣ ଦେଖାଯାଏ? ସର୍ଭାଇକାଲ୍ ସ୍ପଣ୍ଡାଇଲୋସିସ୍ରେ ବେକରେ ବଥା ହୁଏ, ବେକ ବୁଲାଇବାକୁ କଷ୍ଟ ହୁଏ, ବେକ ମୂଳରୁ ଡାହାଣ ବା ବାମ ହାତର ଆଙ୍ଗୁଠି ପର୍ଯ୍ୟନ୍ତ ଭୀଷଣ ବିନ୍ଧା ଯନ୍ତ୍ରଣା ହୁଏ, ପିଠିରେ ଖୁଆହାଡ଼ ଓ ମେରୁଦଣ୍ଡ ମଝିରେ ଭୀଷଣ ବ୍ୟଥା ହୁଏ, ପୁରା ବାହୁ, ଅଗ୍ରବାହୁ ଓ ହାତ ଝିମା ବା ବଧିରା ହୁଏ। ରୋଗୀ କିଛି ବାଟ ଚାଲିବା ପରେ ଟଳଟଳ ହୋଇ ଭାରସାମ୍ୟ ହରାଏ ଏବଂ କିଛି ସମୟ ଠିଆ ହେଲେ ବା ବସି ପଡ଼ିଲେ ତାହାର ବେକରେ ଭୀଷଣ ବିନ୍ଧା ହୁଏ ଏବଂ ସେ ବିନ୍ଧା ଅଣ୍ଟା ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଥାଏ। ବେକ ଆଗକୁ ବଙ୍କାଇଲେ ବା କେତେ ପାହୁଣ୍ଡ ଆଗକୁ ଚାଲିଲେ ଆହୁରି ଯନ୍ତ୍ରଣା ବଢ଼େ। ବେଳେବେଳେ କେତେକ ମାଂସପେଶୀରେ ଦୁର୍ବଳତା ଦେଖାଦେଇ ପାରାଲିସିସ୍ ହେଲା ପରି ଲାଗେ। ପରୀକ୍ଷା କଲେ ମୁଣ୍ଡ କାନ୍ଧ ଆଡ଼କୁ ବୁଲାଇ ହୁଏ ନାହିଁ ବା ମୁଣ୍ଡ ଘୁରେଇ ହୁଏ ନାହିଁ। ବେକ ଏକ୍ସରେ କଲେ ରୋଗ ଚିହ୍ନା ପଡ଼େ। ପ୍ରାୟତଃ 60 ବର୍ଷରୁ ଅଧିକ ଅଧିକାଂଶ ରୋଗୀଙ୍କ ବେକ ହାଡ଼ରେ ସ୍ପଣ୍ଡାଲୋସିସ୍ର ଚିହ୍ନ ଥାଏ, ହୁଏତ ସେମାନେ ଯନ୍ତ୍ରଣା ଭୋଗିପାରୁନଥାନ୍ତି। ସାଧାରଣତଃ ଫିଜିଓଥେରାପିର ବ୍ୟାୟାମ ବା ଟ୍ରାକ୍ସନ୍ ଦ୍ୱାରା ଅଧିକାଂଶ କ୍ଷେତ୍ରରେ ବେକ ଯନ୍ତ୍ରଣା କମିଥାଏ। ଦରକାରୀ ବ୍ୟଥା ନିବାରକ ଔଷଧ ଡାକ୍ତରଙ୍କୁ ପଚାରି ବ୍ୟବହାର କରିବେ, କାରଣ ପାକସ୍ଥଳୀର ଅଲସର ଓ ରକ୍ତସ୍ରାବ, ଯକୃତ ଓ କିଡ଼ନୀର କ୍ଷତି ବ୍ୟଥା ନିବାରକ ଔଷଧମାନେ ପ୍ରାୟତଃ କରିଥାନ୍ତି। ବେକ ବ୍ୟଥା ନ କମିଲେ ବା ହାତ ଅବଶ ହେଲେ MRI କରାଇ ଅସ୍ଥିଶଲ୍ୟ ଚିକିତ୍ସା ଓ ସ୍ନାୟୁଶଲ୍ୟ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ୱାରା ଏହାର ଚିକିତ୍ସା କରାଇବେ। ତାହାଦ୍ୱାରା ଚାପ ପଡ଼ୁଥିବା ସ୍ନାୟୁ ଓ ସ୍ପାଇନାଲ୍ କର୍ଡ ଉପରୁ ଚାପକୁ ଆମେ ଅପସାରଣ କରିପାରିବା। ସର୍ଭାଇକାଲ୍ ସ୍ପଣ୍ଡଲୋସିସ୍ ନ ହେବା ପାଇଁ ଆମେ କ'ଣ କରିବା? ବେକର ମାଂସପେଶୀର ନିୟମିତ ବ୍ୟାୟାମ କରିବା। କମ୍ପ୍ୟୁଟର କାମ ଯଦି ଆପଣ କରୁଥାନ୍ତି ତାହେଲେ ମଝିରେ ମଝିରେ ବିଶ୍ରାମ ନେଇ ବୁଲାବୁଲି କରିବେ। ଗୋଟିଏ ଚେୟାର ଯାହାକି ବେକ ଓ ମୁଣ୍ଡକୁ ସପୋର୍ଟ ଦେଉଥିବ ସେପରି ଚେୟାରରେ ପ୍ରତି ଘଣ୍ଟାରେ ଥରେ 10 ମିନିଟ୍ ପାଇଁ ବିଶ୍ରାମ ନେବେ। କଠିନ ଗଦି ଓ ବେକକୁ ସପୋର୍ଟ ଦେଉଥିବା ପତଳା ତକିଆ ବ୍ୟବହାର କରିବେ। ଡାଇବେଟିସ୍ ଥିଲେ ଏହାକୁ ନିୟନ୍ତ୍ରଣରେ ରଖିବେ। ବ୍ଲଡ୍ ସୁଗାର ଅଧିକ ରହିଲେ ସ୍ପଣ୍ଡଲୋସିସ୍ ବ୍ୟଥା ଅଧିକ ବଢ଼ିଯାଏ।
1: ସର୍ଭାଇକାଲ୍ ସ୍ପଣ୍ଡିଲୋସିସ୍ ସମ୍ପର୍କରେ କହିଲେ ଡାକ୍ତର ପ୍ରସନ୍ନ କୁମାର ରାଠୋର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 17:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ନବମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ଉଦ୍ଦେଶ୍ୟରେ ଚାରିଦିନିଆ ଜାପାନ ଗସ୍ତରେ ଯିବେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ମୈଶୂରରେ ଆଜି ଆରମ୍ଭ ହେବ ତିନିଦିନିଆ ଅନୁସୂଚିତ ଜନଜାତି ଭାଷା ଓ ସଂଗ୍ରହାଳୟ ଜାତୀୟ ସମ୍ମିଳନୀ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ପଞ୍ଜିକୃତ ଦେଶଗୁଡ଼ିକର ଜାହାଜରୁ ସେବା ଶୁଳ୍କ ଆଦାୟ କରିବାକୁ ଇରାନ୍ର ଘୋଷଣା ଏବଂ କଲମ୍ବୋ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 5 wicketରେ 300 ରନ୍ ପ୍ରଥମ ଇନିଂସ ଜାରି ରଖିବ ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନବମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ହାଇବ୍ରିଡ୍ ଫର୍ମାଟ୍ରେ ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ସୁରକ୍ଷା ବଳ ଏବଂ ପୁଲିସ୍ ବଳର 850ରୁ ଅଧିକ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଏବଂ ଆହ୍ୱାନଗୁଡ଼ିକ ଉପରେ ବିଚାର ଆଲୋଚନା କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ଚାରିଦିନିଆ ଜାପାନ ଗସ୍ତରେ ଯିବେ। ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ

ନେତୃତ୍ୱ ନେଇ ଶ୍ରୀ ଗୋଏଲ ଜାପାନର ଟୋକିଓ, ନାଗୋୟା ଏବଂ ଓସାକା ଗସ୍ତ କରିବେ। ଏହି ପ୍ରତିନିଧି ମଣ୍ଡଳୀରେ 200ରୁ ଅଧିକ ବ୍ୟବସାୟିକ ପ୍ରତିନିଧି ଅଛନ୍ତି। ବିନିର୍ମାଣ, ସେମିକଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି ଏବଂ ଇସ୍ପାତଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ଜାପାନ ନିଜର ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଆଗ୍ରହୀ। ଟୋକିଓରେ ଶ୍ରୀ ଗୋଏଲ ଜାପାନର ପ୍ରମୁଖ ଶିଳ୍ପ

ଗୋଏଲ ଜାପାନର ପ୍ରମୁଖ ଶିଳ୍ପପତି ଏବଂ ବୃହତ କମ୍ପାନୀଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ସହ ବୈଠକ କରିବେ। ଏଥିସହ 1500ରୁ ଅଧିକ ଅଗ୍ରଣୀ ଜାପାନୀ କମ୍ପାନୀଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ସଂସ୍ଥା କେଇ ଦାନରେନ୍ ସହ ଏକ ଗୋଲଟେବୁଲ ବୈଠକରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏହି ଗସ୍ତକାଳରେ ମନ୍ତ୍ରୀ ଶ୍ରୀ ଗୋଏଲ ବିଭିନ୍ନ କ୍ଷେତ୍ରର ବିକାଶ ଏବଂ ସହଭାଗିତା ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲା ଅନ୍ତର୍ଗତ ମୁସୁନୁରୁ ଗ୍ରାମ ପରିଦର୍ଶନ କରିବେ। ଗସ୍ତକାଳରେ ମୁସୁନୁରୁଠାରେ ଉପରାଷ୍ଟ୍ରପତି ଭାରତର ପ୍ରଥମ ଉତ୍ତମ ଗୁଣବତ୍ତା ସମ୍ପନ୍ନ ମକା ବିହନର ଶୁଭାରମ୍ଭ କରିବେ। ଏହି ଅବସରରେ ଉପରାଷ୍ଟ୍ରପତି କୃଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଂଶୀଦାରଙ୍କୁ ଉଦ୍ବୋଧନ ଦେବେ। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଭାରତର ସାଂସ୍କୃତିକ ପରିଚୟକୁ ସୁଦୃଢ଼ କରିବା ଏବଂ ବିଶ୍ୱ ସମ୍ମୁଖରେ ଦେଶର ସମୃଦ୍ଧ ଐତିହ୍ୟକୁ ଉପସ୍ଥାପନ କରିବା ଲାଗି କଳା ଏବଂ ସଂସ୍କୃତିର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଦିଲ୍ଲୀ କଳାପର୍ବ 2026ରେ ଉଦ୍ବୋଧନ ଦେଇ ଶ୍ରୀ ସୋନୱାଲ କହିଛନ୍ତି, ଦେଶର କୋଣ ଅନୁକୋଣରୁ କଳାକାରମାନେ ଅତ୍ୟନ୍ତ ଆଗ୍ରହର ସହ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ ଲାଗି ଏକତ୍ର ହୋଇଥିଲେ। ସମସ୍ତ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇ ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି, ଶ୍ରୀମନ୍ତ ଶଙ୍କରଦେବ କଳା, ସଂସ୍କୃତି, ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ସମାଜରେ ସାଂସ୍କୃତିକ ମୂଲ୍ୟବୋଧର ବିକାଶ କରିଛନ୍ତି। ସେ କହିଛନ୍ତି, ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଦେଶକୁ ଏକବିଂଶ ଶତାବ୍ଦୀରେ ଦୃଢ଼ତାର ସହ ଉପସ୍ଥାପନ କରିବା ଲାଗି ସାମର୍ଥ୍ୟ ପ୍ରଦାନ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ମନ୍ତ୍ରକୁ ପାଥେୟ କରି ବିଶ୍ୱରେ ଭାରତର ଭୂମିକା ସୁଦୃଢ଼ କରିବା ଦିଗରେ କଳା ଏବଂ ସଂସ୍କୃତି ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ଉଭୟ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରର ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି। ମରିସସ୍ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି, ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ଇନ୍ଧନ ଏବଂ ଗ୍ୟାସ୍ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ତୈଳ ନିଗମ ଲିମିଟେଡ୍ ଏବଂ ମରିସସ୍ର ଷ୍ଟେଟ୍ ଟ୍ରେଡିଂ କର୍ପୋରେସନ ମଧ୍ୟରେ ଚୁକ୍ତିପତ୍ର ଆଦାନ ପ୍ରଦାନ ହୋଇଥିବା ଜଣାପଡ଼ିଛି। ମନ୍ତ୍ରୀ ଶ୍ରୀ ପୁରୀ ଦୁଇଦିନିଆ ମରିସସ୍ ଯାତ୍ରାରେ ଯାଇଥିବା ସମୟରେ ଉଭୟ ନେତାଙ୍କ ମଧ୍ୟରେ ତୈଳ କ୍ଷେତ୍ର ସମ୍ବନ୍ଧୀୟ ଆଲୋଚନା ହୋଇଥିଲା। ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜିଠାରୁ କର୍ଣ୍ଣାଟକର ମୈସୁରଠାରେ ଅନୁସୂଚିତ ଜନଜାତି ଭାଷା ଏବଂ ସଂଗ୍ରହାଳୟ ସମ୍ପର୍କିତ ତିନିଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହେବ। ଆଦିବାସୀ ଜନଜାତି ଭାଷା ଉପରେ ବୃତ୍ତଚିତ୍ର ସଂରକ୍ଷଣ ଏବଂ ପୁନର୍ଜାଗରଣ ନେଇ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଅନୁସୂଚିତ ଜନଜାତି ସଂଗ୍ରହାଳୟ ଏବଂ ଜନଜାତି ସମ୍ପ୍ରଦାୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂଗ୍ରହାଳୟକୁ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହେବ। 2047 ସୁଦ୍ଧା ବିକଶିତ ଭାରତ ଗଠନକୁ ଦୃଷ୍ଟିରେ ରଖି ଏହି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଉଛି। ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ ଚାଟ୍ବଟ୍ ଉଦ୍ଘାଟନ ହେବା ସହ ଆଦିବାଣୀ ପ୍ଲାଟଫର୍ମର ପୁନଃ ବିକଶିତ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ପଞ୍ଜିକୃତ ଦେଶଗୁଡ଼ିକର ଜାହାଜଗୁଡ଼ିକୁ ସେବା ଶୁଳ୍କ ପ୍ରଦାନ କରିବାକୁ ହେବ। ଇରାନ୍ର ଜାତୀୟ ସୁରକ୍ଷା ଆୟୋଗର ମୁଖପାତ୍ର ଇବ୍ରାହିମ୍ ରେଜାଇ କହିଛନ୍ତି, ଏହି ଶୁଳ୍କ ସାମୁଦ୍ରିକ ପରିବେଶ ତଥା ଅନ୍ୟ କେତେକ ସେବା ପ୍ରଦାନ ଲାଗି ଆଦାୟ କରାଯିବ। ଏହାଦ୍ୱାରା ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷା ତଥା ବିକାଶ କାର୍ଯ୍ୟ କରାଯିବ ବୋଲି ସେଠାକାର ଗଣମାଧ୍ୟମ ସୂଚନା ଦେଇଛି। ତେବେ ଏହି ଘୋଷଣା ପୂର୍ବରୁ ଇରାନ୍ର ଜାତୀୟ ସୁରକ୍ଷା ଆୟୋଗର ପ୍ରବକ୍ତା କହିଥିଲେ, ଆମେରିକା ତା'ର ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଏବଂ ଉଭୟ ଦେଶ ମଧ୍ୟରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଶେଷ ନ ହେବା ଯାଏଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ନୂଆ ଅଞ୍ଚଳ ଭାବେ ଦର୍ଶାଉଥିବା ଏକ ଚିତ୍ର ମାଧ୍ୟମରେ ସେହି ଜଳମାର୍ଗ ଉପରେ କେବଳ ଆମେରିକାର ନିୟନ୍ତ୍ରଣ ଥିବା କହିଛନ୍ତି। ଇରାନ୍ର ତୈଳମନ୍ତ୍ରୀ ମୋହସେନ୍ ପାକ୍ନେଜାଦ କହିଛନ୍ତି, ଇରାନ୍ର ଦକ୍ଷିଣ ପ୍ରାନ୍ତରେ ଏକ ନୂଆ ଗ୍ୟାସ୍ କ୍ଷେତ୍ର ଚିହ୍ନଟ ହୋଇଛି। ସମ୍ପୃକ୍ତ ଗ୍ୟାସ୍ କ୍ଷେତ୍ରରେ 7500 ବିଲିୟନ୍ ଘନଫୁଟ ଗ୍ୟାସ୍ ରହିଥିବା ଅନୁମାନ କରାଯାଉଛି। ସେ କହିଛନ୍ତି, ଏହି ଗ୍ୟାସ୍ ଭଣ୍ଡାରର 73% ବାହାର କରାଗଲେ ପ୍ରାୟ 5700 ବିଲିୟନ୍ ଘନଫୁଟ ଗ୍ୟାସ୍ ନିଷ୍କାସନ ସମ୍ଭବ ହୋଇପାରିବ। ଇରାନ୍ ତୈଳମନ୍ତ୍ରୀ କହିଛନ୍ତି, ଏହି ଗ୍ୟାସ୍ ଭଣ୍ଡାର 15 ବର୍ଷ ପର୍ଯ୍ୟନ୍ତ ଗ୍ୟାସ୍ ଆବଶ୍ୟକତା ପୂରଣ କରିବା ଲାଗି ସକ୍ଷମ।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସ୍ଥିତି ଆକଳନ କରିବା ପରେ ହମାସ୍କୁ

ସତର୍କ କରାଇଛନ୍ତି। ଗାଜା ଷ୍ଟ୍ରିପ୍ରୁ ଯଦି ବେଲୁନ୍ ଏବଂ ଗୁଡ଼ି ଛାଡ଼ିବା ବନ୍ଦ କରାନଯାଏ ତେବେ ହମାସ ଉପରେ ଅଧିକ ଆକ୍ରମଣ ହେବ ବୋଲି ଇସ୍ରାଏଲ୍ ସତର୍କ କରାଇଛି। ସୂଚନା ଅନୁଯାୟୀ ଗାଜା ଷ୍ଟ୍ରିପ୍ରୁ ଡ୍ରୋନ୍, ବେଲୁନ୍ ଏବଂ ଗୁଡ଼ି ଛଡ଼ାଯିବା ପ୍ରସଙ୍ଗ ନେଇ ଇସ୍ରାଏଲ୍ ସ୍ଥିତି ସମୀକ୍ଷା କରିଥିଲା। ଜାପାନରେ ଗତକାଲି 5.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଯୋଗୁଁ 40ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଟୋକିଓର ଉତ୍ତର ପୂର୍ବାଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପ୍ରଭାବରେ କେତେକ ଅଞ୍ଚଳରେ ପାଣି ପାଇପ୍ଗୁଡ଼ିକ ଫାଟିଯିବା ସହ ପରିବହନ ସେବା ବ୍ୟାହତ ହୋଇଥିଲା। ଜାପାନର ଭୂକମ୍ପ ଅନୁସନ୍ଧାନ ସଂସ୍ଥା ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଭୂଗର୍ଭର 70 କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଥିଲା। ଗତକାଲି ମଧ୍ୟ ସନ୍ଧ୍ୟାରେ 6 ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଗତ ମାସରେ ଜାପାନରେ ଭୂକମ୍ପ ଯୋଗୁଁ 38 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20,000ରୁ ଅଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିଲା। ସିକ୍କିମର ନାଥୁଲା ମାର୍ଗ ଦେଇ ଅନୁଷ୍ଠିତ କୈଳାସ ମାନସରୋବର ଯାତ୍ରା ଗତକାଲି ଶେଷ ହୋଇଛି। ଗତ ଜୁନ୍ ମାସ 20 ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ସିକ୍କିମର ନାଥୁଲା ମାର୍ଗ ଦେଇ 10ଟି ବ୍ୟାଚ୍ରେ 464 ଜଣ ଶ୍ରଦ୍ଧାଳୁ କୈଳାସ ମାନସରୋବର ଯାତ୍ରା କରିଥିଲେ। 10ମ ବ୍ୟାଚ୍ ଗ୍ୟାଙ୍ଗଟକ୍କୁ ସୁରକ୍ଷିତ ଫେରିଆସିଥିବା ସୂଚନା ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଭାରତୀୟ ଦିବ୍ୟାଙ୍ଗ ପୁରୁଷ କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ଭେଟିଛନ୍ତି। ଭାରତ ଇଂଲଣ୍ଡ ପୁରୁଷ ଦିବ୍ୟାଙ୍ଗ T20 ସିରିଜ୍ ଖେଳିବା ପରେ ଏହି ଦଳ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଦଳର ପ୍ରଚେଷ୍ଟା ଏବଂ ଲକ୍ଷ୍ୟ ସଫଳତା ଦେଇଛି ଓ ଏହା ଭାରତର ଯୁବପିଢ଼ିକୁ ଆହୁରି ପ୍ରେରଣା ଯୋଗାଇବ। କଲମ୍ବୋରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ ପୂର୍ବଦିନର ସ୍କୋର 5 ୱିକେଟ୍ରେ 300 ରନ୍ରୁ ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ ଜାରି ରଖିବ। ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତର ଧ୍ରୁବ ଜୁରେଲ ଏବଂ ସାରାଂଶ ଜୈନ ଅପରାଜିତ ଅଛନ୍ତି। ଦେବଦତ୍ତ ପାଡିକଲ 193 ବଲ୍ରୁ 117 ରନ୍ ସଂଗ୍ରହ କରି ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଛନ୍ତି। ପ୍ରଥମେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ 165 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଭାରତୀୟ ମହିଳା ହକି ଦଳ FIH ହକି ବିଶ୍ୱକପ୍ର ସେମିଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଛି। ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଗତକାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି, ଫଳରେ ଅଧିକ ଗୋଲ୍ ଆଧାରରେ ଅଷ୍ଟ୍ରେଲିଆ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ପରାସ୍ତ ହେବା ପରେ ଭାରତ ପୁଲ୍ ଇର ତୃତୀୟ ସ୍ଥାନରେ ରହିଛି। ଆସନ୍ତା ଗୁରୁବାର ଦିନ ଭାରତୀୟ ଦଳ 5ମ ସ୍ଥାନ ଲାଗି ପ୍ଲେ ଅଫ୍ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ଆଜି 9ମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ବାଣିଜ୍ୟ ପୁଞ୍ଜିନିବେଶ ବୃଦ୍ଧି ଉଦ୍ଦେଶ୍ୟରେ 4ଦିନିଆ ଜାପାନ ଗସ୍ତରେ ଯିବେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ମୈସୁରରେ ଆଜି ଆରମ୍ଭ ହେବ 3ଦିନିଆ ଅନୁସୂଚିତ ଜନଜାତି ଭାଷା ଓ ସଂଗ୍ରହାଳୟ ଜାତୀୟ ସମ୍ମିଳନୀ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ପଞ୍ଜିକୃତ ଦେଶଗୁଡ଼ିକର ଜାହାଜରୁ ସେବାଶୁଳ୍କ ଆଦାୟ କରିବାକୁ ଇରାନ୍ର ଘୋଷଣା। ଏବଂ କଲମ୍ବୋ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 5 ୱିକେଟ୍ରେ 300 ରନ୍ରୁ ପ୍ରଥମ ଇନିଂସ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମାଚାର ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 7:25। ପ୍ରଚାର କରୁଛୁ ସୂଚନା ମୂର୍ଚ୍ଛନର କାର୍ଯ୍ୟକ୍ରମ ପରିକ୍ରମା। ଉପସ୍ଥାପନାରେ ସତ୍ୟାନନ୍ଦ ସେଜପଡ଼ା ଓ ଜୟଶ୍ରୀ ଦାସ। ସୂଚନା ମୂର୍ଚ୍ଛନର କାର୍ଯ୍ୟକ୍ରମ ପରିକ୍ରମା।

0: ଅବସରରେ ଲୋକସେବକ ମଣ୍ଡଳ ଏବଂ ଦୈନିକ ସମାଜ ପକ୍ଷରୁ ବାରିପଦା ସ୍ଥାନୀୟ ଷ୍ଟାଡିୟମ ସଭାକକ୍ଷରେ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ବାରିପଦା ସଦ୍ଭାବନା ସମିତିର ପ୍ରତିଷ୍ଠାତା ତଥା ବିଦ୍ୟାରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏବଂ ମୟୂରଭଞ୍ଜର ବରିଷ୍ଠ ସାମ୍ବାଦିକ ଡକ୍ଟର ବିଜୟ କୁମାର ଅଗ୍ରୱାଲା ଉଦ୍ଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନ ତଥା ସଂଗଠନର ପ୍ରମୁଖ ଇଞ୍ଜିନିୟର ବିପ୍ଳବ ରଞ୍ଜନ ବୁଗୁଡ଼େଇ, କଳିଙ୍ଗ କେଶରୀ ଜେନା, ସୌମ୍ୟରଞ୍ଜନ ମିଶ୍ର, ଅମର କୁମାର ସେଠୀ, ସୋମନାଥ ସିଂ, କୃଷ୍ଣଚନ୍ଦ୍ର ଦାସ, ଡକ୍ଟର ଅଶୋକ କୁମାର ଦ୍ୱାରୀ, ଇଞ୍ଜିନିୟର ଧରମବୀର ବୁଗୁଡ଼େଇ, ଶାନ୍ତନୁ କୁମାର ପାଲ ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ତେବେ ଆସନ୍ତୁ ଯେଉଁମାନେ ରକ୍ତଦାନ କରିଥିଲେ ସେମାନଙ୍କ ମୁହଁରୁ ଦୁଇପଦ ଶୁଣିବା।
1: ନମସ୍କାର, ମୋ ନାଁ ରୂପନ ଲୋହାର, ବାପାଙ୍କ ନାଁ ଜିତେନ ଲୋହାର, ମାଙ୍କ ନାଁ ଅନିମା ଲୋହାର, ଆମ ଘର ନିଉଣ୍ଡି କେନ୍ଦୁଝର। ମୁଁ ବର୍ତ୍ତମାନ ପାଠ ପଢୁଛି ମୟୂରଭଞ୍ଜ ସ୍କୁଲ ଅଫ ଇଞ୍ଜିନିୟରିଂରେ ବାରିପଦା, ଦ୍ୱିତୀୟ ବର୍ଷ ଛାତ୍ର ଅଟେ। ମୁଁ ଖୁସି କଥା ଯେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସରେ ବାରିପଦା ଷ୍ଟାଡିୟମରେ ଦୈନିକ ସମାଜ ତରଫରୁ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିରରେ ମୁଁ ରକ୍ତ ଦେଇ ବହୁତ ଖୁସି। ଆସନ୍ତୁ ଆମେ ସମସ୍ତେ ଯୁବକମାନେ ରକ୍ତଦାନ କରିବା ଏବଂ ଅନ୍ୟର ଜୀବନ ରକ୍ଷା କରିବା। ଧନ୍ୟବାଦ।
2: ମୋ ନାମ ହେଲା ନିତିନ ପାତ୍ର, ବାପାଙ୍କ ନାମ ହେଲା ଗୋକୁଳଚନ୍ଦ୍ର ପାତ୍ର, ମାଙ୍କ ନାମ ହେଲା ସରସ୍ୱତୀ ପାତ୍ର, ଆମ ଘର ହେଲା ରାୟରଙ୍ଗପୁର ଲୁସାଡ଼ି। ମୁଁ ବର୍ତ୍ତମାନ ପାଠ ପଢୁଛି MSc ଲକ୍ଷ୍ମୀପ୍ରସି କଲେଜରେ, ମୁଁ ପଢୁଛି ଫାଇନାଲ ଇୟର ଇଲେକ୍ଟ୍ରିକାଲ ବ୍ରାଞ୍ଚରେ ପଢୁଛି। ମୋତେ ଆଜି ଖୁସି ଲାଗୁଛି, ଆଜି ରକ୍ତଦାନ କରିଥିବାରୁ ମୁଁ ଆଜି ପ୍ରଥମ ଥର ରକ୍ତଦାନ କରିଛି। ମୋର ବୟସ 19। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି 98ତମ ପୁଣ୍ୟତିଥି, ସେ ଅବସରରେ ବାରିପଦା ଷ୍ଟାଡିୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାରୁ ମୋତେ ଭାରି ଖୁସି ଲାଗୁଛି, କାରଣ ମୋର ଏହି ଶିବିରରେ ରକ୍ତଦାନ ପ୍ରଥମ ଥର କରିଛି। ମୁଁ ବହୁତ ଖୁସି, ମୋର ରକ୍ତରେ ଅନ୍ୟର ପ୍ରାଣ ରକ୍ଷା ହୋଇପାରିବ। ଆସନ୍ତୁ ଆମେ ସମସ୍ତେ ରକ୍ତଦାନ କରିବା ଏବଂ ଅନ୍ୟର ଜୀବନ ରକ୍ଷା କରିବା।
3: ଧନ୍ୟବାଦ।
0: ସମାଜସେବୀ ଅମର କୁମାର ସେଠୀଙ୍କୁ ଆମେ ସାକ୍ଷାତ କରିଥିଲୁ, ଯିଏକି ଯେଉଁଠି ରକ୍ତଦାନ ଶିବିର ଅନୁଷ୍ଠିତ ହେଉନା କାହିଁକି ପହଞ୍ଚି ଯାଆନ୍ତି ଏବଂ ଅନ୍ୟର ଦୁଃଖ କିଭଳି ଦୂର ହୋଇପାରିବ ସେ ଦିଗରେ ନିଜକୁ ସାମିଲ କରି ଆଜି ପର୍ଯ୍ୟନ୍ତ ସମାଜସେବା କାମରେ ବ୍ରତୀ ଅଛନ୍ତି। ଆସନ୍ତୁ ତାଙ୍କ ମୁହଁରୁ ଏ ସମ୍ପର୍କରେ ଜାଣିବା।
4: ନମସ୍କାର, ଦେଖନ୍ତୁ ବ୍ଲଡ୍ ହେଉଛି ଅମୂଲ୍ୟ ସମ୍ପଦ ଭାବୁ, କାହିଁକିନା ମଣିଷ ଜୀବନରେ କେତେବେଳେ କାହାର କ'ଣ ଘଟିବ କିଛି ଜଣାନାହିଁ। ଆକ୍ସିଡେଣ୍ଟ ହେଉ କି ସିକିଲ୍ ସେଲ୍ ହେଉ, ଥାଲାସେମିଆ ହେଉ, ଏବଂ ଆମର ଗର୍ଭବତୀ ମହିଳାମାନଙ୍କ ପାଇଁ ହେଉ କି ଛୋଟ ଛୁଆଙ୍କ ପାଇଁ ହେଉ, ବ୍ଲଡ୍ ସବୁଠୁ ଅପରିହାର୍ଯ୍ୟ ହୋଇଯାଇଛି ବର୍ତ୍ତମାନ ଯୁଗରେ, ତେଣୁ ବ୍ଲଡ୍ର ବିକଳ୍ପ ନାହିଁ। ଏହି ପରିପ୍ରେକ୍ଷୀରେ ଆମେ ଚାହୁଁ, ସମସ୍ତଙ୍କୁ ଆମେ ଅନୁରୋଧ କରୁ ଯେ କିଛି ନା କିଛି ସମସ୍ତେ 18 ବର୍ଷରୁ ଉର୍ଦ୍ଧ 65 ବର୍ଷ ମଧ୍ୟରେ ସୁସ୍ଥ ମଣିଷଟିଏ ହୋଇଥିବା ଦରକାର, ଯିଏ ବ୍ଲଡ୍ଟିଏ ଦେବ ଏବଂ ଗୋଟିଏ ବ୍ଲଡ୍ ଦେଲେ 3ଟି ଜୀବନ ରକ୍ଷା ପାଇପାରିବ। କାରଣ ବର୍ତ୍ତମାନ ଯୁଗରେ ସବୁ ସେପାରେସନ୍ ୟୁନିଟ୍ ସବୁ ହୋଇଗଲାଣି, ବିଭିନ୍ନ ବର୍ଗୀକରଣ ହୋଇଗଲାଣି, ଆମର ହ୍ୱାଇଟ୍ ବ୍ଲଡ୍ ଲାଗୁଛି, PRBC ଅଛି, RDP ଅଛି ଏବଂ FFT, 3ଟି ପ୍ରକ୍ରିୟାରେ ଆମ ବ୍ଲଡ୍ ବିଭକ୍ତ ହେଉଛି। ଧର କିଏ ପୋଡ଼ିଗଲା କି ଧର ବ୍ଲିଡ଼ିଂ କଣ୍ଟିନ୍ୟୁ ବ୍ଲିଡ଼ିଂ ହେଉଛି ତାକୁ FFT ଦିଆହେଉଛି, ପ୍ଲାଟଲେଟ୍ କମିଗଲେ ଆମର RDP ଦିଆହେଉଛି, ବାକି ନର୍ମାଲ ଜୀବନକୁ ଦିଆହେଉଛି, ଆମର PRBC ଦିଆହେଉଛି। ମୟୂରଭଞ୍ଜ ଜିଲ୍ଲାରେ ବ୍ଲଡ୍ର ଅଭାବଟା ବହୁତ ମାତ୍ରାରେ ରହିଛି, କାରଣ ଆମେ ବର୍ତ୍ତମାନ ସୁଦ୍ଧା ବି ଠିକ୍ ଭାବରେ ଲୋକମାନେ ଏବାର ହୋଇପାରୁନାହାନ୍ତି ଓ ଆମେମାନେ ଠିକ୍ ଭାବରେ ତାକୁ ଲୋକମାନଙ୍କରେ ପହଞ୍ଚାଇ ପାରୁନୁ। କେମିତି ବ୍ଲଡ୍ ଦିଆଯିବ, କେଉଁ ଉପାୟରେ ହେଲେ ଆମେ ବ୍ଲଡ୍ଟି ଦେବୁ, ଆମ ମନେ ଭୟ କେମିତି ଦୂର ହେବ, ଏଇ ଜିନିଷରେ ଆମେ ଠିକ୍ ଭାବରେ ଉପସ୍ଥାନ କରିପାରୁନୁ। ତେଣୁ ମୋର ସମସ୍ତଙ୍କୁ ଅନୁରୋଧ ରହିବ, ସ୍ୱେଚ୍ଛାସେବୀ ହୁଅନ୍ତୁ, ମୋର ଡକ୍ଟର ହୁଅନ୍ତୁ, ଯେଉଁମାନେ ଏଇ ଲାଇନ୍ରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ମୋର ଅନୁରୋଧ, ସମସ୍ତେ ଯୁବବର୍ଗ ହେଉ କି ମହିଳା ହୁଅନ୍ତୁ, ଆମର ଗାଁରେ ରହୁଥିବା ଯେଉଁମାନେ ସୁସ୍ଥ ସବଳ ମଣିଷ ଅଛନ୍ତି କି ତାଙ୍କ ମନରେ ଭୟ ରହୁଛି ଯେ ଆମେ ବ୍ଲଡ୍ କାହିଁକି ଦେବା, ଏଇ ଚିନ୍ତାଧାରା ତାଙ୍କ ମନରୁ କାଢ଼ିପାରନ୍ତୁ, ତାହେଲେ ମୟୂରଭଞ୍ଜ ବୋଧେ ମୁଁ ଭାବୁଛି ଓଡ଼ିଶାରେ 1 ନମ୍ବର ଜିଲ୍ଲା ହିଁ ବାହାରନ୍ତା ବ୍ଲଡ୍ ଦେବାରେ। ତେଣୁ ଅନୁରୋଧ ସମସ୍ତଙ୍କୁ କରିବି, ସମସ୍ତେ ଆଗଭର ହେଇକି ଆସନ୍ତୁ, ବ୍ଲଡ୍ ଦିଅନ୍ତୁ, ବ୍ଲଡ୍ର ବିକଳ୍ପ କିଛି ନାହିଁ। ଆଉ ବ୍ଲଡ୍ ଦେଲେ ଯେ ଆମେ ଭାବୁ ମନରେ ଯେ ଆମେ ଦୁର୍ବଳ ହେଇଯିବୁ, ନା, ବ୍ଲଡ୍ ଦେଲେ ଦୁର୍ବଳ ନାହିଁ, ବରଂ ବ୍ଲଡ୍ ଦେଲେ ବହୁତ କିଛି ରୋଗରୁ ଆମେ ସବୁବେଳେ, ମୋ ନିଜେ ମୁଁ ଅନୁଭବ କରେ ଯେ ମୁଁ ଆଜି ପର୍ଯ୍ୟନ୍ତ ମୋତେ ବ୍ଲଡ୍ ପ୍ରେସର ନାହିଁ, ମୋର ହାର୍ଟର ବୋଧେ ଆଜି ପର୍ଯ୍ୟନ୍ତ କିଛି ମୁଁ ଇସିଜେଥର କରିଛି, ମୋର ଠିକ୍ଠାକ୍ ଅଛି। ତେଣୁ ମୁଁ ଭାବେ ମୁଁ ବ୍ଲଡ୍ ଦେଉଛି ବୋଲି ବୋଧେ ମୋତେ ମୋର ଜିନିଷ ମୋର ନାହିଁ, ବ୍ଲଡ୍ ଦେଲେ ତେଣୁ ଅସୁବିଧା ନାହିଁ। ତେଣୁ ଆସନ୍ତୁ ସମସ୍ତେ ଆମେ ରକ୍ତଦାନ କରିବା, ଅନ୍ୟର ଜୀବନ ବଞ୍ଚାଇବା। ବର୍ତ୍ତମାନ ସୁଦ୍ଧା ଆସିଛନ୍ତି ଆମର ମୟୂରଭଞ୍ଜ ସ୍କୁଲ ଅଫ୍ ନର୍ସିଂ, ଡିଭାଇନ୍ କଲେଜ, ମୟୂରଭଞ୍ଜ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଲକ୍ଷ୍ମୀପୁଷି, ଏସବୁ ଆସୁଛନ୍ତି। ତ ସଙ୍ଗେ ସଙ୍ଗେ ବିଭିନ୍ନ ଅନୁଷ୍ଠାନ ମଧ୍ୟ ଆସିଛନ୍ତି ବ୍ଲଡ୍ ଦେବା ଲାଗି ଆସିଛନ୍ତି, ବିଭିନ୍ନ ବର୍ଗ।

0: ଆସିଛନ୍ତି, ତେଣୁ ଦେଖି ଖୁସି ଲାଗୁଛି। ସମସ୍ତ ସତ୍ୟଭଦ୍ର ଆସିକି ବ୍ଲଡ୍ ଦେଉଛନ୍ତି, ସେଇଟା ହଉ ସବୁଠୁ ବଡ଼ ଖୁସିର ବିଷୟ। ଧନ୍ୟବାଦ।
1: ଜଣେ ଯୁବ ବୈଷୟିକ ଶିକ୍ଷା ସଚେତକ ତଥା ସଂଗଠକ ଇଞ୍ଜିନିୟର ବିପ୍ଳବ ଭଞ୍ଜନ ବୁଗୁଡ଼େଇ କହନ୍ତି,
2: ନମସ୍କାର, ମୁଁ ବିପ୍ଳବ ଭଞ୍ଜନ ବୁଗୁଡ଼େଇ, ଏମ୍ଏସ୍ସି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ଏବଂ ଡିଭାଇନ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ ମ୍ୟାନେଜମେଣ୍ଟର ମେମ୍ବର। ଆଜି ଉତ୍କଳମଣି ଗୋପବନ୍ଧୁଙ୍କର ଠାଲବେତମ ପୁଣ୍ୟତିଥି। ସମାଜର ଆନୁକୂଲ୍ୟରେ ଯେଉଁ ଏହି ଷ୍ଟାଡିୟମ୍ର କନ୍ଫରେନ୍ସ ହଲ୍ରେ ଯେଉଁ ବ୍ଲଡ୍ ଡୋନେସନ୍ କ୍ୟାମ୍ପ ଅର୍ଗାନାଇଜ୍ କରାଯାଇଛି, ସେଠି ଆମେ ସବୁବେଳେ ପାର୍ଟିସିପେଟ୍ କରୁ, କାହିଁକି ଆମେ ସବୁବେଳେ ମାନୁ ଯେ ରକ୍ତଦାନ ମହତ୍ଦାନ, ରକ୍ତଦାନ ପୁଣ୍ୟଦାନ, କାହିଁକି ରକ୍ତ ଏଭଳି ଏକ ଜିନିଷ ଯେଉଁଟାର ସ୍କାର୍ସିଟି ସବୁବେଳେ ରହିଛି। ତେଣୁ ମୁଁ ମୋ ପିଲାମାନଙ୍କୁ ସବୁବେଳେ ପ୍ରମୋଟ୍ କରେ ଯେ ତମେମାନେ ଯେଉଁ ଡ୍ୟୁରେସନ୍ରେ ବ୍ଲଡ୍ ଦେବା କଥା, 6 ମାସରେ ହେଉ ଏବଂ ସୁସ୍ଥ ଥିଲେ, ତମେମାନେ ରକ୍ତଦାନ କର। ରକ୍ତଦାନଠୁ ଭଳି ମହତ୍ଦାନ କିଛି ନାହିଁ ଏବଂ ରକ୍ତଦାନ ବି ସ୍ୱାସ୍ଥ୍ୟ ପାଇଁ ଭଲ। ତେଣୁ ପିଲାମାନେ ସେଇଥିରେ ଇନ୍ସପାୟାର ହେଇ ଖାଲି ସମାଜ ନୁହେଁ, ଯେତେବେଳେ ବି ଯେଉଁଠି କେଉଁଠି ବ୍ଲଡ୍ ଡୋନେସନ୍ କ୍ୟାମ୍ପ ହୁଏ ବା ବ୍ଲଡ୍ର ଅଭାବ ପଡ଼େ, ଆମ ଦୁଇଟା ଅନୁଷ୍ଠାନ ଏମ୍ଏସ୍ସି ହେଉ ଡିଭାଇନ୍ ହେଉ, ତାର ପିଲାମାନେ ସବୁବେଳେ ଆଗକୁ ଆଗେଇ ଆସିଥାନ୍ତି, ସ୍ୱତଃପ୍ରବୃତ ଭାବରେ ସେମାନେ ରକ୍ତଦାନ କରିଥାନ୍ତି। କହିବା ପାଇଁ ଚାହୁଁଛି, ଆମର ଏଇଟା ଗୋଟେ ଟ୍ରେଣ୍ଡ ଚାଲିଛି ଏଇ ରକ୍ତଦାନ। ମୁଁ ଦେଖୁଛି ଯେଉଁ ପିଲାମାନେ ପାସ୍ ଆଉଟ୍ ହେଇକି ଯାଉଛନ୍ତି, ନୂଆ ପିଲା ଆସୁଛନ୍ତି, ନୂଆ ପିଲା ବି ସେଇ ସ୍ରୋତରେ ପଡ଼ିଯାଉଛନ୍ତି। ସେମାନେ ଜାଣୁଛନ୍ତି, ସେମାନେ ପ୍ରକୃତରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଖୋଜୁଛନ୍ତି। ସେ ରକ୍ତଦାନ ହେଉ, ବୃକ୍ଷରୋପଣ ହେଉ, ଆୱାରନେସ୍ କ୍ୟାମ୍ପ ହେଉ, ଯେଉଁ ପ୍ରକାର ବି ଆମେ ସମାଜ ପାଇଁ ଗୋଟେ ଉଦାହରଣ ସୃଷ୍ଟି କରିବା ଭଳିଆ କାର୍ଯ୍ୟ କରୁ, ଆମର ପିଲାମାନେ ସବୁଥିରେ ସେଥିରେ ଆଗଭର ଥାନ୍ତି। ଆଉ ଏଇ ପିଲାମାନଙ୍କୁ ସେଥିପାଇଁ ସବୁବେଳେ ମନ୍ଥଲି ହେଉ ୱିକ୍ଲି ହେଉ ଆୱାରନେସ୍ କ୍ୟାମ୍ପ ଚାଲିଥାଏ, ପିଲାଙ୍କୁ ବୁଝାଯାଏ ଯେ ତମେମାନେ ବା ପାଠ ପଢ଼ିବ, ତମେ ସମାଜର ଆଗକୁ ଯିବ, ତମେମାନେ ହେଉଛ ଜଣେ ଜଣେ ନାଗରିକ ଯେଉଁମାନେ ଦେଶ ହେଉ ରାଜ୍ୟ ହେଉ ଜିଲ୍ଲା ହେଉ ଆଗକୁ ନେବାରେ ତୁମେ ହେଉଛ ମୁଖ୍ୟ ସୂତ୍ରଧର। ତେଣୁ ସେମାନଙ୍କୁ ଏଇଭାବେ ପ୍ରମୋଟ କରାଯାଏ ଯେ ସେମାନେ ସବୁବେଳେ ତାଙ୍କୁ ବିନା ଦ୍ୱିଧାରେ ବିନା ଇଏରେ ସେମାନେ ଆଗକୁ ଆସନ୍ତି ଏବଂ ରକ୍ତଦାନ ପାଇଁ ରେଡି ହୁଅନ୍ତି।
0: ଧନ୍ୟବାଦ।
1: ଯୁବକମାନଙ୍କୁ ସାମାଜିକ ଜୀବନରେ ସମାଜର ହିତ କାମରେ ଅଗ୍ରସର ହେବା ପାଇଁ ସବୁବେଳେ ପ୍ରେରଣା ଯୋଗାଉଥିବା ସୌମ୍ୟରଞ୍ଜନ ମିଶ୍ର କହନ୍ତି,
3: ନମସ୍କାର ଆଜ୍ଞା, ମୋ ନାମ ହେଉଛି ସୌମ୍ୟରଞ୍ଜନ ମିଶ୍ର, ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ।
0: ତେବେ ଏଇ ଯେଉଁ ଆମର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସରେ ଏଇ ଯେଉଁ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି, କିଭଳି ଭାବରେ ଆପଣମାନେ ଯୁବକମାନଙ୍କୁ ଉତ୍ସାହିତ ଦେଉଛନ୍ତି ରକ୍ତଦାନ କରିବା ପାଇଁ?
3: ଦେଖନ୍ତୁ, ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର 98ତମ ପୁଣ୍ୟତିଥି, ତ କିଛି କହିବା ଆଗରୁ ତାଙ୍କର ଯେଉଁ ଗୋଟେ ବାର୍ତ୍ତା ସମାଜ ପ୍ରତି ଥିଲା ସେଇଟା ମୁଁ ପ୍ରଥମ କହିବା ପାଇଁ ଚାହୁଁଛି, ଯେ ମିଶୁ ମୋର ଦେହ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼ ପୁରୁ ତ ହିଁ ପଡ଼ି ମୋର ମାଂସ ଆଡ଼। ତାଙ୍କର ଏଇ ଯେଉଁ ବାର୍ତ୍ତାଟା ଥିଲା ଯେ ସମାଜରେ ଯେତେବେଳେ ବି ଆମ ଦେଶର ଯେତେବେଳେ ଆବଶ୍ୟକତା ରହିଛି, ମୁଁ ଯୁବକ ହିସାବରେ ଆମର ଟୋଟାଲ ସର୍ବସ୍ୱ ଆମ ଦେଶର ଉନ୍ନତି ପାଇଁ, ଆମ ସମାଜର ଉନ୍ନତି ପାଇଁ, ଆମ ସମାଜର ସେବା ପାଇଁ ନିଜକୁ ଉତ୍ସର୍ଗ କରିଦେବାର ଆବଶ୍ୟକତା ରହିଛି। ତାର ଏକ ଉଦାହରଣ ସ୍ୱରୂପ ଆଜି ଏକ ରକ୍ତଦାନ ଶିବିର ସମାଜ ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ପୁଣ୍ୟତିଥିରେ ଆଜି ପାଳନ କରାହେଉଛି। ମୁଁ ଯୁବକ ହିସାବରେ ମୁଁ ବି ପାଖାପାଖି 20 ଥର ଉର୍ଦ୍ଧ୍ୱ ରକ୍ତଦାନ କରିଛି। ରକ୍ତଦାନର ଆବଶ୍ୟକତା ନିହାତି ଭାବରେ ଜରୁରୀ ରହିଛି, ଯେମିତି ଆମେ ସବୁବେଳେ କେଉଁ ରକ୍ତର ନାହିଁ ବିକଳ୍ପ ଆସନ୍ତୁ ସମସ୍ତେ ମିଶି କରିବା ସଂକଳ୍ପ, ଯେ ରକ୍ତଦାନର କେତେ ଗୁରୁତ୍ୱ ଆବଶ୍ୟକତା ରହିଛି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସେଥିପାଇଁ ଆୱାରନେସ୍ ପ୍ରୋଗ୍ରାମ ରହୁଛି। ତେଣୁ ଆଜି ଏଠାରେ ଯେଉଁ ମୁଁ ଯୁବପିଢ଼ିକୁ ଅନୁରୋଧ କରିବି, ସମସ୍ତେ ଆସିକି ରକ୍ତଦାନ କରନ୍ତୁ, ଏକ ସୁସ୍ଥ ସମାଜ ଗଠନ କରିବାରେ ସମସ୍ତେ ଭାଗ ନିଅନ୍ତୁ।
0: ଧନ୍ୟବାଦ।
1: ସବୁଠାରୁ ଖୁସିର କଥା ଯେ ଏହି ରକ୍ତଦାନ ଶିବିରରେ 72 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ଆୟୋଜନ କରିବାରେ ଦୈନିକ ସମାଜର ଜିଲ୍ଲା ପ୍ରତିନିଧି ଡକ୍ଟର ଅକ୍ଷୟ କୁମାର ଅଗ୍ରବାଲା ଏବଂ ତାଙ୍କର ସହଯୋଗୀ ଅନିରୁଦ୍ଧ ପାତ୍ର, ସରୋଜ କୁମାର ବୋଷ, ଅସୀମ କୁମାର ଚକ୍ରବର୍ତ୍ତୀ, ରାକେଶ ବେହେରା, ଦିଲୀପ ଅଗ୍ରବାଲା, ପିଣ୍ଟୁ ମାଇତି, ମାନସ ରଞ୍ଜନ ପୃଷ୍ଟି, ରାଜା ଖାଁ, ଉମେଶ କୁମାର ନାୟକ, ରାକେଶ ମହାନ୍ତି, ମାନସ ବିଶ୍ୱାଳ, ପ୍ରଭାସ ଭଦ୍ର, ରାଜକୁମାର ପାଲବାବୁ, ଶିଳ୍ପୀ ସୁଦ୍ଧା ମହାକୁଡ ଏବଂ ଜ୍ଞାନରଞ୍ଜନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରକୁ ସୁଚାରୁ ରୂପେ ଚଳାଇବା ପାଇଁ ଏବଂ କୌଣସି ଅସୁବିଧା ଯେଭଳି ନ ହୁଏ ସେଥିପାଇଁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ରକ୍ତଭଣ୍ଡାରର ଅଧିକାରୀ ଡାକ୍ତର ସୌମ୍ୟରଞ୍ଜନ ନାୟକ ଏବଂ ଡାକ୍ତର ନୀଲେଶ ଦାସ, ଲାବୋରେଟୋରୀ ଟେକ୍ନିସିଆନ ନିଶିତ ସାମଲ, ପୁଣ୍ଡାରିକାକ୍ଷ ଦାସ ଏବଂ ଗୀତାଞ୍ଜଳି ରାଉତ, ତାଙ୍କ ସହିତ ଶମ୍ଭୁନାଥ ପଲେଇ, ଡାଟା ଅପରେଟର ସବିତା ସେଜପଡ଼ା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ବ୍ୟକ୍ତିବିଶେଷ, ସମାଜସେବୀ ସମସ୍ତଙ୍କର ସହଯୋଗରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପ

ବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧ ଉତ୍ସବ ଅବସରରେ ଲୋକସେବକ ମଣ୍ଡଳ ଏବଂ ଦୈନିକ ସମାଜ ପକ୍ଷରୁ ବାରିପଦାଠାରେ ସ୍ଥାନୀୟ ଷ୍ଟାଡିୟମ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ରକ୍ତଦାନ ଶିବିର ବେଶ୍ ସଫଳ।

ସାପ କାମୁଡ଼ିଛି ବୋଲି ସୁନିଶ୍ଚିତ ହେବା। ସାପ କାମୁଡ଼ିଥିବା କ୍ଷତ ଅଙ୍ଗକୁ କୌଣସି ପ୍ରକାର ଚଳପ୍ରଚଳ କରିବା ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଥାସମ୍ଭବ ଆରାମଦାୟକ ଅବସ୍ଥାରେ ରଖିବା ଏବଂ ତାଙ୍କ ମନୋବଳ ବୃଦ୍ଧି ପାଇଁ ସକାରାତ୍ମକ ଉପଦେଶ ଦେବା। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା ପାଇଁ ଡାକ୍ତରଙ୍କୁ ସହଯୋଗ କରିବା। ରୋଗୀର ସମ୍ପର୍କୀୟମାନଙ୍କର ସହଯୋଗ, ସଠିକ୍ ତଥ୍ୟ ଏବଂ ପ୍ରାଥମିକ ସେବା ଦ୍ୱାରା ରୋଗୀକୁ ଶୀଘ୍ର ଆରୋଗ୍ୟ କରାଯାଇପାରିବ। ରୋଗୀ ଦେହରେ ଥିବା ଅଳଙ୍କାର ଇତ୍ୟାଦିକୁ ବାହାର କରିଦେବା, ରୋଗୀକୁ ହାଲକା କପଡ଼ା ପିନ୍ଧାଇଦେବା, କ୍ଷତ ଜାଗା ଚାରିପଟେ କୌଣସି ଏକ କଲମ କିମ୍ବା ମାର୍କରରେ ଚିହ୍ନଟ କରିବା, ଯେପରିକି କ୍ଷତ ସ୍ଥାନ ଅଦୃଶ୍ୟ ହୋଇଗଲେ ମଧ୍ୟ କେଉଁଠି ସାପ କାମୁଡ଼ିଛି ତାହା ସହଜରେ ଜଣାପଡ଼ିବ। ରୋଗୀଙ୍କ ଅବସ୍ଥାକୁ ନିରୀକ୍ଷଣ କରି ଉପଯୁକ୍ତ ଚିକିତ୍ସା ଓ ସେବା ଦ୍ୱାରା ରୋଗୀକୁ ସୁସ୍ଥ କରିବା ସମ୍ଭବ ହୋଇପାରିବ। ତ୍ୱରିତ ପଦକ୍ଷେପ ଏବଂ ସଠିକ୍ ଚିକିତ୍ସା ରୋଗୀକୁ ବଞ୍ଚାଇ ପାରିବ। ତେଣୁ ସମୟ ନଷ୍ଟ ନକରି ଶ୍ରୋତାବନ୍ଧୁ ଯଥାଶୀଘ୍ର ଡାକ୍ତରଖାନାରେ ଚିକିତ୍ସା କରିବା ନିହାତି ଆବଶ୍ୟକ। ତେବେ ଶ୍ରୋତାବନ୍ଧୁ, ସାପ କାମୁଡ଼ିଲା ପରେ କ'ଣ ନ କରିବା ଉଚିତ ଆସନ୍ତୁ ତାହା ଜାଣିନେବା। ରୋଗୀଙ୍କୁ ଚଲାଇବା ନାହିଁ କିମ୍ବା କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରାଇବାକୁ ଦେବା ନାହିଁ, ଯାହାଦ୍ୱାରା ହୃତ୍ସ୍ପନ୍ଦନ ବଢ଼ିବ। ସାପ କାମୁଡ଼ିଥିବା କ୍ଷତ ସ୍ଥାନକୁ ଧୋଇବା ନାହିଁ କିମ୍ବା କୌଣସି ପ୍ରକାର ପ୍ରଲେପ ଯଥା ମଲମ, ଡେଟଲ, ହର୍ବାଲ ପେଷ୍ଟ ଇତ୍ୟାଦି ପ୍ରୟୋଗ କରିବା ନାହିଁ। ପ୍ରାଥମିକ ଚିକିତ୍ସା ସହାୟତା ବ୍ୟତୀତ ଅନ୍ୟ କିଛି ପଦକ୍ଷେପ ନେବା ନାହିଁ। କୌଣସି ପ୍ରକାର ପାରମ୍ପରିକ ଚିକିତ୍ସା ଯଥା ଗୁଣିଗାରେଡ଼ି, ଜଡ଼ିବୁଟି, ଝଡ଼ାଫୁଙ୍କା ଏବଂ ଧାର୍ମିକ ଚିକିତ୍ସା ଇତ୍ୟାଦି ଆଦୌ କରିବା ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିକୁ କୌଣସି ପ୍ରକାର ପାନୀୟ କିମ୍ବା ଖାଦ୍ୟ ଦେବା ନାହିଁ। କାମୁଡ଼ିଥିବା ସ୍ଥାନକୁ ବରଫର ସେକ ଆଦୌ ଦେବା ନାହିଁ। କ୍ଷତ ହୋଇଥିବା ଅଙ୍ଗରେ କୌଣସି ପ୍ରକାର ଦୌଡ଼ି କିମ୍ବା କପଡ଼ା ବାନ୍ଧିବା ନାହିଁ, ଯାହାକି ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିବ। କ୍ଷତ ସ୍ଥାନରୁ ପାଟି ଦ୍ୱାରା ବିଷ ଶୋଷିବା ନାହିଁ କିମ୍ବା କୌଣସି ପ୍ରକାର ଧାରୁଆ ଅସ୍ତ୍ର ସାହାଯ୍ୟରେ ରକ୍ତସ୍ରାବ କରାଇବା ନାହିଁ। ପୀଡ଼ିତ ବ୍ୟକ୍ତିକୁ କୌଣସି ପ୍ରକାର ମାଦକ ଅଥବା ନିଶାଦ୍ରବ୍ୟ ଦେବା ନାହିଁ। ରୋଗୀ ବ୍ୟକ୍ତିଙ୍କୁ ନିଦରେ ଶୋଇବାକୁ ଆଦୌ ଦେବା ନାହିଁ। ଯଦି ଏହିଭଳି ସତର୍କ ଏବଂ ସଚେତନ ରହିବା, ତେବେ ସାପ କାମୁଡ଼ାର ଯେଉଁ ବିପଦ ରହିଛି, ନିଶ୍ଚିତ ଭାବରେ ତାହାର ତୁରନ୍ତ ପ୍ରତିକାର କରିପାରିବା।

0: ମଧ୍ୟ ଲୋକମାନଙ୍କର ଯୋଉଟା ଇଚ୍ଛା ଡିମାଣ୍ଡ ବରାତି କଲେ ମାନେ ଆମେ ସେଇଟାକୁ ତିଆରି କରି ପକେଇବୁ। ବେଶୀ ତ ଛୋଟ ଛୋଟ ଜିନିଷ ହାଣ୍ଡି ଠେକି ଦୀପ
1: ଏଗୁଡ଼ା କରିବା ପାଇଁ ଭଲ ଲାଗେ।
0: ଭଲ
1: ତେବେ ମାଟି କୋଉଠୁ ଆଣନ୍ତି? ଏଇଟା ଗୋଟେ ଆମେ ଦେଖୁଛେ ଯେ ବହୁତ ସୁନ୍ଦର ମାଟି, ଚିଟା ମାଟିଟା।
0: ଏଇଟା ବିଲରୁ ପ୍ରାୟ 3 ଫୁଟ 3.5 ଫୁଟ ତଳକୁ ଯାଇକି ମାଟି ଖୋଳିକି ବାହାର କରିକି ଆଣା ହୁଏ।
1: ସେମିତି ଥରକେ କେତେ ହାଣ୍ଡି ଆପଣ ତିଆରି କରିପାରନ୍ତି ବା ଯୋଉଟାକି ଆମେ ଭାଟି ଦିଅନ୍ତି? ଆମେ ଦେଖୁଛେ ନିଆଁ ଜଳୁଛି ଏବଂ ଭାଟି ଚାଲିଛି, ଏଥିରେ କେତୋଟି ହାଣ୍ଡି ରହିଛି?
0: ଆମେ ଥରକୁ ଯଦି ମାସକୁ ଗୋଟେ ଭାଟି ହେବ ତାହେଲେ 100 ରୁ 100 120 15 ଏଇ ଟାଇପ୍ର ବି ହେଇପାରିବ ତିଆରି। ଆଉ ଏଠି 120 ପିସ୍ ତିଆରି କରିବା ପାଇଁ ପ୍ରାୟ ମାସେ ପାଖାପାଖି 30 ଦିନ ପାଖାପାଖି ସମୟ ଲାଗିଯିବ।
1: ମାନେ ଆରାମରେ କରନ୍ତି?
0: ଆଜ୍ଞା।
1: ଏ ଯେଉଁ ମାଟି ହାଣ୍ଡି ସବୁ ନେଇକି କେଉଁଠି ବିକ୍ରି କରନ୍ତି?
0: ଆମର ପାଖ ହାଟ, 12 ମାଇଲ ହାଟ, ଆଉ କିଛି ଲୋକ ଅଛନ୍ତି ଆସି ଘରୁ ବି ନେଇଯାଆନ୍ତି ଯାହାର ଯେମିତି ଆବଶ୍ୟକ ମୁତାବକ।
1: କେଉଁ ସମୟରେ ବେଶୀ ମାଟି ହାଣ୍ଡି ବିକ୍ରି ହେଇଥାଏ?
0: ମାଟି ହାଣ୍ଡି ବିଶେଷ କରି କାଳୀ ପୂଜା ସମୟରେ ଘଟ, ସରା, ଦୀପ, ହାଣ୍ଡି ଏବଂ ମକର ସମୟରେ ବି ବେଶୀ ପରିମାଣରେ ହାଣ୍ଡିଟା ବିକ୍ରି ହୁଏ।
1: ତେବେ ବିଲରୁ ମାଟି ଆଣି ତାକୁ ପ୍ରସ୍ତୁତ କରି ହାଣ୍ଡି ବନେଇବା, ତାକୁ ପୁଣି ଉଡ଼ିବା, ଏସବୁରେ କେମିତି କ'ଣ ଖର୍ଚ୍ଚ ଆସିଥାଏ?
0: ଏଥିରେ ତ ସେ ଟାଇପ୍ର କିଛି ଖର୍ଚ୍ଚ ନାହିଁ, ଯାହା ନିଜ ପରିଶ୍ରମ। କେବଳ ଦରକାର ପଡ଼ିଲେ ଆମେ କାଠଟା ସମୟ ବିଶେଷରେ କିଣିକି ସେଥିରେ ଖର୍ଚ୍ଚ କରୁ।
1: ମାନେ ନିଜେ କେମିତି କ'ଣ ସଂଗ୍ରହ କରନ୍ତି କାଠ?
0: କାଠ ପାଖାପାଖି ଜଙ୍ଗଲରୁ କିମ୍ବା କାହା ବାଡ଼ିରୁ ଯଦି କିଣିକି ନେଇ ଆସୁ।
1: ଏଠୁ କେଉଁଠି ଜଙ୍ଗଲ ଅଛି?
0: ଜଙ୍ଗଲ ଏଠୁ ଅଳ୍ପ ବାଟ, ପ୍ରାୟ 3 କିଲୋମିଟର ଭିତରେ ଜଙ୍ଗଲ ଅଛି।
1: ଏଇନା ବି ଜଙ୍ଗଲରେ କାଠ ମିଳୁଛି?
0: ହଁ, କାଠ ଜଙ୍ଗଲରେ ପାଣି ମିଳୁଛି।
1: ବର୍ତ୍ତମାନ ସବୁ ମାଟି ହାଣ୍ଡି ବା ଯୋଉଟାକି ସରା କହୁଛନ୍ତି, କେମିତି କ'ଣ ଦରଦାମ ସବୁ ରହିଛି?
0: ମାଟି ହାଣ୍ଡିର ସାଇଜ ଅନୁପାତରେ ରେଟ୍ ଅଛି, 150 ଟଙ୍କା, 100 ଟଙ୍କା ବା 50 ଟଙ୍କା ବି ଛୋଟ ହାଣ୍ଡି ସାଇଜର ରହିଛି। ଆଉ
1: ଆପଣ ସବୁଠୁ ବଡ଼ ହାଣ୍ଡି କେତେ ବଡ଼ ବନେଇଛନ୍ତି ଏବଂ ତାକୁ କେତେ ଦରରେ ବିକ୍ରି କରୁଛନ୍ତି?
0: ସବୁଠୁ ବଡ଼ ହାଣ୍ଡି ଯୋଉ ଆମର ମହୁଲ ପଚେଇବା ପାଇଁ ପଚ ହାଣ୍ଡି ତିଆରି ହୁଏ ସେଟାକୁ ପ୍ରାୟ 450 ପର୍ଯ୍ୟନ୍ତ ପାର୍ ପିସ୍ ବିକ୍ରି ହେଇଛି।
1: ସେଗୁଡ଼ାକ ବରାତ ମୁତାବକ କରନ୍ତି ନା ଏମିତି ବନେଇଥାନ୍ତି?
0: ହଁ, ବରାତ ମୁତାବକ ବା ଲୋକ ଦୋକାନରେ ବି ବଡ଼ ବଡ଼ ହାଣ୍ଡିରେ ପାଣି ରଖନ୍ତି, ସେଗୁଡ଼ାକ 450 ପର୍ଯ୍ୟନ୍ତ ବିକ୍ରି ହୁଏ।
1: ସେଟା ଖରାଦିନେ ବିକ୍ରି ହୁଏ?
0: ହଁ, ଖରାଦିନ।
1: ତେବେ ଆପଣଙ୍କର ହାଣ୍ଡି କେତେ କେତେ ଦୂରକୁ ଯାଇଛି?
0: ହାଣ୍ଡି ତ ଆମର ବହୁତ ଦୂର ପର୍ଯ୍ୟନ୍ତ ଯାଇଛି, ମୟୂରଭଞ୍ଜରେ, ମୟୂରଭଞ୍ଜ ବାହାରକୁ ବି ପଳେଇଛି।
1: ତେବେ ଘରେ ସବୁ କିଏ କିଏ ଅଛନ୍ତି?
0: ଘରେ ସବୁ ମୋ ବାପା ଶ୍ରୀ ମଧୁସୂଦନ ବେହେରା ଅଛନ୍ତି, ମା ନାହାନ୍ତି, ସ୍ତ୍ରୀ ଅଛନ୍ତି ମଲ୍ଲିକା ମଞ୍ଜରୀ ବେହେରା, ଆଉ ପୁଅ ହରିହର ବେହେରା, ଆଉ ଝିଅ ଗୋଟେ ଅଛି 10 ବର୍ଷର, ସିଏ ହେଉଛି ହରପ୍ରିୟା ବେହେରା, ପୁଅ BSc ପଢୁଛି, ଆଉ ମୋର ଏଇ ହାଣ୍ଡି କରିକି ମୋର ପରିବାର ଚଳପ୍ରଚଳ କରୁଛି। ଏଇ ହାଣ୍ଡି କାମ କରି ମାସକୁ ପ୍ରାୟ 10-12 ହଜାର ଟଙ୍କା ବି ରୋଜଗାର ହେଇପାରୁଛି। ଦରକାର ପଡ଼ିଲେ ସିଜିନ ମକର କିମ୍ବା କାଳୀ ପୂଜା ସମୟରେ ଅଧିକା ହୁଏ, 12-14 ହଜାର ବି ହେଇଯାଏ। ମୋ ସ୍ତ୍ରୀ ଆଶାକର୍ମୀ ଅଛନ୍ତି, ସିଏ ମଧ୍ୟ ସରକାରଠୁ କିଛି ଅଳ୍ପ ସ୍ୱଳ୍ପ ରୋଜଗାର କରିକି ପରିବାର ପ୍ରତିପୋଷଣ କରୁଛୁ। ଭଗବାନଙ୍କ ଦୟାରୁ ଭଲ ମନ୍ଦରେ କୌଣସି ପ୍ରକାର ସଂସାର ଅତିବାହିତ ହେଇ ଚାଲିଛି।
2: ବୈଦ୍ୟନାଥ ବେହେରା, ଆଜି ଆପଣ ମାଟିରୁ ପ୍ରସ୍ତୁତ ହାଣ୍ଡି ତିଆରି କରିକି ନିଜର ଜୀବିକା ନିର୍ବାହ ସମ୍ପର୍କରେ ଏବଂ ବିନା ଖର୍ଚ୍ଚରେ କିଭଳି ଭାବରେ ମାଟି ହାଣ୍ଡି ତିଆରି କରିକି ସେଥିରୁ ରୋଜଗାର କରିପାରୁ ଏକଥା କହିଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
3: ଆମ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ନିଶ୍ଚିତ ଭାବରେ ପରିକ୍ରମା କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ନିଜର ମତାମତ ରଖନ୍ତୁ। ଆମକୁ ମତାମତ ଦେବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002।
2: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25
4: ନମସ୍କାର।
5: ଶୁଣିଲେ ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ, ଶୀର୍ଷାନନ୍ଦ ଦାସ କାନୁନଗଙ୍କ ରଚନା।

ଶିଳ୍ପୀ ମହମ୍ମଦ ଅଜିଜଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 8:15। ଆରମ୍ଭ କରୁଛୁ ଗୀତାଞ୍ଜଳି। ଶ୍ରୋତାବନ୍ଧୁ, ଜୀବନ ଯମୁନାରେ ଯେତେବେଳେ ଜୁଆର ଉଠେ କେମିତି କେମିତି ଲାଗେ କୁହନ୍ତୁ ତ ଦେଖି। ଅଜଣା ପୁଲକରେ ଭରିଯାଏ ମନ, ସବୁଜ ସ୍ୱପ୍ନରେ ମସ୍କୁଲ ହୋଇଯାଏ ଜୀବନ। ନହୁଲି ବୟସ ଖୋଜେ ନୀଳଟିଏ ରଚିବାକୁ, ଖୋଜେ ସାଥିଟିଏ, ଏମିତି ସାଥି କେଉଁ କାହାଣୀ କଥାର ରାଜା ପୁଅ ଆଉ ସାଧବ ଝିଅର ପ୍ରୀତି। ସେ ପ୍ରୀତିରେ ପଡ଼ିଲେ ଥୁରୁ ଥୁରୁ ଥରେ ଛାତି, ଆଉ ମଧୁ ବରୁଷୁଥାଏ ରାତି ପରେ ରାତି।

0: ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
0: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

0: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନ କରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
0: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକରୁ, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ। ଗୀତାଞ୍ଜଳିକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତାବନ୍ଧୁ। ସେ ସମୟରେ ମନ ଖୋଜେ ମନ, ଆଉ ସାଥୀ ଖୋଜେ ସାଥୀ। ମନ ଘାରି ହୁଏ ମହୁଲି ମାଦକତାରେ, ଆଉ ହୃଦୟରେ ଭରିଯାଏ ତାତି। ଲାଜ ଲାଜ ମନରେ ଛୁଆଁ ଦିଏ ମିଠା ମିଠା ସପନର ଚୈତି। ମନର ମଣିଷର ଭାବନାରେ ଦିନ ଲମ୍ବିଯାଏ, ଆଉ ସରେନା ବି ରାତି।

ମିଠା ସପନରେ। ସେ ଜଳିବାକୁ ଭଲ ପାଏ ସେଇ ଧୀରେ ଧୀରେ ଦହନରେ, ଆଖିରେ ତ ଥାଏ ନିରବ ନିମନ୍ତ୍ରଣ, ସେ ନିଆଁକୁ ଲିଭାଇବାକୁ ଆମନ୍ତ୍ରଣ। ନିଆଁରେ ପତଙ୍ଗ ଭଳି ଝାସ ଦିଏ କେହି, ତଥାପି ସେ ଜଳୁଥାଏ ଆଉ ଜାଳୁଥାଏ।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତା ବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଅତ୍ୟନ୍ତ ଭଲ ପାଇଅଛି ବୋଲି କଥା ଚିତ୍ରରୁ ଶିଶୁରାଣା ମହାନ୍ତି ଏବଂ ଖୁସବୁ ଜୈନଙ୍କ କଣ୍ଠରେ ଗୀତରେ ଅରୁଣ ମନ୍ତ୍ରୀଙ୍କ ରଚନା ପ୍ରେମାନନ୍ଦଙ୍କ ସଙ୍ଗୀତ।
1: ସାଇବର ସୁରକ୍ଷା ନିୟମ ଆଗ ଜାଣିବା, ତାପରେ ସୋସିଆଲ ମିଡିଆ ବ୍ରାଉଜ କରିବା।
2: ଲୋଭ ଦେଖାଇ ଯିଏ ଲିଙ୍କ ପଠାଏ, କ୍ଲିକ ନ କରିଲେ ଧନ ସୁରକ୍ଷିତ ରହେ।
1: ଅଜଣା କ୍ଲିକରେ ଟଙ୍କା ଠକେଇ ଶିକାର ହେଲେ ନ ଡରି ତୁରନ୍ତ 1930 ଡାଇଲ କର।
2: ଓଡ଼ିଶା ପୁଲିସ ଦ୍ୱାରା ଜନହିତରେ ଜାରି।
0: 101.3 FM ବିବିଧ ଭାରତୀ କଟକରେ ଜାରି ରହିଛି ବିବିଧ ଭାରତୀ ମନୋରଞ୍ଜନ। ତେଣୁ କଥା ସବୁଆଡେ ସମାନ ସମାନ ଲାଗିବା ସ୍ୱାଭାବିକ ବନ୍ଧୁ। ଆଉ ଏ ବି ଚାଲିଛି ଯେ ଆମେ କେତେ ଭଲ କଥା କହିପାରୁଛେ, କେତେ ଭଲ କଥା ପରିବେଶ ଉପରେ, ଦୁନିଆ ଉପରେ, କେତେ ସମାଜ ଉପରେ ଆମେ ଭଲ ଭଲ କଥା କହିପାରିବା, ତାର ଏକ ପ୍ରକାର ପ୍ରତିଯୋଗିତା ଚାଲିଛି ବୋଧହୁଏ। ସେଥିପାଇଁ ଆମେ ସମସ୍ତେ କହିବାରେ ବ୍ୟସ୍ତ, କିନ୍ତୁ କରିବା କଥା ଆସିଲେ, ମାନେ ତାକୁ କାମରେ ପରିଣତ କରିବା ସମୟ ଆସିଲେ, ଆମେ ପରସ୍ପର ମୁହଁକୁ ଚାହିଁ କେବଳ କଥାରେ ଠେଲାପେଲା ଆରମ୍ଭ କରିଦେଉ। ଦୋଷ ଦେଖୁ ଦୋଷ ବୋଖାଣୁ, ଏହା ହିଁ ହେଉଛି ବୋଧେ ଆଜିକାଲି ବେଶୀ। ତେଣୁ ସବୁ କଥାକୁ କଥାରେ ତୋଲିବା ପାଇଁ ଆଉ ଇଚ୍ଛା ଲାଗୁନି କାହିଁକି। ଏବେ କରିବାର ସମୟ ଆସିଛି, କିଛି କରିବା ନିଶ୍ଚୟ ସମାଜ ପାଇଁ, ପରିବେଶ ପାଇଁ, ଆଉ ଏ ଦୁନିଆ ପାଇଁ। ତେଣୁ ଚାଲନ୍ତୁ ଭଲ ଭଲ କଥା କୁହାକୁହି ହେଇ ଯାବତ ଜୀବନ ଜୀବେତ ସୁଖୀ ଜୀବେତ ଏଇ ନିୟମ ଛାଡ଼ି, ଧୋବ ଧୋବଳିଆ କଥା ଛାଡ଼ି ଆମେ କଣ ହବା ନା, ସମସ୍ତେ କିଛି ନା କିଛି କାମରେ ନିଜକୁ ନିୟୋଜିତ କରି ସମାଜର ଉପକାରରେ ଲାଗିବା, ତାହେଲେ ଜାଣିବା କଥାର କିଛି ମୂଲ୍ୟ ଅଛି ନିଶ୍ଚୟ।

ଶୁଣୁଛନ୍ତି ସୁନା ଚଢ଼େଇ ମୋ ରୂପା ଚଢ଼େଇ କଥାଚିତ୍ରରୁ ସୁରେଶ ୱାଡେକର ଏବଂ ଇରା ମହାନ୍ତିଙ୍କ ଠାରେ ଏହି ଗୀତଟି ନିର୍ମଳ ନାୟକ ରଚନା ମଳ ମିଶ୍ରାଙ୍କ ସଂଗୀତରୁ। ଏହି ଗୀତ ସହିତ ରେଡ଼ୁସାଥି ସୁରଜ ଆପଣଙ୍କଠୁ ବିଦାୟ ମାଗୁଛି। ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ଏବଂ ଆମେ ଯାହା କଥା ହେଲେ ସେ କଥାକୁ ମନେ ରଖିବେ, କାହା ଆଗରେ କହିବେନି, କଥା କହିଦେଲେ କଥାର ମୂଲ୍ୟ ରହେ ନାହିଁ। ତେଣୁ ମନେ ରଖିବେ ଯେତିକି ହେଇପାରିବ ସେତିକି ନିଶ୍ଚୟ କରିବେ, ଅନ୍ୟୁନ ଚବିଶ ଘଣ୍ଟା ଭିତରୁ ଗୋଟିଏ ଘଣ୍ଟାର ଏହି ଭାବନା ହୁଏତ ଦୁନିଆକୁ ବଦଳେଇ ଦେବ, ସମାଜକୁ ବଦଳେଇ ଦେବ, ବଦଳେଇ ଦେବ ଆମ ଜୀବନ, ଆମ ଚୌଦିଗ, ଆମ ଚାରିପାଖ ସବୁ ସମସ୍ୟାର ହେବ ସମାଧାନ। ଧନ୍ୟବାଦ, ନମସ୍କାର।

0: private and lock them tight. Shine online, but with your safety inside.
1: Call 1930. Issued by Odisha Police.
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ ପ୍ରଚାର କରୁଛୁ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲରେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି ଶିଳ୍ପୀ ନାରାୟଣ ବେହେରା ଏବଂ ସାଥୀ କଳାକାର।

ବାପାରେ ଅର୍ଜୁନ ଗଣ୍ଡା ଟି ପାଇଁ ବୁଲି ବୁଲି ନଅ ଦିନ ବିତିଗଲା ସତ, ହେଲେ ଗଣ୍ଡାର କୌଣସି ସନ୍ଧାନ ନ ପାଇ ଏକାନ୍ତରେ ବସି ତାର ବୀରତ୍ୱକୁ ଏବଂ ଦୁର୍ଭାଗ୍ୟକୁ ଚିନ୍ତା କରୁଥିଲା ବେଳେ ପହଞ୍ଚିଗଲେ ଭାବୁନି ନାରଦ। ଅର୍ଜୁନ ଦେଖି କଲେ କଣ?

ମହାମୁଣ୍ଡ କହିଲେ ହେ ଅର୍ଜୁନ ତୁମେ ଏଠାରେ ଗଣ୍ଡା ପାଇବ ନାହିଁ, କିନ୍ତୁ ହର ଉଦ୍ୟାନ କୁ ଗଲେ ଗଣ୍ଡା ସେ ଜାଗାରେ ନିଶ୍ଚିତ ପାଇବ। ପଣ୍ଡିତ ମଣ୍ଡଳୀ ଏହା ଶୁଣି ଅର୍ଜୁନ କହିଲେ କଣ।

ତାର ତୀକ୍ଷ୍ଣ ସ୍ୱରକୁ ସନ୍ଧାନ କରନ୍ତି। ନାଗାର୍ଜୁନ ର ପାଳିତ କଣ୍ଡାଟିଆ ମୃତ୍ୟୁବରଣ କଲା। ପଣ୍ଡିତ ନାଗାର୍ଜୁନ କରିଛି କଣ? ଅର୍ଘ୍ୟ।

0: ଅର୍ଜୁନ ତାର ଜନ୍ମଭୂମିକୁ ଅର୍ଘ୍ୟ ଦାନ କରୁଥିବା ସମୟରେ ହଠାତ୍ ତାର ବାମନେତ୍ର ସ୍ପନ୍ଦନ ହେଲା। ଏ ଅଶୁଭ ସଂକେତ ଜାଣି ମା ନାଗବାଳିକି କହୁଛି,
1: କ'ଣ କହିଲା?

ରାଗ ବାଳି କହିଲା ଥଲରେ, ଆଜିର ଏ ଶୁଭ ମୁହୂର୍ତ୍ତରେ କୌଣସି ଅଶୁଭ କଥା ଦେଖାହେବ ନାହିଁ, ଏଣୁ ତୁ ଆନନ୍ଦ ମନରେ ତୋର ପୂଜା କାର୍ଯ୍ୟ ସମାପ୍ତି କର। ନାଗାର୍ଜୁନ ମାର କୌଣସି କଥା ନ ଶୁଣି କୈଳାସକୁ ଫେରିଗଲା। ତାପରେ

ଯିବା ସମୟରେ ଦେଖିଲା ଗଣ୍ଡାଟି ମରି ପଡିଛି, ଗୁଡ଼ିଏ ଡାଳ ପତ୍ର ତା ଉପରେ ଘୋଡ଼ାଇ ଦିଆଯାଇଛି। କିଏ ସେ ଗଣ୍ଡାକୁ ମାରିଲା ବୋଲି କ୍ରୋଧରେ ଗର୍ଜି ଉଠନ୍ତେ। ଅର୍ଜୁନ ଲତା ଘରୁ ବାହାରି ଆସି କହୁଛନ୍ତି, ରେ ବାଳକ।

ବାଳଙ୍କ ଠାରୁ ଅର୍ଜୁନର ମୃତ୍ୟୁବାର୍ତ୍ତା ପାଇ ଯୁଧିଷ୍ଠି ଦୁର୍ଯ୍ୟୋଧନ ଦ୍ୱାରକାରୁ କୃଷ୍ଣ ବଳରାମ ସମସ୍ତେ ସୈନ୍ୟମାନଙ୍କ ଘରରେ ରେରେକାର ଗର୍ଜନ କରି କୈଳାସକୁ ଛୁଟି ଆସିଲେ। ଇଏ ହେଲା କୋଳପଣ୍ଡିତ।

କୈଳାସପତି ନାଗବାଳୀ ଠାରୁ ସମସ୍ତ କାରଣ ଶୁଣି ତାର ଶରଣ ରକ୍ଷା କରି ନିଜେ ନାଗାର୍ଜୁନ ପକ୍ଷରେ ଏବଂ ଭଗବାନ କୃଷ୍ଣ ଅର୍ଜୁନଙ୍କ ପକ୍ଷରୁ ବାହାରିଲେ। ତାପରେ ପଣ୍ଡିତ ମଣ୍ଡଳୀ ହେଲା କଣ, ନାଇ ହରିହର

ମହାଭାଗ ଯୁଦ୍ଧ ଭୟଭୀତ ପାଇଁ ଯୁଦ୍ଧକ୍ଷେତ୍ରକୁ ଅବତରଣ କଲେ, ଦୁଇ ଦେବତାଙ୍କୁ ସ୍ତବ କରୁଛନ୍ତି ଭଗବାନ। ଭାଲେ ଶୁଭ୍ର ଶଶି ଜଟେ ସୁଗଙ୍ଗା ତମୁ ଫଣି ନାଗ ନୟ ଲଙ୍ଘୁତାସ ନାଗେନ୍ଦ୍ର ହାରାୟ।

ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଶୁଣିଲେ ଶିଳ୍ପୀ ନାରାୟଣ ବେହେରା ଓ ସାଥୀଙ୍କ ପରିବେଷିତ ଓଡ଼ିଶୀ କୀର୍ତ୍ତନ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲି ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି FM।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆଜି ଆପଣମାନଙ୍କ ପାଇଁ ରଖିଛୁ ନାଟକ ମାନବର ଦୁର୍ଦ୍ଦଶା। ନାଟକଟିକୁ ରଚନା ଓ ପ୍ରଯୋଜନା କରିଛନ୍ତି ଶରତ ନାରାୟଣ ବେହେରା, ସହଯୋଗିତା ଗୁଣନିଧି ଛୋଟରାୟ। ଶୁଣନ୍ତୁ ନାଟକ ମାନବର ଦୁର୍ଦ୍ଦଶା।
1: କବାଟ ଖୋଲା ଅଛି, ଆସୁଛି ଆସୁଛି ବା, ଆଉ ପାଟି କରନି, କବାଟ ତ ଖୋଲା ଅଛି, ଘରକୁ ଆସିବ। ଦାଣ୍ଡଟାରେ ପାଟି କରୁଛ କାହିଁକି ଶୁଣେ? ଏକଦମ ନୂଆ ସାଇକେଲଟେ, କାହାରଟା
2: କାହାରଟା? ଠନାଠନ ଠନାଠନ 200 ଟଙ୍କା ଗଣି ଦେଇ ଆଣିଛି ଟି, ବିଶ୍ୱାସ ହଉ ନାହିଁ ଯଦି, ଏଇ ରସିଦ ଦେଖ।
1: ସତରେ କେଡେ ସୁନ୍ଦର ସାଇକେଲଟେ,
2: ଆଉ କଣ ହକ ନଗଦ ଟଙ୍କା ଦେଇ ରଦି ସାଇକେଲଟି ଆଣିଥାନ୍ତି?
1: ଏଇଟି ଜଲ୍ଦି ଖାଇବାକୁ ଦିଅ ବୋଲି ଆଉ ଘର କମ୍ପେଇବନି, ସିଧା ପିଲାଙ୍କ ଖାଇ ଛୁଟି ବେଳେ ଆସି ଖାଇକରି ଯିବ।
2: ଅଫିସଟା ଯେମିତି ରାସ୍ତା ଆର ପାଖରେ
1: ମଲା, ସାଇକେଲ ନଥିଲା ବୋଲି ସିନା ଅଫିସଟା ଦୂର ବାଟ ହେଇଥିଲା, ଏବେ ତ 10 ମିନିଟର ବି ବାଟ ହବନି। ସାହେବ ମାନଙ୍କ ପରି ଲଞ୍ଚ ଖାଇକରି ଯିବ।
2: ବୁଝିଲ ଶାନ୍ତି, ମୁଁ ଲଞ୍ଚ ଖାଇବି ନାହିଁ କି ଲାଞ୍ଚ ମଧ୍ୟ ଖାଇବି ନାହିଁ, ଠିକ 10ଟା ବେଳେ ପେଟେ ଖାଇକରି ଯିବି।
1: ବାରେ, ତେବେ ଏତେ ଟଙ୍କା ଖର୍ଚ୍ଚ କରି ସାଇକେଲ କିଣିଲ କାହିଁକି?
2: ଆରେ ସେଇଟା କଣ କରୁଛ? ସେଇଟା ସାଇକେଲ ତୁମର ଗେହ୍ଲା ଲବ କି କୁଶ ନୁହେଁ ଯେ ପଣତ କାନିରେ ମୁହଁଟାକୁ ପୋଛି ପକେଇବ।
1: ସବୁଦିନ ମୁଁ ତମର ସାଇକେଲ ପୋଛି ଦେବି, ନହେଲେ ତମେ ଯେମିତି ପୁହରିଆ ନା, ଦିନ କେତେଟାରେ ପୁରୁଣା କରିଦବ। ଦେଖିଲ କେତେ ସୁନ୍ଦର ଦର୍ପଣ ପରି ଚକ୍ ଚକ୍ କରିଦେଲି।
2: ହଉ ବାବା, ତମେ ପୋଛିବ, କିନ୍ତୁ ତୁମର ପଣତ କାନିରେ ନୁହେଁ, ଚିହ୍ନା ଲେକରିରେ। ଚାଲ ଚାଲ ଘର ଭିତରକୁ, ମୋତେ ଭାରି ଭୋକ ହେଲାଣି। ମୋ
1: କେଡ଼େ ବଢିଆ ସାଇକେଲଟେ,
2: ଚାଲ ନା।
1: ତମେ ଗୋଡ଼ ହାତ ଧୋଇ ଟୁପ୍ଲିରେ ମୁଢି ମୁଗଫଲି ଅଛି ଖାଉଥା, ମୁଁ ଚା ତିଆରି କରି ଆଣୁଛି।
2: ନାଇଁ ନାଇଁ, ଚା କରିବା ଦରକାର ନାହିଁ, ସାଇକେଲ ଦୋକାନୀ ପାଖରୁ କପ୍ଟେ ମୁଁ ମାରିଦେଇଛି। ଶାନ୍ତି, ଏଇ ଟିଣଟା ଗଳୁଛି, ମୋ ହାଣ୍ଡିଟେ ବସେଇ ଦିଅ, ନହେଲେ ସବୁ ପାଣି ଗଳିଯିବ।
1: ଆସନ୍ତା ମାସ ଦରମା ପାଉ ପାଉ ବାଲ୍ଟିଟେ କିଣି ଆଣିବ, ବାଲ୍ଟିଟା ବି କଣା ହେଇଗଲାଣି।
2: ଓହୋ, ଇଏ ହାଣ୍ଡିରେ 2 ମାସ ଚଳେଇ ନିଅ।
1: ନିଜ ପାଇଁ ତ ଚଟକିନା ଯାଇ ସାଇକେଲଟେ କିଣି ଆଣିଲ, ଘର ପାଇଁ ବାଲ୍ଟି କିଣିବାକୁ କହିଲା ବେଳକୁ ହାଣ୍ଡିରେ ଚଳେଇ ଦିଅ।
2: ଅଫିସରୁ ସାଇକେଲ ଆଡଭାନ୍ସ ମିଳିଲା ବୋଲି ସିନା ଚଟକିନା କିଣି ଆଣିଲି, ନହେଲେ ମୁଁ କିଏ ଆଉ ଏ ସାଇକେଲ କିଏ?
1: ସତରେ ଅଫିସରୁ ଋଣ ଆଣି କିଣିଛ?
2: ନହେଲେ କଣ ଟ୍ରେଜରୀରୁ ଟଙ୍କା ନେଇ କିଣି ଆଣିଲି?
1: ମୋର ଆଣି
2: ଗଲା 3 ବର୍ଷ ହେଲା ଦରଖାସ୍ତ କରୁଥିଲି, ଏଇ ବର୍ଷ ମୋ ପାଳି ପଡିଲା।
1: ମୁଁ ଭାବୁଥିଲି ଲୁଚେଇକରି ଟଙ୍କା ଜମା କରିଥିଲ, ସେଇଥିରୁ କିଣି ଆଣିଲ।
2: ତୁମ ପରି ମୁଁ ଚାଉଳ ଅବସ୍ଥାରେ ଟଙ୍କା ଲୁଚ ନାହିଁ ମୋ, ବୁଝିଲ?
1: ସେଠି ବି ତମର ଆଖି ପଡିଗଲାଣି ନା?
2: ବିଲେଇ ଆଖି ବୁଝି ଗୋରସ ପିଇଲା ବେଳକୁ ସେ ଭାବୁଥାଏ ଯେ ତାକୁ କେହି ଦେଖୁନାହାନ୍ତି।
1: ତମକୁ ନିଶ୍ଚୟ ଲବ କି କୁଶ କହିଛନ୍ତି,
2: ସେମାନେ କାହିଁ କହନ୍ତେ? କାଲି ତମେ ସେ ଭିକାରୀକୁ ଭିକ ଦେବାକୁ କହିଲ ନାହିଁ? ସେତେବେଳେ ଚାଉଳ ଅବସ୍ଥାରୁ ବାହାର କଲା ବେଳକୁ ଗୋଟିକିଆ ଟଙ୍କାଟାଏ।
1: ମା, ଯୋଉଠି ଲୁଚେଇଲେ ବି ଆଙ୍କର ଚିଲ ଆଖିକି ଡଗ ଡଗ ଦିଶୁଛି।
2: ଦିଶୁଛି।

0: ସାହେବ ତମକୁ ପଚାରିବାକୁ ଆସିଥିଲେ, ବୁଝିଲ? ସାହେବ ଯେତେବେଳେ ତମକୁ ଛୁଟି ଦେବାକୁ ରୋକ୍ ଠୋକ୍ ମନା କରିଦେଲେ, ଖାସ୍ ତମକୁ ଛୁଟି ଦେବା ପାଇଁ ମୁଁ ତମର ଲିଭ୍ ଭ୍ୟାକେନ୍ସିରେ ଜଣକୁ ଯୋଗାଡ଼ କରିବାକୁ କଥା ଥିଲା ପରେ ଯାଇ ସାହେବ ରାଜି ହେଲେ। ଅଥଚ ତୁମେ ନିହାତି ଅକୃତଜ୍ଞ।
1: ମୋତେ ବିଶ୍ୱାସ କର।
0: ବିଶ୍ୱାସ କରିବି କ'ଣ ହେ, ଖାସ୍ ତମରି ପାଇଁ ମୋର ନାକ କଟିବ। ପିଲାଟାକୁ କେତେ ପଟାପଟି କରି ଲିଭ୍ ଭ୍ୟାକେନ୍ସିରେ ମାସେ କାମ କରିବ ବୋଲି ଡାକି ଆଣିଛି, ଏବେ କାଲି ତାକୁ ବାହାରି ଯାହା କହିଲେ ମୋର ମୁହଁ ଉପରେ ସେ ଜୋତା ମାରିବ ନାହିଁ।
1: କିନ୍ତୁ ମୁଁ ତ ମୂଳରୁ 15 ଦିନ ଛୁଟି ପାଇଁ ଦରଖାସ୍ତ କରିଥିଲି, ତାପରେ ପରେ ତ ଆପଣଙ୍କ ନିଜ
0: ପୁତୁରା ବୋଲି ତ ଲିଭ୍ ଭ୍ୟାକେନ୍ସିରେ କାମ କରିବାକୁ ସେ ରାଜି ହେଲା, ଏବେ ମୋତେ ହାତରୁ 15 ଦିନର ଦରମା ଦେବାକୁ ପଡ଼ିବ।
1: ପରେଶକୁ ମାସେ ପାଇଁ କାମ କରିବାକୁ କହିଛନ୍ତି ବୋଲି ମୋତେ କହିଦେଇଥିଲେ।
0: ତମକୁ କହିବି କ'ଣ ହେ, ତମକୁ କ'ଣ କହିବି, ଛାଡ଼, ତମର ଛୁଟି ପୁରା 180 ଦିନରୁ ଅଛି, ତମେ ଆଉ 15 ଦିନ ପାଇଁ ଦରଖାସ୍ତଟା ଲେଖିଦେଇକି ଯା।
1: କିନ୍ତୁ ମୁଁ ତ ସାହେବଙ୍କୁ କହିଦେଇଛି।
0: କ'ଣ ହେଇଗଲା ସେଇଠୁ? ଆ ଡାକ୍ତର ବାବୁ ଆଉ 15 ଦିନ ବିଶ୍ରାମ ଦେବା ପାଇଁ କ'ଣ ଲେଖିଦେଇ ପାରିବେନି? ଆ 2 ଟଙ୍କା ଦେଲେ ପରା ଡାକ୍ତର ବାବୁ ବର୍ଷକ ପାଇଁ ସାର୍ଟିଫିକେଟ୍ ଦେଇଦେବେ?
1: ହେଲେ ଏମିତି ମିଛ କଥାଟା,
0: ଚାକିରି କଲେ ଏମିତି ମିଛ କଥା କହିବାକୁ ପଡ଼େ, ବୁଝିଲ? ନିଅ ଏ କାଗଜ ନିଅ, ଦରଖାସ୍ତଟା ଲେଖିଦିଅ।
1: ମୁଁ ମିଛ କଥା ଲେଖିପାରିବି ନାହିଁ ଦୁର୍ଲଭ ବାବୁ, ବରଂ କହିବେ ଯଦି ସତ କଥାଟା ଯାଇ ସାହେବଙ୍କ ପାଖ।
0: ମୋ ନାଁରେ ଯାଇ ସାହେବଙ୍କ ପାଖରେ ରିପୋର୍ଟ କରିବ ନାହିଁ, ମୋ ନାଁରେ ତମେ ରିପୋର୍ଟ କରିବ, ବୁଝିଲ ମାନବ? ମୋ ସାଙ୍ଗରେ ଲାଗିବ ଯଦି କୁକୁଡ଼ାର ବେକ ମୁଡ଼ିଲା ପରି ଚାକିରିଟାକୁ ଶେଷ କରିଦେବି, ଏମିତି ସାହେବ ମୁଁ 10 ରଖିଲେଣି।
1: ନାଇଁ ମୋତେ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ।
0: କ'ଣ ବୁଝିବ?
1: ମୁଁ ରିପୋର୍ଟ କରିବା କଥା କେତେବେଳେ କହିଲି?
0: ମୁଁ କିଛି ଶୁଣିବାକୁ ଚାହେଁନି, ତୁମେ ଯାଅ କାଲି ଜଏନ୍ କର, ତାପରେ ମୁଁ ଦେଖିବି ତମର ନ୍ୟାୟପରାୟଣତା, ତୁମର ସତ୍ୟବାଦିତା।
1: ଦୁର୍ଲଭ ବାବୁ ଆପଣ ମଧ୍ୟ ଶୁଣି ରଖନ୍ତୁ, ମୋ ବାପା ସେ ଯୁଗର MA ପାସ୍ କରି 6 ଟଙ୍କା ଦରମାରେ ପ୍ରାଥମିକ ସ୍କୁଲର ଶିକ୍ଷକ ହୋଇ ସାରା ଜୀବନ ବିତେଇଥିଲେ। ସ୍ୱାଧୀନତା ଆନ୍ଦୋଳନ କରିବାକୁ ଯାଇ ଗୋରା ସାହେବର ବେଟେନ୍ ମାଡ଼ ଖାଇ ଯେଉଁଦିନ ମୃତ୍ୟୁବରଣ କଲେ ସେଇଦିନ ମୋର ଜନ୍ମ। ମୁଁ ମୋ ବାପାଙ୍କୁ ଦେଖିନି, କିନ୍ତୁ ତାଙ୍କର ଆଦର୍ଶ କଥା ଶୁଣିଛି, ସେ ଆଦର୍ଶରୁ ପାଦେ ହେଲେ ଖୁଞ୍ଚିବି ନାହିଁ। ଆପଣ ଯାହା କରିବା କଥା କରନ୍ତୁ, ମୁଁ ଯାଉଛି, ନମସ୍କାର।
0: ରହ ରହ ରେ ପୁଅ, ଦେଖୁଛି ତୋ ଆଦର୍ଶ।

0: ଆରେ ମାନବ, ତମେ କ୍ୟୋ କ୍ୟୋ ଏତେ ବର୍ଷାରେ କାହିଁକି ଆସିଲ?
1: ଏ ଯେଉଁ ବର୍ଷା ଆରମ୍ଭ ହେଇଛି, ସବୁକୁ ଧୋଇ ପୋଛି ନେଇଯିବ ବୋଲି ମନେ ହେଉଛି।
0: ଅନେକ ବର୍ଷ ହେଲା ବଢ଼ି ହେଇନି ତ?
1: ଭଲ ହେଇଛି ଆଜ୍ଞା, ନହେଲେ ବଢ଼ିର ଯେଉଁ କଷ୍ଟ, ଶତ୍ରୁକୁ ବି ସେ ଦୁଃଖ ନ ମିଳୁ।
0: କଥା କ'ଣ କି, ବଢ଼ି ପଢ଼ି ହେଲେ ରିଲିଫ ବାଣ୍ଟିବାକୁ ପଡ଼େ ତ, ଦୁଇ ପଇସା ଲାଭ ମିଳିଲା।
1: ଏ ରିଲିଫ ପଇସାରୁ ବି ଲୋକେ ଭାଗ ନିଅନ୍ତି ଦୁର୍ଲଭ ବାବୁ।
0: ନାଇଁ ନାଇଁ ନାଇଁ, ହଁ ତମର ଛୁଟି କଥା କ'ଣ ହେଲା, ବଢ଼େଇବ ନା ଜଏନ କରିବ?
1: ଡେଲିଭରି ତ ହେଇଗଲାଣି, କାଲି ଜଏନ କରିଦେବି ବୋଲି ଭାବୁଛି।
0: ସାହେବ କାଲି ପଚାରୁଥିଲେ ତ,
1: ମୁଁ ସାହେବଙ୍କୁ ବି କହିଦେଇଛି ଯେ ଛୁଟି ବଢ଼େଇବି ନାହିଁ ବୋଲି।
0: ଭଲ କରିଛ, ନାଇଁ ନାଇଁ ଭଲ କରିଛ, ସାହେବଙ୍କୁ କହିଦେଇଛ।
1: ଆଜ୍ଞା,
0: ତେବେ ମୋ ପାଖ କାହିଁକି ଆସୁଥିଲ?
1: ମୋର କ'ଣ ଭୁଲ ହେଇଗଲା କି?
0: ସାହେବ ଯେତେବେଳେ ଛୁଟି ଦେବାକୁ ମନା କରିବେ ସେତେବେଳେ ଦୁର୍ଲଭ ବାବୁ, ଜଏନ କଲା ବେଳକୁ ଦୁର୍ଲଭ ବାବୁ କାହିଁ ପଚାରିବ? କାଲି ଜଏନ କରିଦେବି ସାହେବଙ୍କୁ କହିଦେଇଛି।
1: ମୁଁ ଜଏନ କରିବା କଥା କହିବାକୁ ଯାଇନଥିଲି ଦୁର୍ଲଭ ବାବୁ।
0: ହଁ।

0: ବୁଝିଲ ଶାନ୍ତି, ତୁମର ଏଇ ଲୋରି ଶୁଣିଲେ ମୋ ମାଆଙ୍କ କଥା ମନେ ପଡ଼େ।
1: ତୁମ ମା ଥରେ ଏ ଗୀତ ଗାଇଥିଲେ, କିନ୍ତୁ ମୁଁ ଯାହା ଦେଖୁଛି ସାରା ଜୀବନ ମୁଁ ଲୋରି ଗାଇ ଚାଲିଥିବି।
0: ଆରେ ନାଇଁ ନାଇଁ, ତୁମକୁ ଆଉ ଏ ଗୀତ ଗାଇବାକୁ ପଡ଼ିବନି।
1: ସବୁ ବର୍ଷ ତ ଏଇ ଗୋଟିଏ କଥା କହୁଛ, କିନ୍ତୁ ସବୁ ବର୍ଷ ମୁଁ ଲୋରି ଗାଇ ଚାଲିଛି।
0: ଇଏ ଶୁଣ ଶାନ୍ତି, ମୋର ପ୍ରମୋସନ ହେଇଛି।
1: ସତରେ ତମର ପ୍ରମୋସନ ହେଇଛି? ମୋ କଥା ମାନ, ଏବେ ଯାହା ଅଧିକା ଟଙ୍କା ପାଇବ ସବୁ ଜମା କରିଦିଅ।
0: ତେବେ ଆଉ ଖାଇବା କ'ଣ?
1: କାହିଁକି, ଏବେ ଯେମିତି ଚଳୁଛୁ ସେମିତି କଷ୍ଟ ମଷ୍ଟ ଚଳିବା। ଏବେଠୁ କିଛି କିଛି ଜମା ନ କଲେ ପୁଅ ଝିଅଙ୍କୁ ପାଠଶାଠ ପଢ଼ିବା କେମିତି, ବାହାଘର ତ କରିବା କେମିତି?
0: ଶୁଣ, ଖୁଦା ଯାହାକୁ ଜନ୍ମ ଦେଇଛନ୍ତି ତାକୁ ଖାଇବାକୁ ଦେବା କଥା ସେ ବୁଝିବେ, ଆଉ ବାହାଘର କଥା ଆମ ଝିଅମାନେ ବାହାଚୁରା ହେଲା ବେଳକୁ ଆଉ ଦିଆ ନିଆ କରିବାର ନଥିବ, ଦୁଇ ମାଳ ଫୁଲ ପାଇଁ ଖର୍ଚ୍ଚ ଦେଲେ ବାହାଘର ଶେଷ।
1: ଛାଡ଼ ଛାଡ଼ ତମର ସେ ଆଦର୍ଶବାଦୀ ଚିନ୍ତାଧାରା, ବୁଝିଲ, ପୁଅ ଝିଅ ଯେତିକି ବେଶୀ ବେଶୀ ପାଠ ପଢୁଛନ୍ତି ଯୌତୁକ ଦର ସେତିକି ସେତିକି ବଢୁଛି, ଚାକିରିଆ ଝିଅ ପାଇଁ ବି ଯୌତୁକ ଦରକାର। ଏବେ ତ ପୁଣି ଚଉଠି ରାତି କୋଉ କୁଲୁ ଭେଲି କି ମସୁରୀ କି କାଶ୍ମୀର ଡାଲ ଲେକ୍ରେ ହଉଛି, ସେଥିପାଇଁ ବି ଝିଅର ବାପାର ଖର୍ଚ୍ଚ ଦେବା ଦରକାର।
0: ଆରେ ନାଇଁ ନାଇଁ, ଆମର ପୁଅ ଝିଅଙ୍କ ଲାଗି ସେମିତି ଖର୍ଚ୍ଚ କରିବାକୁ ପଡିବ ନାହିଁ, ମୁଁ ସେମାନଙ୍କୁ ସେଇମିତି ଢାଞ୍ଚାରେ ଗଢିବି।
1: ହଉ ଦେଖିବା ସେତେବେଳେ, ଏ ରଙ୍ଗ ରହିଲେ ହେଲା।
0: ଶାନ୍ତି, ହଠାତ୍ ତୁମେ ବିଶ୍ୱାସରେ ବସିଛ ସତ୍ୟ ଉପରୁ, ଧର୍ମ ଉପରୁ, ଆଦର୍ଶ ଉପରୁ। ଏଇ ମୋ କଥା ଦେଖ, ମୁଁ ଚାହିଁଥିଲେ ମଧ୍ୟ ଅନ୍ୟମାନଙ୍କ ପରି ଲାଞ୍ଚ ଖାଇପାରିଥାନ୍ତି, ପ୍ରତିଦିନ ପିଲାମାନଙ୍କୁ ମାଛ ମାଂସ ଖାଇବାକୁ ଦେଇପାରିଥାନ୍ତି, ଘର ତିଆରି କରିପାରିଥାନ୍ତି, ଫଟଫଟି ଚଢ଼ିପାରିଥାନ୍ତି, କିନ୍ତୁ ନା, ସକାଳୁ ଉଦି ସଞ୍ଜରେ ସେ ବୁଡ଼ୁଛି, ସବୁ ଦେଖୁଛି, ଟିକେ ଦେରି ହେଲେ ବି ସତ୍ୟର ନ୍ୟାୟର ଧର୍ମର ନିଶ୍ଚୟ ଜୟ ହେବ।
1: ସେସବୁ କଥା ପିଲାଦିନେ ପଢା ବହିରେ ପଢିଛି, ନୂଆ କଥା ଯଦି କିଛି ଜାଣିଛ କୁହ।
0: ମୁଁ ପଢା ବହି କଥା କହୁନି ଶାନ୍ତି, ଅଙ୍ଗେ ନିଭେଇଲା କଥା କହୁଛି। ଆମ ଅଫିସର ବଡ଼ବାବୁ ଦୁର୍ଲଭ,

0: ତାଙ୍କ କଥା ତ ତୁମେ ଜାଣିଛ, ନିହାତି ଆଦର୍ଶହୀନ ଲୋକଟେ, କିନ୍ତୁ ସେ ମଧ୍ୟ ଆଜି ମାନିଲା ଯେ ମୁଁ ଭାଙ୍ଗିଯିବି ପଛେ, ନଈ ବି ନାହିଁ।
1: ଦିଅଁ ବୋଇଲେ ଦିଅଁ, ପଥର ବୋଇଲେ ପଥର, ଯିଏ ଯେମିତି ବୁଝିଲା। ଚାଲ ମୁହଁ ହାତ ଧୁଅ, ଖାଇବ।
0: ହୋ, ଇଏ ଶେଷକୁ ତମେ ଏୟା ବୁଝିଲ?
1: କହିଲି ପରା, ଯିଏ ଯେମିତି ବୁଝିଲା।
0: କନ୍ଦମୂଳଟା ବୁଝିଲ ତମେ?
1: ଶୁଣ, ତମେ ବୁଝିଲ ଦୁର୍ଲଭ ବାବୁ ହାରିଗଲେ ତମର ଆଦର୍ଶବାଦ ଆଗରେ, ଆଉ ମୁଁ ବୁଝିଲି ଦୁର୍ଲଭ ବାବୁ ତମକୁ ଆଦର୍ଶପାଦର୍ଶ କଥା ଛାଡ଼ି ସାଧାରଣ ମଣିଷମାନଙ୍କ ପରି ମାନେ ତାଙ୍କ ପରି ହେବାକୁ କହୁଥିବେ।
0: ତେବେ ଦୁର୍ଲଭ ବାବୁ ସେମିତି କହିଲେ।
1: ଛାଡ଼ ହେ ସେସବୁ କଥାରୁ ଆମକୁ କ'ଣ ମିଳିବ, ତମେ ପ୍ରମୋସନ୍ ପାଇଛ, ଅଧିକ ଦରମା ପାଇବ, ସେତକ ଆମର। ଦରମା ବାହାରେ ତମେ ଯଦି କିଛି ଉପରି କର ସେଇଟା ତମର।
0: ଦସ୍ୟୁ ରତ୍ନାକରର ସ୍ତ୍ରୀ ପରି କଥାଟିଏ କହିଲ।
1: ସେୟା ନୁହଁ, ଆଉ କ'ଣ, ବାହାଚରା ହେଇ ସଂସାର କରିଛୁ, ଘର ଚଳେଇବା ତମର ଦାୟିତ୍ୱ। ତମେ ଭଲ ବାଟରେ କି ମନ୍ଦ ବାଟରେ ଆୟ କରୁଛ ଆମେ ଜାଣିବା କ'ଣ ଦରକାର। ଚାଲ ଚାଲ ଖାଇବ, ଚାଲ, ଆଜି ପ୍ରମୋସନ୍ ପାଇଛ, ଆଜି ଦିନରେ ହେଲେ ଭଲ ମିଠା ପିଠା ଟିକେ ଆଣି ମୁହଁ ମିଠା କରେଇଥାନ୍ତ ସିନା।
0: ମୁହଁରେ ପ୍ରମୋସନ୍ ମିଳିବା କଥା ତ ଅନେକ ଲୋକ ଶୁଣି ସାରିଥାନ୍ତି, ପ୍ରକୃତରେ ପାଆନ୍ତି କେତେ ଜଣ?

0: ଆସ ଆସ ମାନବ, ମୁଁ ତମକୁ ଅପେକ୍ଷା କରୁଥିଲି।
1: କୁଆଡ଼େ ଯିବାର ଥିଲା କି ଆଜ୍ଞା? ଏଇ ସନ୍ଧ୍ୟାଟା ପ୍ରବଳ ଭିଡ଼ ହେଇଛି ତ, ଟିକେ ଡେରି ହେଇଗଲା।
0: ଆରେ ନାଇଁ ନାଇଁ, ଡେରି ଆଉ କ'ଣ ହେଲା, ନିଅ ଏଇ ଚିଠିଟା ନେଇକି ଯା।
1: ଚିଠି?
0: ହଁ, ଗାନ୍ଧୀ ମାର୍କେଟ ତାର ଦୋକାନଟା, ମୁଁ ତାକୁ ଟେଲିଫୋନ କରିଦେଇଛି। ତମେ ଚିଠିଟା ଦେଇଦେଲେ ସିଏ ତମକୁ 200 টাকা ଦେଇଦେବ, ଅଧିକ ଦରକାର ହେଲେ ବି ନେଇଯିବ।
1: କିନ୍ତୁ ଦୁର୍ଲଭ ବାବୁ, ସେ ଦୋକାନରୁ
0: କଥା କ'ଣ କି, ଏବେ ମୋ ପାଖରେ ଟଙ୍କା ନାହିଁ ତ, ସେଥିପାଇଁ ରାମବାବୁଙ୍କୁ କହିଦେଇଛି। ରାମବାବୁ ଆମ ଏଇ ପାଖରେ ରହନ୍ତି, ତମେ କିଛି ଚିନ୍ତା କରନି, କାଲି ମୁଁ ବ୍ୟାଙ୍କରୁ ଆଣି ରାମବାବୁଙ୍କୁ ଦେଇଦେବି। ଯା ନେଇଯିବ ଯା, ମୁଁ କାମରେ ଟିକେ ବାହାରୁଛି ତ, ନହେଲେ ମୁଁ ତୁମ ସାଙ୍ଗରେ ବି ଯାଇଥାନ୍ତି।
1: ଅଯଥାରେ ଆପଣ ମୋ ପାଇଁ

0: ଝିଅ ଦିଆନିଆରେ ପ୍ରାୟ ସଂସାର ଚାଲିଛି, ତମେ ମୋତେ ସାହାଯ୍ୟ କରିବ, ମୁଁ ତମକୁ ସାହାଯ୍ୟ କରିବି, ଏଥିରେ ଏତେ ଭାବିବାର କ'ଣ ଅଛି? ଏ ଟଙ୍କା କଥାଟି ଆଉ ତମେ ମୋତେ ଅଫିସରେ କାହିଁ କହିଲନି?
1: କାମର ଭିଡ଼ ତ ଦେଖୁଛନ୍ତି, ଭୁଲିଗଲି
0: ମୁଁ କ'ଣ ବସିଛି? ମୋର କାମ ଭିତରେ ବି ତ ସାରା ସଂସାର କଥା ବୁଝୁଛି, ଦେଖେ ଘରେ ଟଙ୍କା ଅଛି କି ନାହିଁ।
1: ଥାଉ ଦୁର୍ଲଭ ବାବୁ, ନାଇଁ ଯଦି
0: ଅନ୍ୟ କେଉଁଠୁ ବ୍ୟବସ୍ଥା କରିବ ତ? ବୁଝିଲ ମାନବ, ହାତରେ ଗୋଟିଏ ପଇସା ନଥିଲେ ବି ଖାଲି ଟେଲିଫୋନ୍ କରି 10,000 ଟଙ୍କା ଯୋଗାଡ଼ କରିଦେଇପାରିବି। ତମେ ଟିକେ ବସ, ମୁଁ ଦେଖେ। କଂଗ୍ରାଚୁଲେସନ୍ସ ମାନବ ବାବୁ,
2: ମିଠା ମଗା।
1: ଥ୍ୟାଙ୍କ ୟୁ। କିନ୍ତୁ ଦୁର୍ଲଭ ବାବୁ, ଅଭିନନ୍ଦନର କାରଣଟା ଜାଣିପାରିଲି ନାହିଁ।
0: ସାହେବ କିଛି କହିଲେ ନାହିଁ, ମୁଁ ଭାବିଲି ସୁଖବର ଦେବା ପାଇଁ ସାହେବ ତମକୁ ଡକେଇଛନ୍ତି।
1: ନାଇଁ ତ, ସାହେବ ତ ଖାଲି ଏଇ ଫାଇଲ୍ଟା ଦେଲେ, ଆଉ କିଛି କହିଲେ ନାହିଁ ତ?
0: ତମ ଆଦର୍ଶବାଦର ବିଜୟ ହେଇଛି।
1: ପରିହାସ କରନ୍ତୁ ନାହିଁ ଦୁର୍ଲଭ ବାବୁ।
0: ମୁଁ ପରିହାସ କରୁନି ମାନବ, ସତ କଥା କହୁଛି। ତମ ଅନେଷ୍ଟି ଇଣ୍ଟିଗ୍ରିଟି ପାଇଁ ଆଜି ପୁରସ୍କାର ପାଇଛ। ସାହେବ ଷ୍ଟ୍ରଙ୍ଗ ରେକମେଣ୍ଡେସନ କରିଥିଲେ ତମ ପାଇଁ, ନହେଲେ ଏଇ ଅର୍ଡିନାରୀ କ୍ଲର୍କରୁ ପର୍ଚେଜ ସୁପରଭାଇଜର ହବା ସହଜ କଥା ନୁହଁ। ଅନ୍ତତଃ ମୁଁ ମୋର 25-26 ବର୍ଷର ଚାକିରି କାଳରେ ଦେଖିଲି।
1: ସବୁ ଆପଣମାନଙ୍କ ଆଶୀର୍ବାଦ।
0: ଆରେ ନାହିଁ ନାହିଁ, ତମର ଆଦର୍ଶ ଆଜି ତମକୁ ବିଜୟୀ କରିଛି।
1: ଦୁର୍ଲଭ ବାବୁ, ଆପଣ ମୋର ବଡ଼ ଭାଇ ପରି ମୋତେ ଆଶୀର୍ବାଦ କରନ୍ତୁ, ଯେମିତି ମୁଁ ଏଇ ଆଦର୍ଶ ପଥରେ ଅଟଳ ରହେ।
0: ବୁଝିଲ ବାବା ମାନବ, ମୋତେ ଯଦି ଆଶୀର୍ବାଦ ଦେବାକୁ କହିବ ମୁଁ କ'ଣ ଆଶୀର୍ବାଦ ଦେବି ଜାଣିଛ? ଏଇ ଆଦର୍ଶ ଫାଦର୍ଶ କଥା ଛାଡ଼ି ମଣିଷ ପରି ଭଲ ମନ୍ଦ ମିଶେଇ କରି ଚଳିବାକୁ ଶିଖ।
1: ଆରେ
0: ତମେ ଆଗେଇ ଚାଲ ନା, ଆମେ କି ଛା, ଭଗବାନ ତମର ସହାୟକ ହେବେ। ନା, ଏ ମାସ ଶେଷରେ କାହିଁକି ଏମାନେ ଯେ ଫିସ୍ ଅସୁଲ କରନ୍ତି କି ଜାଣି?
1: ମୋତେ କିଛି ନାହିଁ ଦୁର୍ଲଭ।
0: ନା କିଛି ନାହିଁ,
1: ତେବେ ମୁଁ ଉଠୁଛି।
0: ଆରେ ବସ ବସ, ଦୁର୍ଲଭ ଘରୁ କ'ଣ କେହି କେବେ ଖାଲି ହାତରେ ଫେରିଯାଏ? ହଁ, ମୁଁ ଏଇ ଚିଠିଟା ଲେଖିଦେଇଛି, ସେଇ ରାମବାଙ୍କ ପାଖରୁ ନେଇଛୁ।
1: ପୁଣି ସେଇଠୁ
0: କାହିଁକି? କିଏ କିଛି କହିଲା କି?
1: କଥା କ'ଣ କି, ଗଲା ଥରର ପଇସା ଏଯାଏ ଫେରିନି, ପୁଣି ଥରେ।
0: ତମେ ନ ଫେରିଲେ କ'ଣ ହେଲା, ସେ ପାଇଗଲେଣି, ତମେ ଯା ସେଇଠୁ ନେଇଯିବ। ହଁ ମନେ ରଖ, ଯେତେବେଳେ ଦରକାର ପଡ଼ିବ ମୁଁ ନଥିଲେ ବି ରାମବାବୁ ପାଖରୁ ନେଇଯାଉଥିବ, ସେ ଆମର ନିଜ ଲୋକ। ହଁ ନିଅ ଏଇ ଚିଠିଟା, ଯା।
1: ବାରମ୍ବାର ଏମିତି ଆପଣଙ୍କ ପାଖକୁ ଆସି ମାଗିବାକୁ ବଡ଼ ଖରାପ ଲାଗୁଛି।
0: ସଂସାର କରି ସଂସାରୀ ହୁଅ ମାନବ, ବି ୱାର୍ଲ୍ଡ ୱାଇଜ୍, କିଛି ଅସୁବିଧା ହେବନି।
1: ଲବକୁଶ କୁଆଡ଼େ ଗଲେ?
3: ପଢୁଛନ୍ତି।
1: ଏ ଟଙ୍କା ନିଅ, ରଖ, କାଲି ପରୀକ୍ଷା ଫିସ୍ ଦେବ।
3: ସକାଳେ ତ କହୁଥିଲ ଟଙ୍କା ନାହିଁ ବୋଲି, ପୁଣି କୋଉଠୁ ଆଣିଲ?
1: ଆଜି ପୁରା ଓଭର ଟାଇମ୍ ବିଲ୍ଟା ପାଇଲି।
3: କେଜାଣି କାହା ପାଖରୁ ଧାର କରିବି ଓଭର ଟାଇମ୍ ବୋଲି କହୁଛ?
1: ନା ନା, ଆଉ ଧାର କରିବାକୁ ପଡ଼ିବନି। ନୂଆ ସାହେବ ଭାରି ବଢ଼ିଆ ଲୋକ, କହୁଛନ୍ତି ଯିଏ ଅଧିକା କାମ କରୁଛ ଅଧିକା ଟଙ୍କା ତମେ ନିଅ, ଓଭର ଟାଇମ୍ ପାଇଁ ଆଉ କିଛି ଅସୁବିଧା ନାହିଁ।
3: ହଉ ଚାଲ, ଗୋଡ଼ ହାତ ଧୁଅ, କଣ ଟିକେ ଖାଇ ପିଲାମାନଙ୍କ ପାଖରେ ବସି ସେମାନଙ୍କ ପାଠ ଦେଖ, ମୁଁ ଯାଉଛି ରୋଷେଇ କରିବି।

0: ମତେ ପିଇବାକୁ କହୁଛି।
1: ତମେ କଣ ସାନ ପିଲା ହେଇଛ ଯେ ସେ କହିଦେଲେ ତମେ ପିଇବ? ତମେ ମନା କଲେ କଣ ସେମାନେ ତମକୁ ବାଧ୍ୟ କରିବେ?
0: ସେ ହାରମଜାଦ ଦୁର୍ଲଭ ଏକଦମ ବଦମାସ। ସେ ରାମ ବାବୁକୁ ସବୁ ଅର୍ଡର କରିଦେଇ ମତେ ପିଇବାକୁ ଦଉଛି, ଆଉ ମୁଁ ପିଉଛି। ମୋ ଦୋଷ କଣ?
1: ତମର ଦୋଷ କଣ?
0: ତୁମେ କହୁନ ମୋର ଦୋଷ କଣ? ମୁଁ କଣ ଲାଞ୍ଚ ଖାଉଥିଲି?
1: ହଉ ବସ ଖାଅ।
0: ନା ନା, ମୁଁ ଖାଇବିନି, ମୁଁ ଶୋଇବି, ମୁଁ ଖାଇବିନି।

0: କାଳେ ଯଦି ମୁଁ ମରିଯାଏ ତେବେ ଏ ଲକ୍ଷେ ଟଙ୍କା ଯାକ ମଦ ପିଇଦେବି, ମୋର ପିଲାମାନେ ଅନାଥ ହୋଇଯିବେ, ମୁଁ ବଞ୍ଚିଲେ କିଛି ନହେଲେ ବି ଭିକ ମାଗି ତ ପୋଷିବି।
1: ମୋର ଦୁର୍ଦ୍ଦଶାର କାହାଣୀ ଶୁଣିଲେ ତ ଡାକ୍ତର ବାବୁ,
2: ଏବେ କ'ଣ କରିବେ ମାନବ ବାବୁ, ଲକ୍ଷେ ଟଙ୍କା ତ ହାତ ଛଡ଼ା ହେଇଗଲା।
1: ହାତ ଦୁଇଟା ତ ଅଛି ଡାକ୍ତର ବାବୁ।
2: ମାନବ ବାବୁ କାଲିଠୁ ମୋର କ୍ଲିନିକକୁ ଆସନ୍ତୁ, ହିସାବ ପତ୍ର ବୁଝାବୁଝି କରିବେ।
1: ଥ୍ୟାଙ୍କ ୟୁ ଡକ୍ଟର, ଥ୍ୟାଙ୍କ ୟୁ।

0: ଶୁଣିଲେ ନାଟକ ମାନବର ଦୁର୍ଦ୍ଦଶା। ନାଟକଟିକୁ ରଚନା କରିଥିଲେ ଶରତ ନାରାୟଣ ବେହେରା। ନାଟକର ବିଭିନ୍ନ ଭୂମିକାରେ ଥିଲେ ମାନବ ମାନଭଞ୍ଜନ ହୋତା, ଦୁର୍ଲଭ ଗୁଣନିଧି ଛୋଟରାୟ, ଶାନ୍ତି ତୁଳସୀ ମହାନ୍ତି, ରାଜେଶ ରମାପଦ ନନ୍ଦ ଏବଂ ଡାକ୍ତର ଭୂମିକାରେ ଥିଲେ ପ୍ରଭୁଦତ୍ତ ପ୍ରଧାନ। ହଁ ଭଉଣୀ, ବର୍ଷା ଦିନରେ ଘର ଭିତରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଘର ବାହାର ମଧ୍ୟ ସେଭଳି ପରିଷ୍କାର ରଖିବା। ଯେଉଁ ଗଛଗୁଡ଼ିକ ଅଧିକ ବଢ଼ିଯାଇଛି, ଲଟା ଜାତୀୟ ଗଛ, ତାକୁ ଆମେ କାଟିକି ଠିକ୍ ସାଇଜ୍ କରିକି ରଖିବା। ଅନାବନା ଗଛ, ଘାସ ଏସବୁକୁ ଉପାଡ଼ି ଦେବା। ବିଭିନ୍ନ ପ୍ରକାରର କୀଟନାଶକ ତରଳ ପଦାର୍ଥ ବଜାରମାନଙ୍କରେ ମିଳୁଛି, ତାକୁ ଆମେ ସଂଗ୍ରହ କରି ଘର ପୋଛିଲା ବେଳେ ବ୍ୟବହାର କଲେ ମଶା, ମାଛି, ପିମ୍ପୁଡ଼ି, ଅନ୍ୟାନ୍ୟ କୀଟ ଆଦି ଘରେ ହେବ ନାହିଁ। ରୋଷେଇ ଘରକୁ ସେମିତି ସବୁବେଳେ ସଫା ସୁତୁରା ରଖିବା। ଘରେ ବାସନ କୁସନ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ଡବା ବୋତଲ ଏସବୁକୁ ପୋଛାପୋଛି କରି ରଖିଲେ କୌଣସି ପ୍ରକାର ଫଙ୍ଗସ୍ ବା କୌଣସି ଜୀବାଣୁ ହେବେ ନାହିଁ। ସେହିଭଳି ଆମେ ଏଇ ବର୍ଷା ଦିନରେ କମ୍ ପରିମାଣର ଜିନିଷ କିଣିବା। ଅଟା, ମଇଦା, ବେସନ, ବାଦାମ ମଞ୍ଜି ଏହି ପ୍ରକାର ଜିନିଷଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ଅଛି। ବିଭିନ୍ନ ପ୍ରକାର ଡାଲି ମଧ୍ୟ ବେଶୀ ପରିମାଣରେ କିଣିବା ଉଚିତ ନୁହେଁ, ଏବଂ ଯାହା ବି ଆମେ କିଣୁଛୁ ତାକୁ ଯେଉଁଥିରେ ପବନ ପଶିପାରୁନଥିବ ସେଭଳି ଜାଗାରେ ବନ୍ଦ କରିକି ରଖିବା। ଯେଉଁଗୁଡ଼ିକ ଶୁଖେଇକି ରଖିବା କଥା ତାକୁ ମଧ୍ୟ ଶୁଖେଇକି ରଖିଲେ ତାହା ବେଶୀ ଦିନ ରହିବ। ତେବେ ଆମେ କମ୍ ପରିମାଣର ଜିନିଷ କିଣିଥିଲେ ଏହି ଦିନରେ ନଷ୍ଟ ହେବନି। ସୁଜିକୁ କିଣିଲା ପରେ ଅଳ୍ପ ଭାଜି ଦେଇକି ରଖିଦେଲେ ତାହା ମଧ୍ୟ ବେଶୀ ଦିନ ରହିବ। ସେହିପରି ଗୋଟା ମୁଗ, ବିରି ଏସବୁ ଯଦି ଘରେ ଅଛି ତାକୁ ଯେଉଁ ଖରା ହେଉଛି ତାକୁ ଟିକେ ଶୁଖେଇକି ରଖିବା ଦରକାର। ସେହିଭଳି ଚାଉଳ, ଗହମ ଯାହା ବି ଘରେ ଅଛି ଖରା
1: ଶୁଣିଲେ ମହିଳା ମହଲ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଗାମୀ ଦଶନ୍ଧିରେ ଭାରତ ଓ ଜାପାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ତଥା ଅର୍ଥନୈତିକ ସହଭାଗିତା ପୂର୍ଣ୍ଣରୂପ ହାସଲ କରିବ, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଝାଡ଼ଖଣ୍ଡ ଯୁଗ୍ମ ପ୍ରଶାସନିକ ସେବା ପ୍ରାଥମିକ ପରୀକ୍ଷାରେ ସିବିଆଇ ଦ୍ୱାରା ଅନିୟମିତତା ଯାଞ୍ଚ ଆବେଦନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବାକୁ ଥିବା ନବମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ।

ଯାତ୍ରୀମାନଙ୍କୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରେଳ ବିଭାଗର ଦେଶବ୍ୟାପୀ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଏବଂ କଲମ୍ବୋ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ପ୍ରଥମ ଇନିଂସ ବ୍ୟାଟିଂ ଜାରି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଜାପାନୀ କମ୍ପାନୀଗୁଡ଼ିକୁ ଭାରତରେ ସେମାନଙ୍କ ବ୍ୟବସାୟ ବିସ୍ତାର କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେଭଳି ସୁଜୁକୀ କମ୍ପାନୀ ଭାରତରେ ତା'ର ବ୍ୟବସାୟକୁ ଶୀର୍ଷରେ ପହଞ୍ଚାଇଛି, ସେହିଭଳି ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଭାରତରେ ନିବେଶ କରିବା ଉଚିତ। ଚାରିଦିନିଆ ଗସ୍ତରେ ଯାଇ ଆଜି ଜାପାନରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ଗୋଏଲ ଜାପାନ ଭାରତ ବ୍ୟବସାୟିକ ସହଯୋଗ କମିଟିର ରାଉଣ୍ଡ ଟେବୁଲ ବୈଠକରେ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି ଭାରତର ଯୁବ କାର୍ଯ୍ୟବଳ, ବୃଦ୍ଧି ପାଉଥିବା ଅର୍ଥନୀତି ଏବଂ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ଜାପାନର ବ୍ୟବସାୟୀମାନଙ୍କ ଲାଗି ସୁଯୋଗ ସୃଷ୍ଟି କରିଛି। ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ସେମାନଙ୍କ କୂଟନୈତିକ ସମ୍ପର୍କର 75 ବର୍ଷ ପୂରଣ କରିଛନ୍ତି ଏବଂ ଆଗାମୀ ଦଶନ୍ଧିରେ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଆହୁରି ଦୃଢ଼ ହେବା ସହ ଅର୍ଥନୈତିକ ସହଭାଗିତା ପୂର୍ଣ୍ଣରୂପ ହାସଲ କରିବ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଭାରତର ପ୍ରମୁଖ କାର୍ଯ୍ୟବଳରେ 30 ବର୍ଷରୁ କମ୍ ବୟସର ଯୁବପିଢ଼ି ରହିଛନ୍ତି, ଯାହାଫଳରେ ଜାପାନର ବ୍ୟବସାୟିକ ସ୍ଥିତିକୁ ଆଗକୁ ନେବା ଏବଂ ଏକ ଜନକୈନ୍ଦ୍ରିକ ବଜାର ସୃଷ୍ଟି କରିବା ଦିଗରେ ସେମାନେ ସହାୟକ ହେବେ। ଶ୍ରୀ ଗୋଏଲ କହିଛନ୍ତି ଭାରତ ଏବେ $4 ଟ୍ରିଲିୟନ୍ ଅର୍ଥନୀତି ଥିବାବେଳେ 2047 ସୁଦ୍ଧା $30 ଟ୍ରିଲିୟନ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସର୍ବୋଚ୍ଚ ନ୍ୟାୟାଳୟ ଆଜି ଝାଡ଼ଖଣ୍ଡ ଯୁଗ୍ମ ପ୍ରଶାସନିକ ସେବା ପ୍ରାଥମିକ ପରୀକ୍ଷାରେ କଥିତ ଅନିୟମିତତା ନେଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସିବିଆଇ ଯାଞ୍ଚ ଲାଗି ହୋଇଥିବା ଆବେଦନ ନେଇ କେନ୍ଦ୍ର ଏବଂ ଝାଡ଼ଖଣ୍ଡ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଝାଡ଼ଖଣ୍ଡ ସରକାର, ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଅନ୍ୟମାନଙ୍କୁ ଜବାବ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ପରୀକ୍ଷାରେ କଥିତ ଅନିୟମିତତା ନେଇ ତଦନ୍ତଭାର ରାଜ୍ୟ ସରକାରଙ୍କଠାରୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆବେଦନ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ସଚିବ ତଥା ବ୍ରିକ୍ସର ଶେର୍ପା ସୁଧାକର ଦଲାଲା କହିଛନ୍ତି ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମଗୁଡ଼ିକ ମାନବିକତାକୁ ପ୍ରାଥମିକତା ନୀତି ଦ୍ୱାରା ପ୍ରେରିତ। ଲକ୍ଷ୍ନୌରେ ଚାଲିଥିବା 18 ବ୍ରିକ୍ସ ଏକାଡେମିକ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଦଲେଲା କହିଛନ୍ତି ଭାରତ ବ୍ରିକ୍ସର ଅଧ୍ୟକ୍ଷତାରେ ସହନଶୀଳ, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ନିର୍ମାଣ ପ୍ରସଙ୍ଗକୁ ଅଗ୍ରାଧିକାର ଦେଉଛି। ଶ୍ରୀ ଦଲେଲା କହିଛନ୍ତି ଦେଶର 30 ସହରରେ ଏପର୍ଯ୍ୟନ୍ତ 400ରୁ ଅଧିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ରିକ୍ସର ନୀତିଗୁଡ଼ିକୁ ଆଗକୁ ନେବା କ୍ଷେତ୍ରରେ ସାମୁହିକ ଭାବେ ପ୍ରଚେଷ୍ଟା ଜାରି ରହିଛି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଶ୍ରୀ ଦଲେଲା କହିଛନ୍ତି ଜନସାଧାରଣ ଏବଂ ସମ୍ପ୍ରଦାୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ସମ୍ମିଳନୀ ଆସନ୍ତାକାଲି ଶେଷ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ 9ମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ। 2 ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ହାଇବ୍ରିଡ୍ ଫର୍ମାଟ୍ରେ ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ସୁରକ୍ଷା ବଳ ଏବଂ ପୁଲିସ୍ ବଳର 850ରୁ ଅଧିକ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଏବଂ ଆହ୍ୱାନଗୁଡ଼ିକ ଉପରେ ବିଚାର ଆଲୋଚନା କରିବେ। ବିହାରରେ ଗଙ୍ଗାନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ନିମ୍ନ ତଟବର୍ତ୍ତୀ ଅଞ୍ଚଳ ପାଟନା, ବୈଶାଳୀ, ଭୋଜପୁର, ବକ୍ସାର, ଭାଗଲପୁର, ମୁଙ୍ଗେର, ସମସ୍ତିପୁର ଏବଂ ବେଗୁସରାଇ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି। ଶହଶହ ଏକର ଚାଷ ଜମିରେ ବନ୍ୟାଜଳ ମାଡ଼ିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜାତୀୟ ଜଳ କମିଶନଙ୍କ ସୂଚନା ଅନୁଯାୟୀ ପାଟନାର ପ୍ରମୁଖ ଘାଟଗୁଡ଼ିକରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିହାର ସରକାର ଫର୍କା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲିବା ଲାଗି ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଫୋନ୍ ଯୋଗେ ବନ୍ୟାସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି ଫର୍କା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲାଗଲେ ଗଙ୍ଗାନଦୀର ପ୍ରବାହ ବୃଦ୍ଧି ପାଇବ, ଯାହାଫଳରେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି। ଭାରତୀୟ ରେଳ ବିଭାଗ ପକ୍ଷରୁ ଦେଶବ୍ୟାପୀ ରେଳ ନେଟୱାର୍କରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ସ୍ୱତନ୍ତ୍ର ଭାବେ ରେଳ ଷ୍ଟେସନଗୁଡ଼ିକରେ ଯେଭଳି ଯାତ୍ରୀମାନଙ୍କୁ ସ୍ୱଚ୍ଛ ଏବଂ ଶୁଦ୍ଧ ପାନୀୟ ଜଳ ମିଳିପାରିବ ସେ ନେଇ ପାଣି

0: ଟାଙ୍କିଗୁଡ଼ିକୁ ବିଶୋଧନ କରିବା କାର୍ଯ୍ୟ କରାଯାଉଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକ୍ରିୟାରେ ରେଳମଣ୍ଡଳଗୁଡ଼ିକ ପକ୍ଷରୁ ଜଳ ଉତ୍ସ, ପ୍ରକ୍ରିୟାକରଣ, ବିଶୋଧନ, ପାଣି ପାଇପ୍, ପାଣି ଟାଙ୍କି ଓ ଟ୍ୟାପ୍ ପ୍ରଭୃତିର ଯାଞ୍ଚ କରାଯିବ। ସମସ୍ତ ପାଣି ଟାଙ୍କିକୁ ବିଶୋଧନ କରାଯିବା ପରେ ବ୍ୟବହାର କରାଯିବ। ବିଶେଷ ଭାବେ ଯେଉଁଠାରେ ନଳକୂପ ଏବଂ ଗଭୀର କୂପର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଛି ସେଠାରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ଅରୁଣ ଜେଟ୍ଲୀଙ୍କୁ ଜଣେ ବିଚକ୍ଷଣ ନ୍ୟାୟିକ ବିଶେଷଜ୍ଞ, ସୁବକ୍ତା ଏବଂ ଦକ୍ଷ ପ୍ରଶାସକ ବୋଲି କହିଛନ୍ତି। ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାଗୁଡ଼ିକ ଯେଭଳି ସକ୍ରିୟ ଭାବେ ଲୋକମାନଙ୍କ ନିକଟରେ ପହଞ୍ଚପାରିବ ସେ ନେଇ ଅରୁଣ ଜେଟ୍ଲୀଙ୍କ ଅବଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଦକ୍ଷତା ବିକାଶ, ଭାରତୀୟ ଯୁବପିଢ଼ି ପାଇଁ ନୂଆ ନିଯୁକ୍ତି ସୁଯୋଗ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ମାନସୀ ସହାୟ ଠାକୁର ଏବଂ ଜାତୀୟ ଦକ୍ଷତା ବିକାଶ ନିଗମର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଶାନ୍ତ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-2371-7117, 2331-4441 এবং 2371-7106 নম্বরক ডায়াল করিবাকু হেব। ইয়া ব্যতীত শ্রোতামানে 92890-940044 নম্বরক হোয়াটসঅ্যাপ এবং সামাজিক গণমাধ্যম এক্স রে হ্যাশট্যাগ আস্কেয়ার মাধ্যমে প্রশ্ন পচারি পারিবে। ଲକ୍ଷ୍ନୌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମାମଲାରେ ଆଜି ଉତ୍ତରପ୍ରଦେଶର ଗାଜିଆବାଦ ଏବଂ ମୁଜାଫରନଗର ଓ ହରିୟାଣାର ଫରିଦାବାଦର 9 ସ୍ଥାନରେ ଚଢ଼ାଉ ଜାରି ରହିଛି। ଆର୍ଥିକ ଅନିୟମିତତା ମାମଲାରେ ଏହି ଚଢ଼ାଉ କରାଯାଉଛି। ଇଡି ପକ୍ଷରୁ କୁହାଯାଇଛି ଜମ୍ବୁଦ୍ୱୀପ ରପ୍ତାନୀ ଓ ଆମଦାନୀ ଲିମିଟେଡ୍ ନକଲି ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରିଥିବା ଅଭିଯୋଗରେ ଚଢ଼ାଉ କରାଯାଉଛି। ଜିଏସ୍ଟି କର୍ତ୍ତୃପକ୍ଷ ମଧ୍ୟ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମାମଲାରେ 9 କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜାଣିବାକୁ ପାଇଛନ୍ତି। ଉତ୍ତରାଖଣ୍ଡ ଜିଲ୍ଲା ପିଥୋରାଗଡ଼, ଲିପୁଲେଖ ପାସ ମାର୍ଗ ଏବଂ ସିକ୍କିମର ନାଥୁଲା ମାର୍ଗ ଦେଇ ଆୟୋଜିତ କୈଳାସ ମାନସରୋବର ଯାତ୍ରା ଗତକାଲି ସମ୍ପନ୍ନ ହୋଇଛି। ଲିପୁଲେଖ ପାସ୍ ମାର୍ଗରେ ଗତ ଜୁଲାଇ 4 ତାରିଖରେ ଆରମ୍ଭ ହୋଇଥିବା ଯାତ୍ରାରେ 10 ବ୍ୟାଚ୍ରେ 477 ଜଣ ଶ୍ରଦ୍ଧାଳୁ କୈଳାସ ମାନସରୋବର ଯାତ୍ରା କରିଥିଲେ। ଅନ୍ୟପକ୍ଷରେ ନାଥୁଲା ମାର୍ଗ ଦେଇ ଗତ ଜୁନ୍ 20 ତାରିଖରୁ ଆରମ୍ଭ ହୋଇଥିବା ଯାତ୍ରାରେ 10 ବ୍ୟାଚ୍ରେ 464 ଜଣ ଶ୍ରଦ୍ଧାଳୁ ଯାତ୍ରା କରିଥିଲେ। ଓଡ଼ିଶା ସମେତ ଛତିଶଗଡ଼, ବିହାର ଓ ପୂର୍ବ ମଧ୍ୟପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଏହା ବ୍ୟତୀତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଓଡ଼ିଶାର 6 ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର 1-2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। କଲମ୍ବୋରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 122 ଓଭରରେ 7 ୱିକେଟ୍ ହରାଇ 450 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଆଗାମୀ ଦଶନ୍ଧିରେ ଭାରତ ଓ ଜାପାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ତଥା ଅର୍ଥନୈତିକ ସହଭାଗିତା ପୂର୍ଣ୍ଣରୂପ ହାସଲ କରିବ କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଝାଡ଼ଖଣ୍ଡ ଯୁଗ୍ମ ପ୍ରଶାସନିକ ସେବା ପ୍ରାଥମିକ ପରୀକ୍ଷାରେ ସିବିଆଇ ଦ୍ୱାରା ଅନିୟମିତତା ଯାଞ୍ଚ ଆବେଦନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବାକୁ ଥିବା 9ମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଯାତ୍ରୀମାନଙ୍କୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରେଳ ବିଭାଗର ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଜାରି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Commerce and Industry Minister Piyush Goyal says India is negotiating free trade agreements with 8 to 9 more groups of countries aiming to cover 75% of global trade. Supreme Court issues notice to Centre on plea seeking CBI probe into JPSC exam irregularities. Union Home Minister Amit Shah to attend 9th National Security Strategies Conference in New Delhi this evening.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଓ ନ୍ୟାୟ ସୁନିଶ୍ଚିତ ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର କଲେ ଶୁଣାଣି। ଶ୍ରାବଣ ମାସ ଶେଷ ସୋମବାରରେ ଜଳ ଲାଗି ପାଇଁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼। ପାପଡ଼ାହାଣ୍ଡି ଶହୀଦଙ୍କ ସ୍ମୃତିରେ ଆଜି ପାଳନ କରାଯାଉଛି ଆତ୍ମୋତ୍ସର୍ଗ ଦିବସ। ଏବଂ ଲଘୁଚାପର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 9 ସ୍ଥାନରେ 100 mm ଉର୍ଦ୍ଧ୍ୱ ବର୍ଷା ରେକର୍ଡ। ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଜନକୈନ୍ଦ୍ରିକ କରି ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଓ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ୟୁନିଟ୍ 2 ଆଜି 20ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ଲାଇନ୍ରେ ପଞ୍ଜୀକରଣ କରିଥିବା 600 ଉର୍ଦ୍ଧ୍ୱ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଶ୍ରୀ ମାଝି ଜନସାଧାରଣଙ୍କ ସମସ୍ୟା ସିଧାସଳଖ ଶୁଣିବା ସହ ସମୟ ସୀମା ମଧ୍ୟରେ ତ୍ୱରିତ ଓ ନିର୍ଣ୍ଣାୟକ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇ କହିଛନ୍ତି।
1: ପ୍ରତିଟି ଅଭିଯୋଗ ଉପରେ ଆମେ ଗୁରୁତ୍ୱ ଦେଇ ତା ଉପରେ ତ୍ୱରିତ ପର୍ଯ୍ୟାୟରେ ତାର ସମାଧାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଏବଂ ସେମାନେ ମଧ୍ୟ ତାହା ସମ୍ପାଦନ କରୁଛନ୍ତି। 600 ଅଧିକ କେସ୍ ଆମର ହସ୍ତଗତ ହେଇଥିଲା ଏବଂ ସେମାନଙ୍କ ସହିତ 1-to-1 ଆଲୋଚନା କରିକିରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏବଂ କିଛି ସମସ୍ୟାର ମଧ୍ୟ ତ୍ୱରିତ ପର୍ଯ୍ୟାୟରେ ଆଜି ତାର ସମାଧାନ କରି ଦିଆଯାଇଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି 2024 ଜୁଲାଇ ମାସ 1 ଆଜି ପର୍ଯ୍ୟନ୍ତ 2,69,000 ଅଭିଯୋଗ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ 2,33,000 ଅଭିଯୋଗର ସମାଧାନ କରାଯାଇଛି। ପ୍ରତିଟି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ଅଭିଯୋଗ ଶୁଣାଣିରେ 16 ଜଣଙ୍କୁ 14,50,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଶୁଣାଣି ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ବିଭାଗୀୟ ଅଭିଯୋଗର ଶୁଣାଣି କରିଛନ୍ତି। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ। ଅଭିଯୋଗ ଶୁଣାଣି ମାଧ୍ୟମରେ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ପରବର୍ତ୍ତୀ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସୂଚନା ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳ ଲାଗି ପାଇଁ କାଉଡ଼ିଆଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱର ବାବା ପଞ୍ଚ ମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁ ଜଳାଭିଷେକ କରୁଛନ୍ତି। ନୟାଗଡ଼ ଲଡ଼ୁବାବାଙ୍କ ପୀଠରେ କାଉଡ଼ିଆମାନେ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ କରିଛନ୍ତି। ସୁବର୍ଣ୍ଣପୁରର ଶତାଧିକ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ଜଳ ଲାଗି କରିଛନ୍ତି। ମହାନଦୀ ଓ ତେଲ ନଦୀର ସଙ୍ଗମସ୍ଥଳୀ ସ୍ୱର୍ଣ୍ଣପ୍ରୟାଗ ଘାଟ ଓ ବିନିକା ପାପକ୍ଷୟ ଘାଟରୁ ପାଣି ସଂଗ୍ରହ କରି ଶିବଙ୍କ ପାଖରେ ଜଳାଭିଷେକ କରିଛନ୍ତି। ରାୟଗଡ଼ ଜିଲ୍ଲାର ସମସ୍ତ ଶୈବପୀଠରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଭକ୍ତମାନେ ଜଳାଭିଷେକ କରିଛନ୍ତି। କାଉଡ଼ିଆମାନେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶୈବପୀଠରେ ପୂଜାର୍ଚ୍ଚନା କରିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ OUAT ଆଜି ତା'ର 65ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଅପରାହ୍ନରେ ଭୁବନେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ 33 ଜଣ ମହିଳା କୃଷି ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନବରଙ୍ଗପୁର ଜିଲ୍ଲାର ରକ୍ତତୀର୍ଥ ପାପଡ଼ାହାଣ୍ଡିଠାରେ ଗୁଳିକାଣ୍ଡରେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରି ଚରମ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ

ଙ୍କୁ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନ ଅବସରରେ ଅଗଷ୍ଟ ମାସ 24 ତାରିଖ ଦିନ ମାଧବ ପ୍ରଧାନୀଙ୍କ ନେତୃତ୍ୱରେ ଡାବୁଗାଁ ଅଭିମୁଖେ ଆନ୍ଦୋଳନ ପାଇଁ ଯାଉଥିବା ସମୟରେ ପାପଡ଼ାହାଣ୍ଡିର ଟୁରି ନିକଟରେ ବ୍ରିଟିଶ ଗୁଳିରେ 19 ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ। ସେହି ସ୍ମୃତିରେ 1984 ମସିହାରେ ଶହୀଦ ମିନାର ନିର୍ମାଣ କରାଯାଇ ସଂଗ୍ରାମୀଙ୍କ ନାମ ଲିପିବଦ୍ଧ କରାଯାଇଥିଲା। ସ୍ୱାଧୀନତାର ଅମୃତ ଯାତ୍ରାରେ ପାପଡ଼ାହାଣ୍ଡିର ଶହୀଦଙ୍କ ତ୍ୟାଗ ଆଜି ବି ସମସ୍ତଙ୍କୁ ଦେଶପ୍ରେମ, ସାହସ ଏବଂ କର୍ତ୍ତବ୍ୟ ପାଳନ ପାଇଁ ପ୍ରେରଣା ଯୋଗାଇ ଆସୁଛି। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆଜି ସନ୍ଧ୍ୟାରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ କୋରାପୁଟ ଜିଲ୍ଲାର ସାଂସଦ ଓ ବିଧାୟକ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମାତୃଭୂମି ପାଇଁ ବଳିଦାନ ଦେଇଥିବା ଶହୀଦଙ୍କ ବଳିଦାନ ଓ ଦେଶପ୍ରେମ ସର୍ବଦା ଆଗାମୀ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଅମର ଶହୀଦମାନଙ୍କ ସ୍କୃତିଚାରଣ କରିଛନ୍ତି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ସର୍ବାଧିକ 168.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 623.06 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,75,249 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏହି ସମୟ ମଧ୍ୟରେ 8ଟି ଗେଟ୍ ଦେଇ 1,53,158 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ 9ଟି ସ୍ଥାନରେ ଗତ 24 ଘଣ୍ଟା ମଧ୍ୟରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଯାଇଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହା ଆଜି ସନ୍ଧ୍ୟା ସୁଦ୍ଧା ହ୍ରାସ ପାଇବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଅଧିକ କ୍ଷତି ହୋଇଛି। ବରୀ, ଆଳି, ବିଞ୍ଝାରପୁର ଅଞ୍ଚଳର ଲୋକମାନେ ଏବେ ମଧ୍ୟ ଜଳବନ୍ଦୀ ଅଛନ୍ତି। ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଂକେତ ସ୍ତରରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ଶ୍ରୀ ରାଉତ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର 5ଟି ବ୍ଲକର 63ଟି ଗ୍ରାମପଞ୍ଚାୟତ ଓ 149ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା 65ଟି କେନ୍ଦ୍ର ମାଧ୍ୟମରେ 10,553 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ପାଇଁ 12ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିସହ 6ଟି ପଶୁ ଚିକିତ୍ସା ଦଳ ମଧ୍ୟ ନିୟୋଜିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ନବରଙ୍ଗପୁର ଜିଲ୍ଲାରେ ଆଜି ବର୍ଷା କମିଥିବାରୁ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସମସ୍ତ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। କୋଷାଗୁମୁଡ଼ା ବ୍ଲକର 8ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ପୁଲିସ୍ ପକ୍ଷରୁ ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ, ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ ଠକେଇ, ୟୁପିଆଇ ଓ ଓଟିପି ଠକେଇ, ଡିଜିଟାଲ ଆରେଷ୍ଟ ଆଦି ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଜୁନିୟର ରେଡ୍କ୍ରସ ପକ୍ଷରୁ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କର୍ମଚାରୀମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବଜ୍ରପାତ ସମୟରେ ନିଜକୁ କିପରି ସୁରକ୍ଷିତ ରଖିବେ ସେଥିପାଇଁ ସଚେତନ କରାଇଥିଲେ। ଏଥିସହ ବଜ୍ରପାତ ସମୟରେ ଜଳାଶୟ, ବିଦ୍ୟୁତ୍ ତାର, ଧାତବ ବସ୍ତୁଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ 18ଶ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ଅବସରରେ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ଏବଂ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ 50ରୁ ଅଧିକ ସଂକୀର୍ତ୍ତନ ଦଳ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇଥିଲେ। ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026ରେ ଓଡ଼ିଆ ଖେଳାଳି ଶ୍ରାବଣୀ ନନ୍ଦ ଓ ଅନିମେଶ କୁଜୁର ଭାରତକୁ ପ୍ରତିନିଧିତ୍ୱ କରିବେ। ମହିଳା 400 ମିଟର ରିଲେ ରେସ୍ରେ ଶ୍ରାବଣୀ ଭାଗ ନେଉଥିବା ବେଳେ ଅନିମେଶ ପୁରୁଷ ବିଭାଗର 100 ମିଟର, 200 ମିଟର, ମିକ୍ସଡ 400 ମିଟର ରିଲେ ପ୍ରତିଯୋଗିତାରେ ଭାଗ ନେବେ। ଆସନ୍ତା ମାସ 19 ତାରିଖରୁ ଏସିଆନ୍ ଗେମ୍ସ ଆରମ୍ଭ ହୋଇ 4 ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହେବ। ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଓ ନ୍ୟାୟ ସୁନିଶ୍ଚିତ ପାଇଁ ସରକାର ସଂକଳ୍ପ।

ଅର୍ଥ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର କଲେ ଶୁଣାଣି। ଶ୍ରାବଣ ମାସ ଶେଷ ସୋମବାରରେ ଜଳଲାଗି ପାଇଁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼। ପାପଡ଼ାହାଣ୍ଡି ଶହୀଦଙ୍କ ସ୍ମୃତିରେ ଆଜି ପାଳନ କରାଯାଉଛି ଆତ୍ମୋତ୍ସର୍ଗ ଦିବସ। ଏବଂ ଲଘୁଚାପର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 9 ସ୍ଥାନରେ 100 ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: आप सुन रहे हैं विविध
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ପରବର୍ତ୍ତୀ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, କଣ୍ଠରେ ତାଙ୍କର ଅଲିଖ ବିଶ୍ୱାଳଙ୍କ ରଚନା।

0: ଆଦିତ୍ୟ ଏଲ୍ୱାନ୍ ଭଳି ମିଶନ ଭାରତର ବୈଜ୍ଞାନିକ ସାମର୍ଥ୍ୟର ପରିଚୟ ଦେଇଛି। ବର୍ତ୍ତମାନ ମହାକାଶର ଏହି ଯାତ୍ରାରେ ଯୁବପିଢ଼ି ଏବଂ ଅନେକ ସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀମାନେ ମଧ୍ୟ ସାମିଲ ହୋଇଛନ୍ତି। ଏହି ଷ୍ଟାର୍ଟଅପ୍ଗୁଡ଼ିକ ନୂଆ ପ୍ରଯୁକ୍ତି ସହିତ ନୂଆ ରୋଜଗାର ଓ ଉଦ୍ୟମିତାର ସୁଯୋଗ ମଧ୍ୟ ସୃଷ୍ଟି କରୁଛନ୍ତି। ଶ୍ରୋତାବନ୍ଧୁ, ମହାକାଶର ଏହି ଯାତ୍ରା କେବଳ ଭାରତ ମଧ୍ୟରେ ସୀମିତ ନୁହେଁ, ବିଶ୍ୱର ବିଭିନ୍ନ ଦେଶ ସହ ଭାରତ ମିଶି ଗବେଷଣାକୁ ଆଗକୁ ନେଉଛି। ନାସା ସହ ନିସାର ମିଶନ, ଜାପାନର ଜାକ୍ସା ସହ ଲୁପେକ୍ସ ମିଶନ ଏବଂ ଫ୍ରାନ୍ସର ସିଏନ୍ଇଏସ୍ ସହିତ ଭାରତର ମହାକାଶ କ୍ଷେତ୍ରରେ ଦୀର୍ଘଦିନର ସହଯୋଗ ରହିଛି। ଏହି ସହଯୋଗ ମାଧ୍ୟମରେ ଜ୍ଞାନ, ତଥ୍ୟ ଓ ପ୍ରଯୁକ୍ତିର ଆଦାନ ପ୍ରଦାନ ହେଉଛି, ଫଳରେ ଭାରତର ମହାକାଶ ଗବେଷଣା ଆହୁରି ଶକ୍ତିଶାଳୀ ହୋଇପାରିଛି। ତେବେ ଶ୍ରୋତାବନ୍ଧୁ, ଏହି ଅବସରରେ ଆଜି ରହିଛି ଆଲୋଚନା ବିକଶିତ ଭାରତ ପାଇଁ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରର ବ୍ୟାପକତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଇସ୍ରୋର ଅବସରପ୍ରାପ୍ତ ବୈଜ୍ଞାନିକ ଇଞ୍ଜିନିୟର କାର୍ତ୍ତିକ ସ୍ୱାଇଁ।
1: 2023 ଅଗଷ୍ଟ 23 ତାରିଖରେ ଭାରତ ନିର୍ମିତ ଚନ୍ଦ୍ରଯାନ 3ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ। ଏହା ନିଶ୍ଚିତ ଭାବରେ ଆମ ଦେଶର ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ଘଟଣା। ଯଦିଓ ଆମେ ତା ଆଗରୁ ଚନ୍ଦ୍ରଯାନ 2 ସମୟରେ ମଧ୍ୟ ଏହି ପ୍ରୟାସ କରିଥିଲୁ, କିନ୍ତୁ ଶେଷ ମୁହୂର୍ତ୍ତରେ ଏହା ବିଫଳତାର ସାମ୍ନା କରିଥିଲା। ଏଇ ଯେଉଁ ସଫଳତା ଆସିଛି ମହାକାଶ ବିଜ୍ଞାନ କ୍ଷେତ୍ରରେ, ଆପଣମାନେ ଯଦି ସେହି ସମୟର ଦୃଶ୍ୟକୁ ସବୁ ଦେଖିବେ, ମିଶନ କଣ୍ଟ୍ରୋଲ ରୁମ୍ ହଉ କିମ୍ବା ଲଞ୍ଚିଂ ପ୍ୟାଡ୍ରେ ହଉ ଏବଂ ଦେଶର ବିଭିନ୍ନ ଜାଗାରେ ଯେଉଁଠି ସବୁ ମହାକାଶ କେନ୍ଦ୍ର ସବୁ ଅଛି, ଏବଂ ସେଠାରେ ଆପଣମାନେ ନିଶ୍ଚିତ ଭାବରେ ବହୁତ ଯୁବ ପିଢ଼ିର ବୈଜ୍ଞାନିକମାନଙ୍କୁ ଆପଣମାନେ ସେଠାରେ ଦେଖିପାରିବେ। ତେଣୁ ସତ କଥା କହିବାକୁ ଗଲେ ବର୍ତ୍ତମାନ ଗୋଟେ ସମୟ ଆସିଛି ଆମେ ଯେତେବେଳେ ଯୁବପିଢ଼ିକୁ ପ୍ରୋତ୍ସାହନ ଦେବାର ଅଛି, ଯୁବପିଢ଼ିକୁ ଏକଥା କହିବାର ଅଛି ଯେ ଆମେ ଯାହା ସବୁ ହାସଲ କରିଛୁ ସେଇଠି ଆମର କାମ ସରିନି। ବିକ୍ରମ ସରାଭାଇ ଯେଉଁ ପ୍ରକାର ସ୍ୱପ୍ନ ଦେଖିଥିଲେ ଆମେ ସେ ସ୍ୱପ୍ନକୁ ବାସ୍ତବ କରିଛୁ। କହିବାକୁ ଗଲେ ଗୋଟେ ସମୟରେ 1963 ମସିହାରେ ବିକ୍ରମ ସରାଭାଇ ଯେତେବେଳେ ମହାକାଶ

କାର୍ଯ୍ୟକର ଆରମ୍ଭ କରିଥିଲେ ଭାରତରେ ଗୋଟିଏ ଛୋଟ ସାଉଣ୍ଡିଂ ରକେଟକୁ ତ୍ରିଭାନ୍ଦ୍ରମ ପାଖରେ ଥିବା ତୁମ୍ବାରୁ ମହାକାଶ କ୍ଷେପଣ କରାଯାଇଥିଲା। ସେତେବେଳେ ବିକ୍ରମ ସାରାଭାଇଙ୍କର ସ୍ୱପ୍ନ ଥିଲା ଭାରତକୁ ଟେକ୍ନୋଲୋଜି ଫିଲ୍ଡରେ ଦୃଢ଼ କରିବାକୁ ଏବଂ ମହାକାଶ ବିଜ୍ଞାନର ସହାୟତାରେ ଭାରତର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ। ସେ ଯେଉଁ ସ୍ୱପ୍ନ ଥିଲା ଆମେ ନିଶ୍ଚିତ ଭାବରେ ଅନେକ ବର୍ଷ ପରେ ସେ ସ୍ୱପ୍ନକୁ ଆମେ ବାସ୍ତବ କଲେ। ଆପଣ ଦୂରସଞ୍ଚାରୀ କ୍ଷେତ୍ର ହଉ ବା ଦୂର ସମ୍ବେଦନଶୀଳ କ୍ଷେତ୍ର ହଉ ବା GPS କ୍ଷେତ୍ର ହଉ ବା ଆପଣଙ୍କର ୱେଦର ଫୋରକାଷ୍ଟିଂ ହଉ, ସବୁ କ୍ଷେତ୍ରରେ ଆଜି ଭାରତ ଆତ୍ମନିର୍ଭର। ତେଣୁ ଗୋଟେ ଗୋଟେ କହିବାକୁ ଗଲେ ଯେଉଁ ମହାକାଶ ଜ୍ଞାନ, ମହାକାଶ ବିଜ୍ଞାନ ଏବଂ ମହାକାଶର ପ୍ରଯୁକ୍ତି ବିଦ୍ୟା ଆମ ଦେଶକୁ ଆତ୍ମନିର୍ଭର ହେବାରେ ବହୁତ ସାହାଯ୍ୟ କରିଛି। ଆପଣ ଯେକୌଣସି କ୍ଷେତ୍ର ବି କୁହନ୍ତୁ, ଶିକ୍ଷା କୁହନ୍ତୁ, କୃଷି କୁହନ୍ତୁ, ପରିବହନ ସୁବିଧା କୁହନ୍ତୁ, ଦୂରସଞ୍ଚାର ବ୍ୟବସ୍ଥା କୁହନ୍ତୁ, ରେଡିଓ କୁହନ୍ତୁ, TV କୁହନ୍ତୁ, ସବୁଥିରେ ମହାକାଶ ବିଜ୍ଞାନର କିଛି ନା କିଛି ଅବଦାନ ରହିଛି ଏବଂ ଏହି ସବୁ କ୍ଷେତ୍ରରେ ନିଶ୍ଚିତ ଭାବରେ ଆମେ ଆତ୍ମନିର୍ଭର ହୋଇଛୁ। ତେଣୁ ସତ କଥା କହିବାକୁ ଗଲେ ମହାକାଶ ବିଜ୍ଞାନ ଆମ ଦେଶରେ ଯେଉଁ ପ୍ରକାର ପରିବର୍ତ୍ତନ ଆଣିଛି ସେ କଥା ହୁଏତ 1963 ବିକ୍ରମ ସାରାଭାଇ ସେ ସମୟରେ ସେ କଥା ଭାବିନଥିବେ, କିନ୍ତୁ ମହାକାଶ ବିଜ୍ଞାନର ପ୍ରଥମ ପର୍ଯ୍ୟାୟ ସରିଲା ପରେ ଯେଉଁ ବର୍ତ୍ତମାନ ଯେଉଁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା, ଯେତେବେଳେ ଭାରତର ବୈଜ୍ଞାନିକମାନେ ଚାହିଁଲେ ମହାକାଶକୁ, ଚାହିଁଲେ ଚନ୍ଦ୍ର ଆଡ଼େ, ଚାହିଁଲେ ମଙ୍ଗଳ ଆଡ଼େ, ଚାହିଁଲେ ସୂର୍ଯ୍ୟ ଆଡ଼େ, ସେହି ସମୟରେ ନିଶ୍ଚିତ ଭାବରେ ଆମେ ଚିନ୍ତା କରିଥିଲୁ ଯେ ଭାରତ ଆହୁରି ଆଗକୁ ଯିବ। ମୁଁ ସେହି ସଂସ୍ଥାରେ ଅନେକ ବର୍ଷ କାମ କରିଛି ଏବଂ ସମ୍ଭବତଃ ମୁଁ ଯେତେବେଳେ ଅବସର ନେଲି ସେତେବେଳେ ମୁଁ ଦେଖିଥିଲି ଯେ ଆମ ସଂସ୍ଥାରେ 60-70% ଯେଉଁମାନେ ସବୁ ଅଛନ୍ତି ବୈଜ୍ଞାନିକ ଇଞ୍ଜିନିୟର ସମସ୍ତେ ହେଉଛନ୍ତି ଯୁବପିଢ଼ିର। ତେଣୁ ଗୋଟେ ପ୍ରକାର କହିବାକୁ ଗଲେ ବର୍ତ୍ତମାନ ମହାକାଶ ବିଜ୍ଞାନ, ମହାକାଶ ପ୍ରୟୋଗ, ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ମହାକାଶ ଗବେଷଣା ବର୍ତ୍ତମାନ ଅଛି ଯୁବପିଢ଼ିଙ୍କ ହାତରେ ଅଛି। ତେଣୁ ଯାହା ମୁଁ କହିଲି ଯେ ଆମେ ଯଦି ଗୋଟେ ରବର୍ଟ ଫ୍ରଷ୍ଟଙ୍କର ଗୋଟେ କବିତା ମନେ ପକାଇବା, ଆମର ଚାଲିବା ସରିନି ତେଣୁ ବହୁତ କିଛି ବାଟ ଚାଲିବାର ଅଛି ଆଖି ବୁଝିବା ଆଗରୁ। ତେଣୁ ବର୍ତ୍ତମାନ ଆମେ ଯଦି ଦେଖିବା ସେଇ ଦୃଷ୍ଟିରୁ ଯୁବପିଢ଼ି ମାନଙ୍କର ନିଶ୍ଚିନ୍ତ ଗୋଟେ ବଡ଼ ଭୂମିକା ଅଛି। ଭଲ କଥା ହେଇଛି ଯେ ବର୍ତ୍ତମାନ ଭାରତ ଯେହେତୁ ସରକାର ନୀତିରେ ପରିବର୍ତ୍ତନ ଆସିଛି ଏବଂ ନୂଆ ନୂଆ ଘରୋଇ ସଂସ୍ଥାମାନଙ୍କୁ ଦିଆଯାଉଛି ପ୍ରୋତ୍ସାହନ ଦିଆଯାଉଛି। ଆପଣ ନିକଟ ଅତୀତରେ ଆପଣ ବିକ୍ରମ 1 ଲଞ୍ଚିଂ ଦେଖିଥିବେ, ସ୍କାଇରୁଟ୍ ଯେଉଁ ମହାକାଶ ସଂସ୍ଥା ଅଛି ସେମାନେ ଗୋଟେ ରକେଟ୍ ଛାଡ଼ିଥିଲେ ବିକ୍ରମ 1କୁ, ତାକୁ ସଫଳତା ସହିତ ମହାକାଶକୁ ଛାଡ଼ିଛନ୍ତି। ଏଇଟା ଅବଶ୍ୟ ଏଇଟା ଆମେ କହିପାରିବା ଏଇଟା ଗୋଟେ ଜଷ୍ଟ ଆରମ୍ଭ। ତେଣୁ ଆଗାମୀ ଦିନମାନଙ୍କରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ବହୁତ ଯୁବପିଢ଼ି ଏବଂ ବିଭିନ୍ନ ଘରୋଇ ସଂସ୍ଥା ଏବଂ ଅନ୍ୟ ସବୁ ସଂସ୍ଥା ଆସିବେ ତା ସହିତ, କିନ୍ତୁ ଆମେ କେବେ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥାର ଯେଉଁ ଭୂମିକା ରହିଛି ତାକୁ ଆମେ କେବେ ନ୍ୟୁନ କରିପାରିବାନି କିମ୍ବା କମ୍ କରିପାରିବା ନାହିଁ। ଆମର ଭାରତୀୟ ବୈଜ୍ଞାନିକ ମାନଙ୍କର ଗୋଟେ ବଡ଼ କର୍ତ୍ତବ୍ୟ ରହିଛି, ଗୋଟେ ବଡ଼ ଦାୟିତ୍ୱବୋଧ ରହିଛି ଯେ ସେମାନେ ଆମ ଦେଶକୁ ଆହୁରି ଆଗକୁ ନେବେ ଏବଂ ଏହି ମହାକାଶ ବିଜ୍ଞାନ ଏବଂ ମହାକାଶ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ ଆମ ଦେଶକୁ ସମୃଦ୍ଧ କରିବାକୁ, ଆତ୍ମନିର୍ଭର କରିବାକୁ, ବିକଶିତ କରିବାକୁ ଆମର ଯେଉଁ ଲକ୍ଷ୍ୟ ରହିଛି ଯେ 2047 ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବାକୁ, ଆମ ଅର୍ଥନୀତିକୁ ଆଗକୁ ନେବାକୁ ଆମେ ନିଶ୍ଚିତ ସେହି କାମରେ ନିଶ୍ଚିତ ସଫଳ ହେବା। ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ବହୁତ କିଛି ଲକ୍ଷ୍ୟ ରଖିଛି। କେତେବେଳେ ଆମେ ଚିନ୍ତା କରୁଛୁ ଯେ 2035 ସୁଦ୍ଧା ଭାରତ ମହାକାଶରେ ଭାରତର ଯେଉଁ ଅନ୍ତରୀକ୍ଷ ଷ୍ଟେସନ ରଖିବାର ଯୋଜନା ଅଛି ଏବଂ ସେହି ଦୃଷ୍ଟି ଦେଖିବାକୁ ଗଲେ ଗଗନଯାନ ମିଶନ ଯାହାକୁ ଆମେ ଚିନ୍ତା କରୁଛୁ ଯେ ଆଗାମୀ ବର୍ଷରେ ଏଇଟା କାର୍ଯ୍ୟକାରୀ ହେବ। ଭାରତ ମାଟିରୁ ଭାରତୀୟ ବୈଜ୍ଞାନିକ, ଭାରତୀୟ ମହାକାଶ ଯାତ୍ରୀମାନେ ମହାକାଶକୁ ଯାତ୍ରା କରିବେ ଏବଂ ସଫଳତା ସହିତ ତାଙ୍କର ଗବେଷଣା କରି ସେମାନେ ଭାରତକୁ ଫେରି ଆସିବେ। ତେଣୁ ଏଇ ସବୁ ଯେଉଁ କାମ ଚାଲିଛି, ତେଣୁ ନିଶ୍ଚିତ ଭାବରେ ଏଥିରେ ଯୁବପିଢ଼ିଙ୍କର ଗୋଟେ ବହୁତ ବଡ଼ ଭୂମିକା ରହିବ। ତେଣୁ ଆମେ ବର୍ତ୍ତମାନ ଯଦି ଆମେ ଦେଖିବା ଆମର ଭାରତୀୟ ଇସ୍ରୋର ଯେଉଁ ବୈଜ୍ଞାନିକ ଇଞ୍ଜିନିୟର ସମସ୍ତେ କାମ କରୁଛନ୍ତି, ଅନ୍ୟ ସହକର୍ମୀମାନେ କାମ କରୁଛନ୍ତି, ଯେଉଁମାନେ ବରିଷ୍ଠ ଅଛନ୍ତି ସେମାନଙ୍କର ଦାୟିତ୍ୱ ହେଉଛି ଯେ ଯୁବପିଢ଼ିକୁ ଠିକ୍ ଭାବରେ ତାଙ୍କୁ ପଥ ପ୍ରଦର୍ଶନ କରିବା ଏବଂ ଯୁବପିଢ଼ି ନିଶ୍ଚିତ ପ୍ରତିଶ୍ରୁତିବଦ୍ଧତା ସହିତ କାମ କରି ଦେଶକୁ ଆଗକୁ ନେବେ ଏବଂ ଭାରତର ମହାକାଶ ବିଜ୍ଞାନ କ୍ଷେତ୍ରରେ ଯେଉଁ ପ୍ରକାର ଆମେ ଗଲା କେତେ ବର୍ଷରେ ଯେଉଁ ସୁନାମ ଅର୍ଜନ କରିଛୁ ତାହାକୁ ଆମେ ନିଶ୍ଚୟ ବଜାୟ ରଖିବା।

ଶୁଣୁଥିଲେ ଆଲୋଚନା ବିକଶିତ ଭାରତ ପାଇଁ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରର ବ୍ୟାପକତା। ଆଲୋଚନା କରୁଥିଲେ ଇସ୍ରୋର ଅବସରପ୍ରାପ୍ତ ବୈଜ୍ଞାନିକ ଇଞ୍ଜିନିୟର କାର୍ତ୍ତିକ ସ୍ୱାଇଁ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସୁଚିସ୍ମିତା ବେଉରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସହାନୁଭୂତି, ସମବେଦନା ଓ ସହୃଦୟତା ରାଜ୍ୟ ଶାସନ ବ୍ୟବସ୍ଥାର ମୂଳନୀତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଜନ ଅଭିଯୋଗ ଶୁଣାଣିରେ 95% ମାମଲାର ସମାଧାନ ନେଇ ସୂଚନା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧି 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ। ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନରେ ସଂଶୋଧନ ନେଇ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ ଏବଂ 6 ଜିଲ୍ଲାର 21 ବ୍ଲକ ବନ୍ୟା ପ୍ରଭାବିତ ଥିବା ସରକାରଙ୍କ ସୂଚନା। ଲଘୁଚାପର ପ୍ରଭାବରେ 6 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ରାଜ୍ୟ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି ସହାନୁଭୂତି, ସମବେଦନା ଓ ସହୃଦୟତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବା ଅବସରରେ ଶ୍ରୀ ମାଝୀ କହିଛନ୍ତି, ଲୋକଙ୍କ ସମସ୍ୟା ଶୁଣି ତା'ର ସମାଧାନ କରିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। 2024 ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରି ସହାୟତା ପ୍ରଦାନ କରାଯାଇଥିଲା। ଚଳିତ ବନ୍ୟା ପାଇଁ ମଧ୍ୟ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପ୍ରତିଟି ଅଭିଯୋଗ ଉପରେ ଆମେ ଗୁରୁତ୍ୱ ଦେଇ ତା ଉପରେ ତ୍ୱରିତ ପର୍ଯ୍ୟାୟରେ ତାର ସମାଧାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଏବଂ ସେମାନେ ମଧ୍ୟ ତାହା ସମ୍ପାଦନ କରୁଛନ୍ତି। ଏ ଅଭିଯୋଗ ସହିତ ଜିଲ୍ଲା ସ୍ତରରେ ମଧ୍ୟ ଜିଲ୍ଲାପାଳମାନେ ଏବଂ ତାଙ୍କର ଅଧିକାରୀମାନଙ୍କ ସହିତ ପ୍ରତି ସୋମବାରକୁ ସୋମବାର ଏବଂ ସେଟା ରୋଟେସନ ସିଷ୍ଟମରେ ବିଭିନ୍ନ ବ୍ଲକରେ ମଧ୍ୟ ଏ ଅଭିଯୋଗ କାର୍ଯ୍ୟକ୍ରମ ରଖାଯାଉଛି ଏବଂ ସେମାନଙ୍କୁ ସେମାନଙ୍କର ସମସ୍ୟା ଏବଂ ଅଭିଯୋଗ ଗୁଡ଼ିକ ଶୁଣିବା ପାଇଁ ତାର ବ୍ୟବସ୍ଥା ମଧ୍ୟ କରାଯାଉଛି।
0: ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ 19 ପାଳିରେ ଆସିଥିବା 15,327 ଅଭିଯୋଗ ମଧ୍ୟରୁ 14,519 ଅର୍ଥାତ୍ 95% ଅଭିଯୋଗର ସମାଧାନ କରାଯାଇଛି। ସେହିଭଳି ଜିଲ୍ଲାସ୍ତରରେ ଜୁଲାଇ ମାସ ଶେଷ ସୁଦ୍ଧା 2,69,394 ଅଭିଯୋଗର ଶୁଣାଣି କରାଯାଇଛି। ଏକକ ବାତାୟନ ବ୍ୟବସ୍ଥା ଜରିଆରେ ବିଭିନ୍ନ ଦୁରାରୋଗ୍ୟରେ ପୀଡ଼ିତ 16 ଜଣଙ୍କ ପାଇଁ ଆଜି 14,50,000 ଟଙ୍କାର ଚିକିତ୍ସା ସହାୟତା ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତା ଉନ୍ନତିକରଣ କାର୍ଯ୍ୟକ୍ରମ MMSY TRIP ଯୋଜନାକୁ 2026-27 2028-30 4 ବର୍ଷ ପାଇଁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ ହୋଇଥିବା ରାସ୍ତାଗୁଡ଼ିକର ଉନ୍ନତିକରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ 5,365 କୋଟି ଟଙ୍କା ବ୍ୟୟ ଅଟକଳରେ 23,705 କିଲୋମିଟର ଦୈର୍ଘ୍ୟ ରାସ୍ତା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହ ଜାରି ରହିଥିବା ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ମଧ୍ୟ ଏହି ଅବଧି ମଧ୍ୟରେ ଶେଷ କରାଯିବ ବୋଲି ବିଜ୍ଞପ୍ତିରୁ ଜଣାପଡ଼ିଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ 1951 ଆବଶ୍ୟକୀୟ ସଂଶୋଧନ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଚଳିତ ଆଇନରେ ଥିବା ବହୁ ଅନାବଶ୍ୟକ ଧାରା ଏବଂ ଉପଧାରାକୁ ଯୁଗୋପଯୋଗୀ କରିବା ନେଇ ଆଲୋଚନା ହୋଇଥିଲା। ଏହାସହ କମିଶନର ଅତିରିକ୍ତ

କମିଶନର ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ କ୍ଷମତା, କ୍ୟାଡର ପୁନର୍ଗଠନ ତଥା ଦେବୋତ୍ତର ବିଭାଗରେ ନୂତନ ନିଯୁକ୍ତି ସୃଷ୍ଟି ନେଇ ଗୁରୁତ୍ୱ ଦିଆଯାଇଥିଲା। ବୈଠକ ପରେ ମନ୍ତ୍ରୀ କହିଛନ୍ତି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଓ ଆର୍ଥିକ ପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ। ସୂଚନା ଅନୁସାରେ ରାଜ୍ୟରେ ମନ୍ଦିର ଓ ମଠଗୁଡ଼ିକର ପରିଚାଳନା ପାଇଁ ସ୍ପଷ୍ଟ ନିୟମାବଳୀ ନଥିବାରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ହିମାଚଳ ପ୍ରଦେଶର 6,111 ମିଟର ଉଚ୍ଚ ମାଉଣ୍ଟ ୟୁନାମ୍ ଶୃଙ୍ଗ ସଫଳତାର ସହ ଆରୋହଣ କରିଥିବା ରାଜ୍ୟର ମହିଳା ପର୍ବତାରୋହୀ ଦଳ ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଲଙ୍କୁ ସାକ୍ଷାତ କରିଛନ୍ତି। ଭୁବନେଶ୍ୱର ଲୋକଭବନରେ ରାଜ୍ୟପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଏହାସହ ଅଧିକ ମହିଳା ପର୍ବତାରୋହଣ ଓ ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ ହେବେ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପର୍ବତାରୋହୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପିଏମ୍ଶ୍ରୀ ବିଦ୍ୟାଳୟ ଯୋଜନାର କେନ୍ଦ୍ରୀୟ ପ୍ରଭାରୀ ରାଜୀବ ଶର୍ମା ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଦ୍ୟାଳୟଗୁଡ଼ିକର ଶିକ୍ଷାଗତ ଅଗ୍ରଗତି ଓ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଶ୍ରୀ ଶର୍ମା ବିଦ୍ୟାଳୟଗୁଡ଼ିକରେ ସକ୍ଷମ କେନ୍ଦ୍ର, ଭାଷା କେନ୍ଦ୍ର, ଇ ପାଠାଗାର, ବିଜ୍ଞାନାଗାର, ଖେଳପଡ଼ିଆ ଓ ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପାଠପଢ଼ା କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ଲଘୁଚାପଜନିତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି। ସମଗ୍ର ପରିସ୍ଥିତିକୁ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ନିରୀକ୍ଷଣ କରାଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ କୋରାପୁଟର 21 ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 3 ବ୍ଲକର 61 ଶିକ୍ଷା ଅନୁଷ୍ଠାନକୁ ଆସନ୍ତାକାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଜିଲ୍ଲାରେ ରିଲିଫ୍ ଶିବିର ମାଧ୍ୟମରେ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ବନ୍ୟା ଓ ଜଳବନ୍ଦୀ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମୋଟ 66 ଟିମ୍ ମୁତୟନ କରାଯାଇଛି। ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟ କାର୍ଯ୍ୟ ପାଇଁ ଏସ୍ଡିଆର୍ଏଫ୍ ପାଣ୍ଠିରୁ 130 କୋଟି ଟଙ୍କା ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଡୋବଲ ଅନ୍ତର୍ଗତ କରଦାପିସି ଉଚ୍ଚ ବିଦ୍ୟାଳୟରେ ବନ୍ୟା ପ୍ରଭାବିତଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶିବିରରେ ଯୋଗଦେଇ କହିଛନ୍ତି ବନ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହ ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ସରକାରଙ୍କର ମୂଳ ଲକ୍ଷ୍ୟ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଶେରଗଡ଼ ବ୍ଲକରେ ଆର୍ଥିକ ସାକ୍ଷରତା, ଡିଜିଟାଲ ନିର୍ଯାତନା ଓ ସାଇବର ସୁରକ୍ଷା ସମ୍ପର୍କିତ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଆର୍ଥିକ ସାକ୍ଷରତା, ନିୟମିତ ସଞ୍ଚୟର ଗୁରୁତ୍ୱ, ଅନ୍ଲାଇନ୍ ଆର୍ଥିକ କାରବାରରେ ସତର୍କତା, ଚାକିରିରେ ଠକେଇ, ଋଣ ନିମିତ୍ତ ଉଦ୍ଦିଷ୍ଟ ଆପ୍ରେ ଠକେଇ, ଅଜଣା ଫୋନ୍ କଲ୍ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ଜନସାଧାରଣଙ୍କୁ ଅବଗତ କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ମା' ସୁଭଦ୍ରା, ବଡ଼ଭାଇ ତଥା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ପାଟ ରାକ୍ଷୀ ପ୍ରେରଣ କରିଛନ୍ତି। ଶ୍ରୀ ବଳଦେବଜୀ ମନ୍ଦିର ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ବେଦମନ୍ତ୍ର ଉଚ୍ଚାରଣ ସହିତ ରାକ୍ଷୀକୁ ପୂଜାପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଥିଲା। ଗହ୍ମା ପୂର୍ଣ୍ଣିମା ଦିନ ସିଂହାସନ ଆରୂଢ଼ ଶ୍ରୀ ବଳଦେବଜୀଙ୍କୁ ମା' ସୁଭଦ୍ରାଙ୍କ ରାକ୍ଷୀ ବନ୍ଧାଯିବାର ପରମ୍ପରା ରହିଛି। ସମ୍ବଲପୁରରେ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ମେରା ୟୁବା ଭାରତ, ମାଇ ଭାରତ ସମ୍ବଲପୁର ଏବଂ ଆଇଆଇଏମ୍ ସମ୍ବଲପୁରର ମିଳିତ ସହଯୋଗରେ ବିକଶିତ ଭାରତ ଯୁବା କନେକ୍ଟ ସ୍ପୋର୍ଟସ୍ ଏଡିସନ୍ କାର୍ଯ୍ୟକ୍ରମ ଆସନ୍ତା 27 ଗୁରୁବାର ଦିନ ଆଇଆଇଏମ୍ ସମ୍ବଲପୁର ପରିସରରେ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ସହିତ ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ଥିବା ଏନ୍ଏସ୍ଏସ୍ ସହଯୋଗରେ ଏକ ସ୍ୱତନ୍ତ୍ର ଯୁବା କାର୍ଯ୍ୟକ୍ରମ ଆୟୋଜିତ ହେବ। ସୂଚନାଯୋଗ୍ୟ, ପ୍ରତିବର୍ଷ 29 ତାରିଖରେ ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଆଜି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 228 ଆବେଦନ ମଧ୍ୟରୁ 27 ଅଭିଯୋଗର ତ୍ୱରିତ ଶୁଣାଣି କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡେଇଠାରେ 86 ଅଭିଯୋଗ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ବେଳେ 20 ମାମଲାର ସମାଧାନ ହୋଇଥିଲା। ସେହିଭଳି ରାୟଗଡ଼ା, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ଲୋକ

0: ଅଭିଯୋଗର ଶୁଣାଣି ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ରହିଛି। ଏହା ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସହାନୁଭୂତି, ସମବେଦନା ଓ ସହୃଦୟତା ରାଜ୍ୟ ଶାସନ ବ୍ୟବସ୍ଥାର ମୂଳନୀତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣିରେ 95% ମାମଲାର ସମାଧାନ ନେଇ ସୂଚନା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧି 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ଏବଂ 6 ଜିଲ୍ଲାର 21 ବ୍ଲକ ବନ୍ୟା ପ୍ରଭାବିତ ଥିବା ସରକାରଙ୍କ ସୂଚନା। ଲଘୁଚାପର ପ୍ରଭାବରେ 6 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଲଭ୍ ସ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPI କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଦିନ ନେଣ ଦେଣ। ଆକାଶବାଣୀ କଟକ।
4: ଆଜିର ପ୍ରସଙ୍ଗ, ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ଭବିଷ୍ୟତ ଭାରତ ପାଇଁ ପ୍ରସ୍ତୁତି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଶିକ୍ଷା ଓ ଦକ୍ଷତା ବିକାଶ ସବୁବେଳେ ଆର୍ଥିକ ଏବଂ ସାମାଜିକ ପ୍ରଗତିର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ସାମ୍ପ୍ରତିକ ସମୟରେ ଭାରତ ପ୍ରଗତିର ପରିବର୍ତ୍ତନକାରୀ ଦ୍ୱାର ଦେଶରେ ଠିଆ ହୋଇଛି। ସ୍ୱାଧୀନତାର ଶତବାର୍ଷିକୀ ଅବସରରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଆଧାରରେ ଦେଶ ଗତିଶୀଳ ହେଉଛି। ଭିତ୍ତିଭୂମି, ଶିଳ୍ପ ସମ୍ପ୍ରସାରଣ ତଥା ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସହ ଭାରତ ସଶକ୍ତ ମାନବ ସମ୍ବଳ ଉପରେ ପ୍ରାଥମିକତା ପ୍ରଦାନ କରୁଛି। 140 କୋଟିରୁ ଅଧିକ ଲୋକ ଏବଂ ବିଶ୍ୱର ସର୍ବାଧିକ ଯୁବବର୍ଗ ଥିବା ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଜନସଂଖ୍ୟାଗତ ସୁବିଧାଜନକ ସ୍ଥିତିରେ ରହିଛି। ଏବେ ଭାରତର ଜନସଂଖ୍ୟାର 65%ରୁ ଅଧିକ 35 ବର୍ଷ ବୟସର ନିମ୍ନରେ ଅଛନ୍ତି। 2055 ସୁଦ୍ଧା ଭାରତ ବିଶ୍ୱର ସର୍ବବୃହତ୍ ଯୁବରାଷ୍ଟ୍ରର ମାନ୍ୟତା ପାଇବ ବୋଲି ଆଶା କରାଯାଉଛି। ବିଶ୍ୱର ଅନେକ ଉନ୍ନତ ଅର୍ଥନୈତିକ ରାଷ୍ଟ୍ର ବୟସ୍କ ଜନସଂଖ୍ୟା ଏବଂ ହ୍ରାସ ପାଉଥିବା ଶ୍ରମଶକ୍ତି ସହିତ ସଂଘର୍ଷ କରୁଥିବାବେଳେ ଭାରତ ବିଶ୍ୱର ସର୍ବବୃହତ୍ ମାନବ ସମ୍ବଳ ଭଣ୍ଡାର ଭାବେ ପରିଗଣିତ ହେବା ଏକ ଉଲ୍ଲେଖନୀୟ ପରିସ୍ଥିତି। ତେବେ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଯୁବବର୍ଗଙ୍କୁ ଶିକ୍ଷିତ, ଦକ୍ଷ, ସୁସ୍ଥ, ନିଯୁକ୍ତିଯୋଗ୍ୟ ଏବଂ ଉତ୍ପାଦନକାରୀ ଭାବେ ଗଢ଼ି ତୋଳିବାକୁ ପଡ଼ିବ। ନଚେତ୍ ବେକାରୀ, ଅସମାନତା ଓ ସାମାଜିକ ଅସ୍ଥିରତା ଏବଂ ଅର୍ଥନୈତିକ ଦୁଃସ୍ଥିତିର ଏହା ଏକ ଉତ୍ସ ହୋଇପାରେ ବୋଲି ଆଶଙ୍କା ରହିଛି। ତେଣୁ ଭାରତର ଦୀର୍ଘକାଳୀନ ବିକାଶ ରଣନୀତିରେ ଶିକ୍ଷା ଓ ଦକ୍ଷତା ବିକାଶ ମୂଳଦୁଆ ଭାବେ ସାବ୍ୟସ୍ତ ହେଉଛି। ଜନସଂଖ୍ୟାଗତ ବ୍ୟାପକତା ଦୃଷ୍ଟିରୁ ଶିକ୍ଷା ଓ ଦକ୍ଷତା ବିକାଶରେ ବହୁ ପରିମାଣରେ ନିବେଶ କରୁଥିବା ଦେଶଗୁଡ଼ିକ ଶିଳ୍ପାୟନ, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିପାରିଛନ୍ତି। ଦକ୍ଷିଣ କୋରିଆ, ସିଙ୍ଗାପୁର, ଚୀନ ଏବଂ ଜାପାନ ଭଳି ଦେଶ ଏହାର ଉତ୍କୃଷ୍ଟ ଉଦାହରଣ। ଦୃଢ଼ ଶିକ୍ଷା ବ୍ୟବସ୍ଥା, ଦକ୍ଷ ମାନବ ସମ୍ବଳ, ନବସୃଜନଶୀଳ ଉଦ୍ୟୋଗୀ, ଗବେଷଣା ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବାରେ ସକ୍ଷମ ତଥା ସଚେତନ ନାଗରିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଗତ 2 ଦଶନ୍ଧି ମଧ୍ୟରେ ଦେଶର ଶିକ୍ଷାଗତ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଘଟିଛି। ଶିକ୍ଷା ଅଧିକାରୀ ଆଇନ 2009 ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଥିବାବେଳେ ଜାତୀୟ ଶିକ୍ଷାନୀତି 2020 ଏକ ପରିବର୍ତ୍ତନକାରୀ ଢାଞ୍ଚା ଭାବେ ଉଭା ହୋଇଛି। ଏକବିଂଶ ଶତାବ୍ଦୀ ଆବଶ୍ୟକତା ସହ ସମନ୍ୱୟ ରକ୍ଷା କରି ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏପରିକି କେନ୍ଦ୍ର ଓ ରାଜ୍ୟ ଉଭୟ ଏ କ୍ଷେତ୍ରରେ ନୀତି ପ୍ରଣୟନ ସହ କାର୍ଯ୍ୟ କରିବା ଯୋଗୁଁ ପରିସ୍ଥିତି ଅଧିକ ତ୍ୱରାନ୍ୱିତ ହେଉଛି। ଜାତୀୟ ଶିକ୍ଷାନୀତି ବହୁବିଧ ଶିକ୍ଷା, ଡିଜିଟାଲ କ୍ଷେତ୍ର, ଗବେଷଣାତ୍ମକ ଚିନ୍ତାଧାରା, ପାଠ୍ୟକ୍ରମରେ ନମନୀୟତା,

ବୃତ୍ତିଗତ ସମନ୍ୱୟ ଓ ମାତୃଭାଷା ଭିତ୍ତିକ ଶିକ୍ଷା ଭିତ୍ତିଭୂମି ଉପରେ ପ୍ରାଥମିକତା ପ୍ରଦାନ କରୁଛି। ପାରମ୍ପରିକ ଶିକ୍ଷାରୁ ଅଭିଜ୍ଞତାମୂଳକ ଓ ଦକ୍ଷତା ଭିତ୍ତିକ କ୍ଷେତ୍ର ଆଡ଼କୁ ଏହା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକାରୀ ଭାବେ କାର୍ଯ୍ୟ କରୁଛି। ଗୁଣବତ୍ତା ସମ୍ପନ୍ନ ଶିକ୍ଷା, ନିଯୁକ୍ତି ଯୋଗ୍ୟତା, ନବସୃଜନ ଓ ଅନୁକୂଳ ବାତାବରଣ ଉପରେ ସଂସ୍କାର ପାଇଁ ଏହି ଶିକ୍ଷାନୀତି ଆଧାରରେ ପରିବର୍ତ୍ତନକାରୀ ପଦକ୍ଷେପ ଗ୍ରହଣ କରାଯାଉଛି। ଶିକ୍ଷା କ୍ଷେତ୍ରରେ ସାଧାରଣ ନିବେଶ ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଉଛି। ଗତ ଆର୍ଥିକ ବର୍ଷରେ ଶିକ୍ଷା ମନ୍ତ୍ରଣାଳୟକୁ 1,28,650 କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏଥିରେ 8.27% ବୃଦ୍ଧି କରାଯାଇ 1,39,289 କୋଟି 48 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଭାରତ ସମ୍ମୁଖରେ ଏବେ 2ଟି ଆହ୍ୱାନ ରହିଛି, ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ମାନବ ସମ୍ବଳକୁ ଏଥିପାଇଁ ଦକ୍ଷ କରିବା। ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ଏବେ ଆଉ ପାଠ୍ୟପୁସ୍ତକ ଏବଂ ପରୀକ୍ଷା ଭିତରେ ସୀମିତ ରହିବ ନାହିଁ, ତେଣୁ ବିଦ୍ୟାର୍ଥୀଙ୍କୁ ସୃଜନଶୀଳ ହେବା ସହ ପ୍ରଯୁକ୍ତି ବିଦ୍ୟା ଚାଳିତ ପରିବେଶରେ ନିଜକୁ ପ୍ରତିପାଦନ କରିବାକୁ ପଡ଼ିବ। କୃତ୍ରିମ ବୁଦ୍ଧିମତା ଏବେ ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ ପାଲଟିଛି। ଏହାର ବିକାଶରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଭାରତକୁ ବିଶ୍ୱସ୍ତରରେ ଏକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବାକୁ ସହଯୋଗ ପ୍ରଦାନ କରିବ। ଡିଜିଟାଲ ସାକ୍ଷରତା, କୋଡିଂ, ଡାଟା ଆନାଲିସିସ୍, କୃତ୍ରିମ ବୁଦ୍ଧିମତାର ପରିଚାଳନା, ସାଇବର ସୁରକ୍ଷା, ରୋବୋଟିକ୍ସ, ଗୁଣବତ୍ତା ସମ୍ପନ୍ନ ଉତ୍ପାଦ, ନବୀକରଣୀୟ ଶକ୍ତି ଉପଯୋଗ ଆଦି କ୍ଷେତ୍ରରେ ଭାରତ ବହୁବିଧ ପଦକ୍ଷେପ ଗ୍ରହଣ କରୁଛି। ପୂର୍ବରୁ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତ ନିଜକୁ ପ୍ରତିଷ୍ଠିତ କରିସାରିଛି। ସେମିକଣ୍ଡକ୍ଟର, ସବୁଜ ଶକ୍ତି, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବାୟୋଟେକ୍, ଫିନ୍ଟେକ୍ ଏବଂ ଡିଜିଟାଲ ନବସୃଜନରେ ଭାରତ ବିଶ୍ୱ ନେତୃତ୍ୱ ନେବାକୁ ଅଗ୍ରସର ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଦେଶରେ ଏକ ନିରନ୍ତର ଶିକ୍ଷା ଇକୋସିଷ୍ଟମ ବିକାଶ କରିବାକୁ ସରକାର ପ୍ରାଥମିକତା ପ୍ରଦାନ କରି କାର୍ଯ୍ୟ କରୁଛନ୍ତି।

0: ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ଭବିଷ୍ୟତ ଭାରତ ପାଇଁ ପ୍ରସ୍ତୁତି ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନ କରିଥିଲେ ସତ୍ୟରଞ୍ଜନ ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ।

0: ସ୍ଥାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:05। ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ। ଆଜି ଶୁଣନ୍ତୁ କଲହ ସମ୍ପ୍ରଦାୟର ଗୀତ।
4: ହାଡ଼ିବନ୍ଧୁ ପୂର୍ତ୍ତି ଏବଂ
5: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲହ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସଙ୍ଗଡ଼ା ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ। ଆମ ଦେଶକୁ ଯେତେବେଳେ ଇଂରେଜମାନେ ଆସି ଆମକୁ ଶାସନ କରୁଥିଲେ, ସେତେବେଳେ ବିର୍ସା ମୁଣ୍ଡା କିଭଳି ଭାବରେ ଇଂରେଜମାନଙ୍କ ସହିତ ଲଢ଼ିଥିଲେ ଏବଂ ତାଙ୍କର ଜାତିବନ୍ଧୁମାନଙ୍କୁ ଏଥିରେ କିଭଳି ଭାବରେ ସାମିଲ କରୁଥିଲେ ସ୍ୱାଧୀନତା ପାଇବା ପାଇଁ, ଗୀତଟି ଏହି ମର୍ମର।

ସଂଗଡ଼ା ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସୁଗ୍ଦା ପାଳିଆ, ବୁଆଇ ନାୟକ, ବୀରସିଂ ନାୟକ, ଲକ୍ଷ୍ମଣ ନାୟକ, କାଇରୀ ଜଙ୍କ, କାଇରୀ ନାୟକ, ଲେଙ୍ଗା ନାୟକ, ପାଣ୍ଡୁ ନାୟକ ଏବଂ ଗୋବିନ୍ଦ ନାୟକ।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ନେଇ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଆଲୋଚନା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆସନ୍ତାକାଲି ଚୀନ୍ ପ୍ରତିପକ୍ଷଙ୍କ ସହ ସୀମା ପ୍ରସଙ୍ଗରେ କରିବେ ଆଲୋଚନା। ଡିଜିଟାଲ୍ ଆର୍ଥିକ କାରବାର ୟୁପିଆଇ ପୂରଣ କଲା 10 ବର୍ଷ ଏବଂ କଲମ୍ବୋ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 9 ୱିକେଟ୍ ବିନିମୟରେ 503 ରନ୍ ସଂଗ୍ରହ କରି ଭାରତର ପ୍ରଥମ ଇନିଂସ ପାଳି ଘୋଷଣା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କ୍ରେମ୍ଲିନ୍ଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତୀୟ ପ୍ରତିନିଧି ଦଳରେ ରୁଷରେ ଅବସ୍ଥିତ ଭାରତର ରାଷ୍ଟ୍ରଦୂତ ବିନୟ କୁମାର ଏବଂ ଯୁଗ୍ମ ସଚିବ ମାୟାଙ୍ଗ ସିଂ ଅଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ବାଣିଜ୍ୟ ଅର୍ଥନୈତିକ ସହଯୋଗ ଏବଂ ଆଗାମୀ ଉଚ୍ଚସ୍ତରୀୟ ସମ୍ମିଳନୀ ପାଇଁ ଆଲୋଚନା କରାଯାଇଥିଲା। ଡକ୍ଟର ଜୟଶଙ୍କର ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ ଏବଂ ଆଗେଇ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଉଭୟଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗ ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା। ଡକ୍ଟର ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଥିବା ଶୁଭେଚ୍ଛା ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ଅବଗତ କରାଇଥିଲେ। ବାଣିଜ୍ୟ ଶକ୍ତି ସାର ଏବଂ ଆଣବିକ ସହଯୋଗ କ୍ଷେତ୍ରରେ ଭାରତ ଏବଂ ରୁଷିଆ ମଧ୍ୟରେ ଉଲ୍ଲେଖନୀୟ ସମ୍ପର୍କ ସ୍ଥାପିତ ହୋଇପାରିଥିବା ଶ୍ରୀ ଜୟଶଙ୍କର କହିଛନ୍ତି। ସାଂଘାଇ ସହଯୋଗ ସଂଗଠନ ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ସାକ୍ଷାତ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଭାରତ ଆସିବା ନିମନ୍ତେ ରୁଷ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହେବା ନେଇ ଡକ୍ଟର ଜୟଶଙ୍କର ଆଶା ପ୍ରକାଶ କରିଛନ୍ତି। ପୂର୍ବରୁ ମସ୍କୋଠାରେ ବାଣିଜ୍ୟ ଅର୍ଥନୈତିକ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ସଂକ୍ରାନ୍ତ ଭାରତ ରୁଷ ଆନ୍ତଃ ସରକାରୀ ଆୟୋଗ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବଂ ରୁଷର ଉପପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ ସହ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ରୁଷ ଭାଗିଦାରୀ ସମ୍ପର୍କ ନିରନ୍ତର ବଜାୟ ରହିବା ସହ ଦୃଢ଼ୀଭୂତ ହୋଇଛି। ଡକ୍ଟର ଜୟଶଙ୍କର ରୁଷକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ମସ୍କୋଠାରେ ପହଞ୍ଚନ୍ତି। ଏହି ଗସ୍ତକାଳରେ ଡକ୍ଟର ଜୟଶଙ୍କର ରୁଷର ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭ୍ଙ୍କ ସହ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଆଗାମୀ 2 ମାସ ମଧ୍ୟରେ କମ୍ପାନୀଗୁଡ଼ିକ ପକ୍ଷରୁ ଉପସ୍ଥାପିତ ହୋଇଥିବା ବିଭିନ୍ନ ପ୍ରସଙ୍ଗକୁ ଆଧାର କରି କେତେକ ନିୟମରେ ସଂଶୋଧନ ଏବଂ ନୂତନ ନିୟମର ଶୁଭାରମ୍ଭ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଏହାଫଳରେ ଦେଶରେ ବିନିର୍ମାଣ କ୍ଷେତ୍ର ସୁଚାରୁରୂପେ କାର୍ଯ୍ୟକ୍ଷମ ହୋଇପାରିବ। ଟୋକିଓଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଗୋଏଲ କହିଛନ୍ତି ସେ 2ଟି ବୃହତ୍ ନିଗମ ସହିତ ପୂର୍ବରୁ ଭାରତରେ ସେମି କଣ୍ଡକ୍ଟର ଯନ୍ତ୍ରାଂଶ ନିର୍ମାଣ ଏବଂ ପରିବହନ କ୍ଷେତ୍ର ପାଇଁ ପ୍ରକଳ୍ପ ସ୍ଥାପନ ନେଇ ଆଲୋଚନା କରିଛନ୍ତି। ଆଗାମୀ 2 ମାସ ମଧ୍ୟରେ ଭାରତ କମ୍ପାନୀଗୁଡ଼ିକ କ୍ଷେତ୍ରରେ ରହିଥିବା ନିୟମରେ ସଂଶୋଧନ କରିବ ଏବଂ କମ୍ପାନୀଗୁଡ଼ିକ ପକ୍ଷରୁ କରାଯାଇଥିବା ଅନୁରୋଧଗୁଡ଼ିକୁ ରକ୍ଷା କରି କେତେକ ନୂଆ ନିୟମ ଲାଗୁ କରାଯିବ ବୋଲି ଶ୍ରୀ ଗୋଏଲ ପ୍ରତିଶ୍ରତି ଦେଇଛନ୍ତି। ପୁଞ୍ଜିନିବେଶକାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ସେମାନଙ୍କ ଦାବିଗୁଡ଼ିକୁ ସରକାର ବିଚାର କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଭାରତ ଜାପାନ ଅର୍ଥନୈତିକ ସମ୍ପର୍କରେ ମତାମତ ଦେଇ ସେ କହିଛନ୍ତି ଦୁଇ ଦେଶ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ପରସ୍କର ପରିପୂରକ। ଜାପାନରେ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବସାୟିକ କାରବାର ଭଲ ଥିବାବେଳେ

ଭାରତଠାରେ ଘରୋଇ ବଜାର ପାଇଁ ବହୁ ସଂଖ୍ୟକ ଯୁବ ମାନବ ସମ୍ଭଳ ରହିଛି। ଭାରତରେ ବୃହତ୍ ଘରୋଇ ବଜାର ରହିଛି। ମୁକ୍ତ ବାଣିଜ୍ୟ ରାଜିନାମା ଯୋଗୁଁ ଜାପାନ କମ୍ପାନୀଗୁଡ଼ିକ ଭାରତ ଏବଂ ବିଶ୍ୱ ବଜାରରେ ନିର୍ମାଣ କ୍ଷେତ୍ରରେ ସୁଯୋଗ ପାଇପାରୁଛନ୍ତି ବୋଲି ଶ୍ରୀ ଗୋଏଲ୍ କହିଛନ୍ତି। 200 ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଇ ଶ୍ରୀ ଗୋଏଲ୍ ଜାପାନ ଯାଇଛନ୍ତି। ଏହି ଗସ୍ତକାଳରେ ସେ ପ୍ରତିନିଧି ଦଳ ସହ ଟୋକିଓ, ନାଗାଓ, ଓସାକା ପ୍ରମୁଖ ଗସ୍ତ କରି ବିନିର୍ମାଣ, ସେମି କଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି, ଇସ୍କାତ, ଅଟୋମୋବାଇଲ୍ସ, ଷ୍ଟାର୍ଟଅପ୍ ପରିଦର୍ଶନ କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍କୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ବେଜିଂଠାରେ ପହଞ୍ଚିଛନ୍ତି। ଏହି ଗସ୍ତକାଳରେ ଶ୍ରୀ ଡୋଭାଲ ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ପ୍ରସଙ୍ଗ ନେଇ ଚୀନ୍ ପ୍ରତିପକ୍ଷ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୱିଙ୍କ ସହ ଆସନ୍ତାକାଲି ବେଜିଂଠାରେ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକରେ ଆଲୋଚନା କରିବେ। ଆଜି ଗଣମାଧ୍ୟମକୁ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା ସମ୍ପର୍କରେ ସୂଚନା ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଶ୍ରୀ ଡୋଭାଲ ଏବଂ ଶ୍ରୀ ୱାଙ୍ଗ୍ଙ୍କ ମଧ୍ୟରେ ସୀମା ପ୍ରସଙ୍ଗ ସହ ଦ୍ୱିପାକ୍ଷିକ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଗସ୍ତକାଳରେ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଜେଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ଗୁରୁଦିବସ ଅବସରରେ ନୂଆଦିଲ୍ଲୀରେ ଆସନ୍ତା 5 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ପଲିଟେକ୍ନିକ୍ସର 21 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ସେଥିରେ କେନ୍ଦ୍ରୀୟ ଉଚ୍ଚ ଶିକ୍ଷା ସଂସ୍ଥାନର 12 ଜଣ ଶିକ୍ଷକ, ରାଜ୍ୟ ବିଶ୍ୱବିଦ୍ୟାଳୟରୁ 5 ଏବଂ ପଲିଟେକ୍ନିକ୍ସରୁ 4 ଜଣ ଶିକ୍ଷକ ଅଛନ୍ତି। ଶିକ୍ଷା ପ୍ରଦାନ, ଗବେଷଣା, ନବସୃଜନ, ଶିକ୍ଷକ ବିକାଶ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ ଜାତୀୟ ଶିକ୍ଷକ ପୁରସ୍କାର 2026 ନିମନ୍ତେ ଅନ୍ଲାଇନ୍ରେ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ମେ 26ରୁ ଜୁଲାଇ 20 ତାରିଖ ମଧ୍ୟରେ ଆବେଦନଗୁଡ଼ିକୁ ଗ୍ରହଣ କରାଯାଇଥିଲା। ଦେଶରେ ଡିଜିଟାଲ୍ ଆର୍ଥିକ କାରବାରକୁ ରୂପାନ୍ତରିତ କରିବାରେ ୟୁପିଆଇ 10 ବର୍ଷ ପୂର୍ଣ୍ଣ କରିଛି। ଏଥିସହିତ ଭାରତର ଡିଜିଟାଲ୍ ଆର୍ଥିକ ଦେଣନେଣ ବ୍ୟବସ୍ଥାରେ ୟୁପିଆଇ ଏକ ମେରୁଦଣ୍ଡ ଭାବରେ ଉଭା ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2016 ଅଗଷ୍ଟ 25 ତାରିଖରେ ଆରମ୍ଭ ହୋଇଥିବା ୟୁପିଆଇର ଆର୍ଥିକ କାରବାର ଇତିମଧ୍ୟରେ 13,000 ଗୁଣ ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ 2016-17 ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ ବାର୍ଷିକ କାରବାର 1,78,00,000 ଟଙ୍କା ଥିଲା। 2025-26ରେ ଏହା 24,162 କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତ ବ୍ୟତୀତ ବିଦେଶରେ ମଧ୍ୟ ଡିଜିଟାଲ୍ କାରବାର ପାଇଁ ୟୁପିଆଇ ଏକ ବୈଶ୍ୱିକ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ବର୍ତ୍ତମାନ ଏହା 11 ଦେଶରେ କାର୍ଯ୍ୟକ୍ଷମ ଅଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତର ୟୁପିଆଇ ବ୍ୟବସ୍ଥାକୁ ଆର୍ଥିକ ଦେଣନେଣ କ୍ଷେତ୍ରରେ ବିଶ୍ୱର ବୃହତ୍ତମ ବ୍ୟବସ୍ଥାର ମାନ୍ୟତା ଦେଇଛି। 2025 ସୁଦ୍ଧା ବିଶ୍ୱରେ ଡିଜିଟାଲ୍ କ୍ଷେତ୍ରରେ ହେଉଥିବା ଆର୍ଥିକ କାରବାରର 49%ରୁ ଅଧିକ ଭାରତରେ ୟୁପିଆଇ ମାଧ୍ୟମରେ ହେଉଛି। ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ 117 ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ। ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଆଜି ପଟିଆଲାଠାରେ ଅନୁଷ୍ଠିତ ପ୍ରଥମ ଜୋନାଲ୍ ବୈଠକରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପଞ୍ଜାବରେ ରାଜନୈତିକ ପରିବର୍ତ୍ତନ ଅବସମ୍ଭାବୀ ଏବଂ ବିଜେପି ଏହି ପରିବର୍ତ୍ତନକୁ ବାସ୍ତବରେ ପରିଣତ କରିବା ଲାଗି ପୂର୍ଣ୍ଣ ପ୍ରସ୍ତୁତ। ଶ୍ରୀ ସନ୍ତୋଷ ପଞ୍ଜାବକୁ ଦୁଇଦିନିଆ ଗସ୍ତରେ ଯାଇ ଦଳର କାର୍ଯ୍ୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ଦକ୍ଷତା ବିକାଶ ଭାରତୀୟ ଯୁବପିଢ଼ି ପାଇଁ ନୂଆ ନିଯୁକ୍ତି ସୁଯୋଗ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ମାନସୀ ସହାୟ ଠାକୁର ଏବଂ ଜାତୀୟ ଦକ୍ଷତା ବିକାଶ ନିଗମର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଶାନ୍ତ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01317117 1347 2331443 4 2331 ଏବଂ 23717106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289904044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଆଜି ରାତିରେ ଘୋଷଣା ହେବାକୁ ଥିବା ଅର୍ଥନୈତିକ କଟକଣା ବିବାଦୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠାରେ ସହାୟକ ହେବ ନାହିଁ ବୋଲି ଇରାନ୍ କହିଛି। ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଲେ ତାହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଇରାନ୍ ସତର୍କ କରିଛି। ଇରାନ୍ର

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଏ କହିଛନ୍ତି ଆମେରିକାର ଅର୍ଥନୈତିକ କଟକଣା ବିରୁଦ୍ଧରେ ତେହେରାନ କଠୋର ଆଭିମୁଖ୍ୟ ଗ୍ରହଣ କରିବ। ଗତ କିଛି ସପ୍ତାହ ନେଇ ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ ନେଇ ହୋଇଥିବା ବୁଝାମଣାରେ ଅଚଳାବସ୍ଥା ପରେ ଇରାନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ପ୍ରଥମ ଇନିଂସରେ ଭାରତ 9 ୱିକେଟ୍ରେ 503 ରନ୍ କରି ପାଳି ସମାପ୍ତି ଘୋଷଣା କରିଛି। ଶ୍ରୀଲଙ୍କା ଦଳ ଆଜି ଦିନର ଖେଳ ଶେଷ ସୁଦ୍ଧା 2 ୱିକେଟ୍ ହରାଇ 8 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଧ୍ରୁବ ଜୁରେଲ ଅପରାଜିତ 115 ରନ୍ କରିଥିଲେ। ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ନେଇ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଆଲୋଚନା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍

0: 3 ରନ୍ କରି ପାଳି ସମାପ୍ତି ଘୋଷଣା କରିଛି। ଶ୍ରୀଲଙ୍କା ଦଳ ଆଜି ଦିନର ଖେଳ ଶେଷ ସୁଦ୍ଧା 2 ୱିକେଟ୍ ହରାଇ 8 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଧ୍ରୁବ ଜୁରେଲ୍ ଅପରାଜିତ 115 ରନ୍ କରିଥିଲେ। ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ନେଇ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଆଲୋଚନା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆସନ୍ତାକାଲି ଚୀନ୍ ପ୍ରତିପକ୍ଷଙ୍କ ସହ ସୀମା ପ୍ରସଙ୍ଗରେ କରିବେ ଆଲୋଚନା। ଡିଜିଟାଲ ଆର୍ଥିକ କାରବାର ୟୁପିଆଇ ପୂରଣ କଲା 10 ବର୍ଷ ଏବଂ କଲମ୍ବୋ ଟେଷ୍ଟର ତୃତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 9 ୱିକେଟ୍ ବିନିମୟରେ 503 ରନ୍ ସଂଗ୍ରହ କରି ଭାରତର ପ୍ରଥମ ଇନିଂସ ପାଳି ଘୋଷଣା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କଟକ ଗସ୍ତରେ ଆସି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦରଘା ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମ୍ୟୁଜିୟମ ଓ ପୁରୁଣା ଜେଲ୍ ପରିଦର୍ଶନ କରିଛନ୍ତି। ନେତାଜୀଙ୍କ ଜନ୍ମସ୍ଥାନ କଟକର ଅଧିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ମ୍ୟୁଜିୟମରେ ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ଆୟୋଜିତ ବ୍ୟାଣ୍ଡ କାର୍ଯ୍ୟକ୍ରମରେ ମଧ୍ୟ ମନ୍ତ୍ରୀ ଯୋଗ ଦେଇଥିଲେ।
3: ଆଜିକାଲି ଏଟା ନେତାଜୀ ସଂଗ୍ରହାଳୟରେ ରୂପାନ୍ତରିତ ହୋଇଯାଇଛି ଏବଂ ସେମିତି ଓଡ଼ିଶା ସ୍ୱାଧୀନରେ ସ୍ୱାଧୀନତା ଆନ୍ଦୋଳନର ଏନ୍ତୁଡ଼ିଶାଳା ତ କଟକ ଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମଧ୍ୟ ଜନ୍ମ ଏଠି। ଗୋପବନ୍ଧୁ ମଧୁସୂଦନ ଦାସଠୁ ଆରମ୍ଭ କରିକିରି ଗୁଡ଼ିଏ ସ୍ୱାଧୀନତା ସତ୍ୟାଗ୍ରହୀଙ୍କର ଏଇଟା କାର୍ଯ୍ୟକ୍ଷେତ୍ର ଥିଲା। ମା ମାଳତୀ ଦେବୀ ତାଙ୍କର କାର୍ଯ୍ୟକ୍ଷେତ୍ର ଥିଲା ଏବଂ ରାଜ୍ୟର ସବୁଠାରୁ ବଡ଼ ବଡ଼ ସତ୍ୟାଗ୍ରହୀ ଏ ଜେଲ୍ରେ ରହିଥିଲେ ଏବଂ 80-81 ଛାତ୍ର ଆନ୍ଦୋଳନ ସମୟରେ ମୁଁ ମଧ୍ୟ ଗିରଫ ହେଇକିରି ଏଇ ଜେଲ୍ରେ 2 ମାସ କଟେଇଛି। ମୋର ଲମ୍ବା ସ୍ମୃତି ଏ ଜେଲ୍ ସାଙ୍ଗରେ ଅଛି ଏବଂ ଯେଉଁମାନେ ଜେଲ୍ରେ ରହିଥିଲେ ସ୍ୱାଧୀନତା ସଂଗ୍ରାମୀ ତାଙ୍କୁ ଟିକେ ନମନ କରନ୍ତି। ଏଇଟା ହିଁ ଉଦ୍ଦେଶ୍ୟ ଥିଲା। ମନେ ହେଉଛି ମୋଟାମୋଟି 45 ବର୍ଷ ପାଖାପାଖି ଆଜି ଭଳିଆ ଲାଗୁଛି ଯେତେବେଳେ ଆମେ ଛାତ୍ର ଜୀବନରେ ଆନ୍ଦୋଳନ କରୁଥିଲୁ। ଆଉ ନେତାଜୀଙ୍କର ସଂଗ୍ରହାଳୟ ତାକୁ ମଧ୍ୟ ଆଉ ଗୋଟେ ସୋପାନ ଆଗକୁ ନେବା ପାଇଁ ଏକ ଜାତୀୟ ସଂଗ୍ରହାଳୟ ଭାବରେ ତାର ମାନ୍ୟତାକୁ ଆହୁରି ବୃଦ୍ଧି କରିବା ପାଇଁ ବି ସରକାର ଉଦ୍ୟମ ଚାଲିଛି। ଏଇଟା ମାନେ ସବୁ ହେଉଛି ଆମ ପାଇଁ ପ୍ରେରଣାର ଭିତ୍ତିଭୂମି, ପ୍ରେରଣାର ସ୍ରୋତ। ଏଠିକି ଆସିଲେ ଯେଉଁ ପ୍ରେରଣା ମିଳେ ସେ ପ୍ରେରଣା ଆଗାମୀ ଦିନରେ ସମାଜ ପାଇଁ କାମ କରିବା ପାଇଁ ଆମକୁ ପ୍ରେରିତ କରିଥାଏ। ସମସ୍ତଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ଯେଉଁମାନେ ଦେଶ ପାଇଁ ଲଢ଼ିଥିଲେ ଏବଂ କଟକର ଏହି ପୁରୁଣା ଜେଲ୍ରେ ଜୀବନର ଲମ୍ବା ସମୟ କଟାଇଥିଲେ।
2: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା କକ୍ଷରେ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଛି। ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଶପଥ ନେଇଥିଲେ। ଓଡ଼ିଶାର ପ୍ରାଚୀନ ସାରସ୍ୱତ ପ୍ରତିଷ୍ଠାନ ଉତ୍କଳ ସାହିତ୍ୟ ସମାଜର 2026 ଉତ୍କଳ ରତ୍ନ ସମ୍ମାନ ଖ୍ୟାତନାମା କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମମଣି ଦେବୀଙ୍କୁ ପ୍ରଦାନ କରାଯିବ। ଏଥିସହ ବିଭିନ୍ନ ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ କଳାକ୍ଷେତ୍ରର 24 ଜଣଙ୍କୁ ବିଭିନ୍ନ ସମ୍ମାନ ପ୍ରଦାନ କରାଯିବ। ଚଳିତ ମାସ 30 ତାରିଖ ସନ୍ଧ୍ୟାରେ ଆୟୋଜିତ 124ତମ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ ଓ ତ୍ୱରିତ ତଦନ୍ତ ପାଇଁ ଓଡ଼ିଶା ପୁଲିସ୍ ଇ0 ଏଫ୍ଆଇଆର୍ ବ୍ୟବସ୍ଥା ଆରମ୍ଭ କରିଛି। ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏହାର ଶୁଭାରମ୍ଭ କରିଥିଲେ। 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଠକେଇ ସମ୍ପର୍କିତ ଅଭିଯୋଗ 1930ରେ ପଞ୍ଜୀକୃତ ହେଲେ ସିସିଟିଏନ୍ଏସ୍ରେ ସ୍ୱୟଂଚାଳିତ ଭାବେ ଇ0 ଏଫ୍ଆଇଆର୍ ଅନୁରୋଧ ସୃଷ୍ଟି ହେବ। ଠକେଇର ଶିକାର ହେଲେ ବିଳମ୍ବ ନ କରି 1930ରେ ଅଭିଯୋଗ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ଭର୍ତ୍ତି ରାଲି ଆସନ୍ତା ସେପ୍ଟେମ୍ବର

3ରୁ 16 ତାରିଖ ପର୍ଯ୍ୟନ୍ତ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମରେ ଆୟୋଜିତ ହେବ। କଟକ ସମେତ 10ଟି ଜିଲ୍ଲାର ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଆଡ୍ମିଟ୍ କାର୍ଡରେ ଥିବା ତାରିଖ ଅନୁସାରେ ଶାରୀରିକ ଦକ୍ଷତା ଓ ମେଡିକାଲ ପରୀକ୍ଷାରେ ଯୋଗ ଦେବାକୁ ପଡ଼ିବ। ଆଡ୍ମିଟ୍ କାର୍ଡ ପଞ୍ଜିକୃତ ଇମେଲକୁ ପଠାଯାଇଛି। ପ୍ରାର୍ଥୀମାନେ ଅଜଣା ବ୍ୟକ୍ତି କିମ୍ବା ଦଲାଲକୁ ମୂଳ ଦସ୍ତାବିଜ ନ ଦେବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆରମ୍ଭ କରୁଛୁ ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ। ପ୍ରଯୋଜନା କରିଛନ୍ତି, ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ଶୁଣନ୍ତୁ କାର୍ଯ୍ୟକ୍ରମ ଚାଷବାସ, ହେଲେ ଶୁଣିପାରିବା ଏହି ବିଜ୍ଞାପନ ପରେ ପରେ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ହଁ ଭାଇ, କାହାରେ ଚାଲ ହଉ,
3: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ଼ ଭାଇ, ୟା ଭିତରେ ଆମେ ଉପଲବ୍ଧି କରୁଛୁ ଏଇ ବିଗତ ବେଶୀ ନାହିଁ 6 ମାସ ବର୍ଷେ ଭିତରେ ଦରଦାମର ଯେଉଁ ପ୍ରକାର ବଢ଼ୋତ୍ତରୀ ହେଇଛି ବା ବୃଦ୍ଧି ହେଇଛି, ତା ଫଳରେ ସାଧାରଣ ଲୋକ ବହୁତ ହଇରାଣ ହେଉଛନ୍ତି। ଏବଂ ସାଧାରଣ ଲୋକମାନେ ଯେଉଁମାନେ ପେଟ୍ରୋଲ ପାଟଣା ପାଇଁ ମାସକୁ 10-15-20-25 ହଜାର ଟଙ୍କା ରୋଜଗାର କରୁଛନ୍ତି, ନିଜର ଖଣ୍ଡେ ବାଇକ୍ ଅଛି ବା ଗାଡ଼ି ଖଣ୍ଡେ ଅଛି, ଏବଂ ସେଇଥିରେ ସେମାନେ ଦିନସାରା ସଂଘର୍ଷ କରୁଛନ୍ତି କେମିତି ନିଜର ପରିବାରର ଭରଣ ପୋଷଣ କରିବେ ଆଉ ଆଗକୁ ବଢ଼ିବାର ସ୍ୱପ୍ନ ଦେଖିବେ ନାଇଁ। କିନ୍ତୁ ୟା ଭିତରେ ଦରଦାମ ଯେଉଁ ପ୍ରକାରର ବଢ଼ିଛି ସେଇଟା ବିଶେଷ ଭାବରେ ସମସ୍ତଙ୍କୁ ଘାଇଲା କରିଦେଉଛି। ଏଇଥିପାଇଁ ଯେ ଖାଇବା ପିଇବା କଥା ନୁହେଁ ବା ଲୁଗାପଟା କଥା କୁହ, ଶିକ୍ଷା କଥା କୁହ, ସ୍ୱାସ୍ଥ୍ୟ କଥା କୁହ ବା ବଜାର ନିୟନ୍ତ୍ରଣ ଯେଉଁଟା ଆମେ କହୁଛେ ଯେ ବଜାରର ଯେଉଁ ପ୍ରକାରର ପ୍ରଭାବ ପଡୁଛି ଆମ ଉପରେ, ତାକୁ ନେଇକି ଆମେ ବିଲକୁଲ ନିରୁପାୟ ହେଇଯାଉଛେ। ଆଉ ଯେହେତୁ ଆମ ହାତରେ ଆଉ କିଛି ନାହିଁ ବା ଆମେ ଆଉ ଅଧିକା କିଛି କରିପାରୁନେ, ସେଥିପାଇଁ ଦହଗଞ୍ଜରେ ପଡୁଛେ ଆଉ।
0: ଆଗରୁ ତୁମର ମନେ ଥିବ କି ନାହିଁ ମୁଁ କହିପାରୁନି, ଆମର ଗୁଡ଼ାଏ ଜିନିଷ, ଅତ୍ୟାବଶ୍ୟକ ଜିନିଷ ବିଭାଗୀୟ ଦୃଷ୍ଟିକୋଣରୁ ମିଳୁଥିଲା ଲୋକମାନଙ୍କୁ।

0: ଏବଂ ତାକୁ ଆମେ କହୁଥିଲେ ଆଜିକା ଦିନରେ କହୁଛେ ରେସନ, କିନ୍ତୁ ଆଗରୁ କହୁଥିଲେ କଣ୍ଟ୍ରୋଲ ଦୋକାନ। କଣ୍ଟ୍ରୋଲର ଆମେ ମାନେ ଜାଣିଛୁ ଯେ ନିୟନ୍ତ୍ରଣ, ତ ନିୟନ୍ତ୍ରଣ ରଖିକି ଯେଉଁ ବଜାରକୁ ଛାଡ଼ିବା ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ଯେଉଁ ବ୍ୟବସ୍ଥା ଥିଲା, ଯାହାକୁ ଆମେ ଅଙ୍ଗେ ଲିଭେଇଛେ ବା ଆମ ପିଲାବେଳୁ ଦେଖି ଆସୁଛେ, ତାହା ବର୍ତ୍ତମାନ ପୁରା ଅଲଗା ବ୍ୟବସ୍ଥାକୁ ଚାଲିଯାଇଛି ଏବଂ ଅଲଗା ପ୍ରକାରର ରୂପରେଖ ନେଇଛି। ତେଣୁ ଏଇ ଯେଉଁ କହୁଛ ଦରଦାମ ବୃଦ୍ଧି ଭିତରେ, ଏଇ ଅଳ୍ପ ଦିନ ଭିତରେ ତୁମେ ଦେଖ ପିଆଜ ଆଉ ଚିନି କଥା ବୁଝିପାରିଲ ନା, ପିଆଜ ଚିନି ସାଙ୍ଗେ ସାଙ୍ଗ ବଢ଼ିଲା ଏବଂ ସେ ଅନୁମାନ କରାହଉଛି ଚିନି ବୋଧେ 100 ଟଙ୍କା ଟପିଯିବ ବର୍ତ୍ତମାନ, ଯଦିଓ 70 ଟଙ୍କାରେ ବିକ୍ରି ହେଉଛି, ପିଆଜ ସେମିତି 50-60 ଲେଖା ବି ବିକ୍ରି ହେଉଛି କୋଉଠି କେମିତି ଗାଁ ଗହଳିରେ ଏବଂ ସାହି ଦୋକାନ ମାନଙ୍କରେ। ତ ଏଗୁଡ଼ାକ ତ ନିହାତି ଦରକାର, ସେଥିରେ ତ ନୁହେଁ ଯେ କାହାର ନିମ୍ନ ମଧ୍ୟବିତ୍ତ ନିମ୍ନ ଶ୍ରେଣୀର ଉଚ୍ଚ ମାନଙ୍କର ଏଇମାନଙ୍କର ଦରକାର, ସମସ୍ତଙ୍କର ଦରକାର, ଚିନି ସମସ୍ତଙ୍କର ଦରକାର ଆଉ ପିଆଜ ସମସ୍ତଙ୍କର ଦରକାର। ଯଦିଓ ଆମେ ଜାଣିଛୁ 5 ଧଳା ଜିନିଷ ଆମର ରୋଗର କାରଣ, ଯେତେ ପ୍ରକାରର ରୋଗ ଦେଖାଯାଉଛି ସବୁଠୁ ବେଶୀ ରୋଗ ବର୍ତ୍ତମାନ ଆମର ଭାରତ ବର୍ଷରେ ତା ଆୟତ୍ତରେ ରହିଯାଇଛୁ ସେ ରୋଗର, ସେଟା ହେଉଛି ଡାଇବେଟିସ ବା ଆମର ମଧୁମେହ ରୋଗ, ଏବଂ ସେଗୁଡ଼ାକ ପାଇଁ ଆମେ ଜାଣିଛୁ ସଫା ଚିନି ଆଉ ମଇଦା ଆଉ ଏଇ ଯେଉଁ ପୁରା ଆୟୋଡାଇଜ ସଲ୍ଟ କହିକି ଯୋଉଟା ବିକ୍ରି ହେଉଛି ସିଏ, ଆଉ ହେଉଛି ଚାଇନା ସଲ୍ଟ ଯୋଉଟାକୁ ଆମକୁ
1: ସଫା ତେଲ
0: ରିଫାଇଣ୍ଡ ଅଏଲ କହା ହେଉଛି, ନହେଲେ ବେକିଂ ସୋଡା ମଧ୍ୟ ସେଗୁଡ଼ାକ ବି ଭାରି କ୍ଷତିକାରକ,
1: ମଇଦା ବି କୁହାଯାଇଛି
0: ସେଇ ଟାଇପ୍ର ଅତି ସୁପରଫାଇନ୍ ଜିନିଷ ଗୁଡା, ସେଟା ଆମର ହଜମ କରିବା ପାଇଁ ସମୟ ଲାଗେ, ବହୁତ ପ୍ରକାର କାରଣ ଅଛି। ଏବଂ ଆମ ଭାରତ ବର୍ଷରେ ଆଗରୁ ବ୍ରିଟିଶର୍ସ ମାନେ ଆସିବା ଆଗରୁ ଆମେ ଚିନିର ବ୍ୟବହାର ଜାଣିନଥିଲୁ, ଆମେ ଗୁଡ଼କୁ ଜାଣିଥିଲୁ, ଗୁଡ଼ର ବ୍ୟବହାର ଜାଣୁଥିଲୁ ଏବଂ ଗୁଡ଼ ବହୁତ କାଂଶରେ ଆମ ଦେହ ପାଇଁ ବହୁତ ସୁସ୍ଥକର ଜିନିଷ ସେଟା, ଏବଂ ବହୁତ ଜଣ ବି ଖାଆନ୍ତି ବର୍ତ୍ତମାନ ସୁଦ୍ଧା, ଆଉ ଯେଉଁମାନେ ଗୁଡ଼ ଖାଉନାହାନ୍ତି ତାଙ୍କର ପାଇଁ ଅସୁବିଧା। ଆମେ ବି ଛୋଟବେଳେ ହଠାତ୍ କଳା ରଙ୍ଗର ଗୁଡ଼, କିନ୍ତୁ ଯେତେ କଳା ଗୁଡ଼ ସେତେ ସିଏ ଦେହ ପାଇଁ ଭଲ, ଏବଂ ଆମର ତ ଶର୍କରା ଦରକାର ମିଠା ଦରକାର, କିନ୍ତୁ ଆମେ ଚିନିକୁ ଏତେ ଭଲ ପାଇଯାଇଛୁ ସଫା ଯେହେତୁ, ଆଉ ସେମାନେ ଏଇ ଅଭ୍ୟାସ କରିଛନ୍ତି ଏବଂ ତା ପରବର୍ତ୍ତୀ ଅବସ୍ଥାରେ ଆମକୁ ରୋଗ ହେଲା ପରେ ସେଇ ଯେଉଁ ଫାର୍ମାସ୍ୟୁଟିକାଲ ବା ଯେଉଁ ଆଲୋପାଥିକ ଜିନିଷ ସବୁ ଦେଇଛନ୍ତି ସିଏ କିନ୍ତୁ ସମୁଦାୟ ଆମକୁ ରୋଗରୁ ମୁକ୍ତ କରିପାରିବ ନାହିଁ, ସବୁଦିନ ଖାଇତେ ହେବ, ଜୀବନ ସାରା ଖାଇବାକୁ ହେବ।
1: ଆଉ ଆମର ଯେଉଁ ଚଳଣୀ ଆମେ ମାନେ 12 ବିଭିନ୍ନ ପର୍ବପର୍ବାଣି ଇତ୍ୟାଦି ପାଳୁଛୁ, ଆଉ ସେଥିରେ ମୁଖ୍ୟ ଗୋଟେ ଅଂଶ ହେଉଛି ମିଠା, ତ ମିଠାଟା ରସଗୋଲା ବା ଅନ୍ୟାନ୍ୟ ନାଁକୁ କୁହାଯିବନି, ତାହେଲେ ଘରେ କ୍ଷୀରିଟେ କଲେ ବି ତ ମିଠା ଟିକେ ହବ ନା ନାହିଁ, ତେଣୁ ତା ପାଇଁ ତ ଚିନିର ଆବଶ୍ୟକତା ଅଛି। ତାପରେ ଯେଉଁମାନେ ଅଛନ୍ତି ଲେବେଲରେ ଯାହାକୁ ଅଲରେଡି ଡାଇବେଟିସ ଅଛି ବା ଯେଉଁମାନେ ଗୋଟେ ବୟସ ଶ୍ରେଣୀରେ ଅଛନ୍ତି, ସେମାନେ ହୁଏତ ଚିନିଟାକୁ ଟିକେ କମ୍ ପସନ୍ଦ କରିବେ ବା କମ୍ ବ୍ୟବହାର କରିବେ, କିନ୍ତୁ ଅନ୍ୟମାନଙ୍କର ସମସ୍ତଙ୍କର ସକାଳୁ ଉଠିଲେ ଚା ପାଇଁ ତ ଚିନିଟା ଦରକାର।
0: ଅଭ୍ୟାସ ଆମ ଚିନି ଖାଇବାର ଅଭ୍ୟାସ ଆମକୁ ଗ୍ରାସ କରିଦେଇଛି, ଆମେ ବର୍ତ୍ତମାନ ୟୁ ଟର୍ନ ନେଇପାରିବା ନାହିଁ, ଯଦି ବି ନବା ବୁଝେଇବା ମୁସ୍କିଲ, ଘରଣୀମାନଙ୍କୁ ବୁଝେଇବା ମୁସ୍କିଲ, ଛୁଆମାନଙ୍କୁ ବୁଝେଇବା ମୁସ୍କିଲ, ଆଉ ବୟସ୍କ ଲୋକମାନେ ଯେଉଁମାନଙ୍କର ପ୍ରକୃତରେ ଜାଣିଛନ୍ତି ସେମାନେ ଯେଉଁଟା କେଉଁଟା ଭଲ କେଉଁଟା ଖରାପ, ଦେଖିବ ଭଗବାନଙ୍କ ସୃଷ୍ଟିରେ ଯେତେ ସବୁ ଆମ ପାଇଁ ଭଲ ସେଗା ଆମକୁ ଶୁଣିବା ପାଇଁ ବି ଖରାପ ଲାଗେ। ମନେକର ଜଣେ ଭଲ କଥାଟା କହୁଛି ଆମକୁ ଶୁଣିତେ ଖରାପ ଲାଗିବ, ଭଲ ଖାଦ୍ୟ ଖାଇବା ପାଇଁ ଆମକୁ ଖରାପ ଲାଗେ, କିନ୍ତୁ ଯେଉଁଟା ଆମକୁ ଖାଇବା ପାଇଁ ଭଲ ଲାଗେ ବା ଆମ ଜିଭକୁ ଭଲ ଲାଗେ ସିଏ ହେଉଛି ଆମ ପାଇଁ ଖରାପ, କିନ୍ତୁ ଆମେ ବୁଝିପାରୁନୁ। ତେଣୁ ଯେଉଁ ଘରମାନଙ୍କରେ ସଚେତନତା ଅଛି, ଯେଉଁମାନେ ଜାଣନ୍ତି କେଉଁଟା ଭଲ କେଉଁଟା ଖରାପ ଏବଂ ସମୟାନୁକ୍ରମରେ କିପରି ଭାବରେ ଆମେ ଗୋଟେ ଖରାପର ମାନେ ବେଷ୍ଟନୀ ଭିତରକୁ ଆମେ ପଶିଯାଇଛୁ, ନିଜର ବୁଦ୍ଧିମତାକୁ ଆମେ ବ୍ୟବହାର କରିନୁ ଏବଂ ଦେଖା ଶିକ୍ଷା ତାର ଦେଖିକି ଆର ଦେଖିକି ମାନେ ଶିଖିଯାଇଛୁ, ଆମକୁ ତାପରେ ଫ୍ୟାସନ ତାପରେ ମାନେ ପାଶ୍ଚାତ୍ୟ ଜୀବନଯାପନ ପ୍ରଣାଳୀ ବି ଅନେକ ଆପଣେଇଲେ ସେଇଟା ଆମକୁ ଭଲ ଲାଗିଲା, ଏମିତି ସବୁ ହେଇକି ଆମର ଖାଇବା ରୁଚି ପାଖରୁ ଆରମ୍ଭ କରିକି ଆମର ପୋଷାକ ପାଖରୁ ଆରମ୍ଭ କରିକି ଆମ ଘର ଘର ଯୋଉ କହୁଛେ ଦେଖୁନ, ଆମର ଛୋଟବେଳେ ଆମେ ଦେଖିଛୁ ଗାଁ ଗହଳିରେ ନଡ଼ା ଛପର ଘର ମାଟିର ଘର ଏବଂ ମାଟି ଘରରେ କୁଠା ପଡ଼ିଥିବ, ସେ ଘର କେତେ ପରିବେଶ ବି ଭଲ ଲାଗୁଥିଲା ଏବଂ କେତେ ବଢ଼ିଆ ଲାଗୁଥିଲା ଆଉ ସେଥିରେ ସୁସ୍ଥ ବି ରହୁଥିଲା ମଣିଷ। ବର୍ତ୍ତମାନ ପକ୍କା ଘର କରିଦେଇକି ଆଉ ଗୋଟେ ରୁମ୍ ହଉ ଦୁଇଟା ରୁମ୍ ହଉ କରିଦେଇକି ଗରମରେ ଛାଟପିଟ ହଉଛନ୍, ଯେଉଁମାନଙ୍କର ଏସି ଫେସି ଅଛି ଲଗଉଛନ୍, କିନ୍ତୁ ଏସିର ବି ବହୁତ ଖରାପ ଅଛି, ଦେହକୁ ଆରାମ କିନ୍ତୁ ଦେହ ହଠାତ୍ ଖରାପ କରିଦେବ। ହଠାତ୍ ଆମର ଆମେ ଯେଉଁ ନିଶ୍ୱାସ ପ୍ରଶ୍ୱାସ ନଉଛେ ଅର୍ଥାତ୍ ଆମର ପାଲମୁନାରୀ ଟ୍ରାକ୍ ଯୋଉଟା କୁହାହଉଛି ସେ ହଠାତ୍ ଖରାପ ହେଇଯାଉଛି ଏବଂ ଅନେକ ସମୟରେ ଆମର ଜୀବନହାନି ହଉଛି, ଅକ୍ସିଜେନ୍ ଲେବୁଲ ଆମ ଦେହରେ କମିଯାଉଛି। ସବୁ ପ୍ରକାର ଯେତେ ପ୍ରକାର ସଭ୍ୟତାର ଜିନିଷ ଆମେ ବ୍ୟବହାର କରୁଛୁ, ଭଲ ଯୋଉଟା ଦେଖାଯାଉଛି ଆଗରେ ଯୋଉଟା ଭଲ ଦେଖାଯାଉଛି ସେଟା ନିଶ୍ଚିତ ଭାବରେ ଖରାପ। ତୁମ ସହିତ ଯିଏ ମିଠା ମିଠା କଥା ହଉଛି ତାର ନିଶ୍ଚିତ ଭାବରେ অভিলাষ বা ইচ্ছা খারাপ মানে মানে হচ্ছে এইয়া যিয়ে তোমাকে সিধাসলখ তোমার ভুলটা কহিদেল সিয়ে তোমার বরং শুভাকাঙ্ক্ষী কিন্তু যিয়ে তোমাকে প্রশংসা কলা আগে আগে সিয়ে কেবে আমি ভাল লাগে নিজ প্রশংসাটা শুনতে বহুত ভাল লাগে বহুত রুচিকর কিন্তু।

0: ସିଏ ଦେଖିଲା ବେଳକୁ ଆମକୁ ଖରାପ ରାସ୍ତାକୁ ନେଇଯାଏ। ତେଣୁ ଏକବାର ସତ କଥା ଯେହେତୁ ଆମର ଆକାଶବାଣୀରେ କୁହାଯାଏ, ଆମେ ପ୍ରକୃତରେ କ'ଣ ଖବର କହିଲା ଭଳିଆ ଆମର ତ ସମ୍ବାଦ ବିଭାଗୀୟ ବା ସମ୍ବାଦ ଦେଲା ଭଳିଆ ଆମର ନାହିଁ। ସପ୍ତାହରେ ମାତ୍ର ଗୋଟେ ଦିନ ସୋମବାର ଦିନ ଆମେ ପରିକ୍ରମା ନ୍ୟୁଜ୍ରେ ବା ପରିକ୍ରମା ପ୍ରୋଗ୍ରାମରେ ଆମେ ଯାହା କିଛି କହୁଛୁ ସପ୍ତାହ ସାରାରେ ଯାହା ଯାହା ହେଉଛି ଆମ ଜିଲ୍ଲାରେ, କିନ୍ତୁ ଆମର ପ୍ରକୃତରେ ଆନାଲିସିସ୍ କରିବା କଥା ବା ବିଶ୍ଳେଷଣ କରିବା କଥା କେଉଁଟା ଆମ ପାଇଁ ଭଲ, କେଉଁଟା ଆମ ପାଇଁ ସବୁଦିନ ଭଲ। ଆମେ ସବୁଦିନ ଧରିକି ବ୍ୟାପିକି ଆମେ ଜୀବନ କାଳ ମଧ୍ୟରେ ଆମେ ମାନେ ଚଲେଇ ପାରିବା ସେ ଜିନିଷକୁ, ଆମ ସ୍ୱାସ୍ଥ୍ୟକୁ ବି ଦେଖିପାରିବା, ପିଲାମାନଙ୍କର ସ୍ୱାସ୍ଥ୍ୟକୁ ବି ଦେଖିପାରିବା, ଆମର ବୟସ୍କ ଯେଉଁମାନେ ପିତାମାତା ଅଛନ୍ତି, କାକା ଖୁଡ଼ି ଅଛନ୍ତି, ଆଉ ଜେଜେବାପା ଜେଜେବାଙ୍କର ତ ସମୟ କହିବାକୁ ଗଲେ ଆମମାନଙ୍କର ଗଲାଣି, ବାକି ଆମ ପିଲାମାନଙ୍କର ଯେଉଁମାନେ ଅଛନ୍ତି ସେମାନଙ୍କୁ ବି ଆମେ ରକ୍ଷା କରିପାରିବା।
1: ହଁ, ପରିବାର ଯେହେତୁ ଆମର ରହିଛି ଏବଂ ପରିବାରର ଯେଉଁ ସୁସ୍ଥତା ବା ପରିବାରର ଯେଉଁ ସ୍ୱଚ୍ଛତା ବା ପରିବାରରେ ଯେଉଁ ଆମର ଭଲ କଥା ଗୁଡ଼ିକ ସେଗୁଡ଼ାକୁ ଆମେ ଗ୍ରହଣ କରିବା। କାରଣ ପରିବାର ଯଦି ଏପାଖ ସେପାଖ ହେଇଯାଏ ବା ଜଣଙ୍କର ଯଦି ଦେହ ଖରାପ ହେଇଛି କୌଣସି କାରଣରୁ, ତାହେଲେ ସମସ୍ତେ ଆମେ ହଇରାଣରେ ପଡ଼ିବା। କାରଣ ବର୍ତ୍ତମାନ ପରିବାରରେ ତ ଦେଖତେ ଗଲେ 6 ଜଣଙ୍କୁ ନେଇକରି ଆମର ଗୋଟେ ପରିବାର ଗଢ଼ି ଉଠୁଛି, ଆମେ ବାବା ମା, ଜେଜେବାପା, ଜେଜେମା ଆଉ ଛୁଆ 2 ଜଣ। ତେଣୁକରି ଆମର କେମିତି ଦେହ ପା ଭଲ ରହିବ, କି ଖାଦ୍ୟ ଆମେ ଖାଇବା, ତାହାକୁ ଆମେ ବାରମ୍ବାର ଆଲୋଚନା କରିବା ଯେ ଯେତେ ପ୍ରକାରର ପ୍ରାକୃତିକ ଖାଦ୍ୟ ହେଇପାରେ, ଆମର ନିଜ ଜିନିଷ, ନିଜ ହାତ ତିଆରି ଜିନିଷ, ସେଇଭଳି ଖାଦ୍ୟ ଆମେ ଯଦି ଖାଇବା ନିଶ୍ଚିତ ଭାବରେ ଆମର ସ୍ୱାସ୍ଥ୍ୟ ଆଗେ ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିଲେ ଆମେ ଭଲ ଚିନ୍ତା କରିପାରିବା ଏବଂ ଆମର ଯାହା ଏଇ ଯେଉଁ ଦରଦାମ ବଢ଼ିଛି, କେମିତି ଆମର ଯେତିକି ପଇସା ରୋଜଗାର ହେଉଛି ସେଇ ପଇସାରେ ଆମେ କେମିତି ଚଳିବା, ସେଇଟା ଆଗେ ଚିନ୍ତା କରିବାର ଅଛି। ଯଦି ଆମର ପଇସାଟା କମ୍ ହେଇଯାଉଛି ତାହେଲେ କି କିଣିବା, କେଉଁଟା ଛାଡ଼ିଦେବା, ଆମ ଭିତରେ ଗୋଟେ ମାନେ ଆଲୋଚନା ପର୍ଯ୍ୟାଲୋଚନା ହେଲେ ଆମେ ନିଶ୍ଚିତ ଭାବରେ ସେଇଭଳିଆ ଖାଦ୍ୟ ବନେଇବା।
0: ଆରେ ଅଧେ ଲୋକ କହୁଛନ୍ତି ପରା ଦରଦାମ କିଛି ବଢ଼ିନି, ହଁ ତୁମ ପାଖରେ ପଇସା ନାହିଁ କୁହ, ତୁମେ ଗରିବ ହେଇଯାଇଛ, ଏମିତି ବି କହୁଛନ୍ ଯେ ଦରଦାମ ବଢ଼ିଲା 25 ଟଙ୍କା, ତୁମର ବି ସେମିତି ଆଇ ବଢ଼େଇ ଦିଅ, କିନ୍ତୁ ସେମିତି କିଛି ସ୍କୋପ୍ ଅଛି କି? ଗୋଟେ କୌଣସି ରାସ୍ତା ଅଛି କି ହଠାତ୍ ଆମେ 25 ଟଙ୍କା ଗୋଟେ ଦିନରେ 25 ଟଙ୍କା ଆଇ ବଢ଼େଇ ଦେଇପାରିବା? ତେଣୁ ସେସବୁ କଥା ବହୁତ ମାନେ କ'ଣ କି ଯୋଉ କୁହନ୍ତି ମାନେ ଅତି ଚିପୁଡ଼ିଲେ ଲେମ୍ବୁ ହେଉଛି ପିତା, ଠିକ ସେମିତି ଆମେ ଯଦି ବହୁତ ଭିତରକୁ ଯିବା ଅନେକ କଥା ବାହାରିବ, ଆଉ ସେଥିରେ ଆମେ ଦେଖିବା ବହୁତ ପୁରୁଣା କାଳର ଆମେ ଅଭ୍ୟାସ ଯେ ଆମେ ପରସ୍ପର ଭିତରେ ଆମର ବୁଝାମଣା ଠିକ ରଖିବାନି। କିଛି ଲୋକ ରହିବେ ଏଇ ଯେଉଁ ସ୍ୱଚ୍ଛତା ନାଁରେ ଆମେ ଘର ଦ୍ୱାର ରାସ୍ତାଘାଟ ସବୁ ପରିଷ୍କାର କରିଦେବା, କିନ୍ତୁ ଏପଟେ ଯେଉଁ ନୀତି ନିଷ୍ପତ୍ତି ନେବା ସେଟା ଗୋଟେ ମାନେ ଗୋଟେ ସୀମିତ ଲୋକଙ୍କୁ ନେଇକି ଅଳ୍ପ ଗୋଟେ ଛୁଟିଆ ଜାଗାରେ କାହାକୁ କିଛି ଜଣେଇବାନି, ଗୋଟେ ଜାଗାରେ ନିଷ୍ପତ୍ତି ନେଇଗଲେ ତାପରେ ସେଟାକୁ ଇମ୍ପ୍ଲିମେଣ୍ଟ କରିଦେଲେ, କିନ୍ତୁ ସେଟା ସ୍ୱଚ୍ଛତା କିସ? ସେଥିରେ ସମସ୍ତଙ୍କର ସନ୍ଦେହ ବି ସୃଷ୍ଟି ହବ ଯେ ଏମାନେ କି ଲାଗି ଆମକୁ ଜଣେଇଲେନି, ସମସ୍ତଙ୍କୁ ଜଣେଇଲେନି, ତରଫା ଭାବରେ ନେଇଗଲେ, ତରବରିଆ ଭାବରେ ନେଇଗଲେ, ଏସବୁ କଥା ଆସିବ। ଯଦି ତୁମେ ସ୍ୱଚ୍ଛତା ଚାହୁଁଛ ତାହେଲେ ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛତା ଦରକାର, ଏବଂ ଯଦି ଡିସିସନ ନେଲ ତାହେଲେ ଲୋକମାନଙ୍କୁ ବି ସହଭାଗିତା ଅଛି, ଲୋକମାନଙ୍କୁ ନେଇକି ଗଣତନ୍ତ୍ର ମାନେ କିସ? ଲୋକମାନଙ୍କର ସହଯୋଗିତା, ଲୋକମାନଙ୍କର ସହଭାଗିତା, ଆଉ ସମସ୍ତଙ୍କୁ କିଛି ଜଣେଇବନି, ସମସ୍ତଙ୍କ ଅଧାରେ ରଖିକି ଯେଉଁମାନେ ନେବେ ମାନେ କ'ଣ କୁହାଯାଏ, ଯେଉଁମାନେ ନେବାର ତାକତ ଅଛି, ତାଙ୍କର କ୍ଷମତା ଅଛି, ସେଇମାନେ ନେଇଯିବେ, ସେଠି ସେଟାକୁ କେମିତି କହିବ ଟ୍ରାନ୍ସପାରେନ୍ସି ବା ସ୍ୱଚ୍ଛତା? ତେଣୁ ସ୍ୱଚ୍ଛତା ସବୁ କ୍ଷେତ୍ରରେ ଦରକାର, ସ୍ୱଚ୍ଛତାକୁ ଯଦି ଆପଣେଇବା ତାହେଲେ ଯାଇକି ଠିକ୍ ସ୍ୱଚ୍ଛତା ଯେଉଁଟା ସେଟା ସମସ୍ତଙ୍କୁ ନେଇକି ଆମେ ସ୍ୱଚ୍ଛତା ମେଣ୍ଟେନ୍ କରିବା। ଖାଲି ଘର ଦ୍ୱାର ରାସ୍ତା ସଫା କରିଦେବା, ସକାଳ ବାଜିଲେ ମାଇକ୍ରେ ଇଏ କରିଦେଇକି କଲେକ୍ସନ୍ କରିନେବା ଅଳିଆ ଆବର୍ଜନା, ସିଏ ବି ଗୋଟେ ସ୍ୱଚ୍ଛତା ନିଶ୍ଚିତ ଭାବରେ, ପରିଷ୍କାର ପରିଚ୍ଛନ୍ନତା ରହିବା ନିହାତି ଜରୁରୀ, କିନ୍ତୁ ତା ସହିତ ଏପଟେ ସବୁ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛତା ଦରକାର।
2: ତେବେ ବର୍ଷା ଦିନ ବିଶେଷ କରି ଗାଁ ଗହଳିରେ ଆମେ ଯୋଉଟା କହୁଛେ ବାହ୍ୟ ମଳମୁକ୍ତ ଅଞ୍ଚଳ, ଅର୍ଥାତ୍ ଏଇ ଯୋଉ ନଈ ପୋଖରୀ ବା ଗଡ଼ିଆ ଏଇ ପାଖାପାଖି ଯେତିକି ସବୁ ଅପରିଷ୍କାର ହେଇଥାଏ, ବର୍ଷା ଦିନ ତ ଟିକେ ସନ୍ତସନ୍ତିଆ ରହୁଛି, ତାପରେ ଚାଷବାସର ସମୟ, ଧାନ ବିଲ କିଆରୀ ଅନ୍ୟାନ୍ୟ ଫସଲ ସବୁ ଅଛି, ତେଣୁ ବାହାରକୁ ଝାଡ଼ା ଯିବାର ସୁବିଧା ନାହିଁ, ଆଉ ତାପରେ ଜୀବଜନ୍ତୁଙ୍କର ଭୟ ମଧ୍ୟ ବର୍ଷା ଦିନେ ବେଶୀ, ରାତି ଭିତ୍ତି କଥା ଆଉ ଅନ୍ଧାର ବର୍ଷା ଇତ୍ୟାଦି ଭିତରେ ଆମେ ଘରେ କେମିତି ପାଇଖାନା ଟିକେ କରି ବ୍ୟବହାର କରିବା ଆଉ ସୁସ୍ଥ ରହିବା ସେଇ ବିଷୟରେ ଆଜିର କାର୍ଯ୍ୟକ୍ରମ, ଆଉ କୁଳିଅଣା ବ୍ଲକର ଗୋଟେ ଗାଁକୁ ଯିବା, ସେଠି ପଚାରି ବୁଝିବା ନା କିଅ?
1: ହଉ ତାହେଲେ
3: ନମସ୍କାର, ମୋ ନାଁ ହଉଛି ପୁଣି ହାସ୍ତା, ଆମ ଘର ହଉଛି ଚନ୍ଦାବିଲା, ଏଇ ଚନ୍ଦାବିଲା ଗାଁଟି ଭଗବାନପୁର ପଞ୍ଚାୟତର କୁଲିଅଣା ବ୍ଲକରେ ଆମ ଚନ୍ଦାବିଲା ଗାଁଟି। ମୁଁ କୁଲିଅଣା ହାଇସ୍କୁଲରେ ହଷ୍ଟେଲ ରହିକି 10ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି। ଆମ ଘର ମାନଙ୍କର ଯେତେବେଳେ ପାଇଖାନା ହୋଇନଥିଲା ଆମେ ବାହାରକୁ ଝାଡ଼ା ଯାଉଥିଲୁ, ବହୁତ ଅସୁବିଧା ହଉଥିଲା। ଖୁସିର କଥା ଯେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଆମ ଗାଁରେ ଘରେ ଘରେ ପାଇଖାନା ହେଲା, ଏଇଟା ଗୋଟେ ବହୁତ ଆନନ୍ଦର କଥା। ଆମେ ଏବେ ପାଣି ନେଇ ପାଇଖାନା ଯାଇପାରୁଛୁ, ରାତି ଭିତ୍ତି ଗଲେ ବି କିଛି ଅସୁବିଧା ନାହିଁ, ଆମକୁ ସ୍ୱଚ୍ଛ ଲାଗୁଛି, କାରଣ ଆମ ଘର ଯେଉଁଠି ଆମ ପାଇଖାନା ସେଇଠି, ଆମ ପାଇଖାନାକୁ ସ୍ୱଚ୍ଛ ରଖୁଛୁ। ଆମେ ଯେତେବେଳେ ଝାଡ଼ା ଯାଉଛୁ ତାପରେ ଆମେ ସାବୁ

0: ମୁହଁରେ ହାତ ଧୋଉଛୁ ସେଇଟା ଗୋଟେ ଖୁସି ଲାଗୁଛି। ତେଣୁକରି ମୁଁ କହିବାକୁ ଚାହିଁବି, ଆମେ ସମସ୍ତ ପାଇଖାନା ବ୍ୟବହାର କରିବା, ଏ ସ୍ୱଚ୍ଛତାକୁ ଆପଣାଇବା, ନିଜେ ସ୍ୱଚ୍ଛ ରହିବା, ପରିବେଶକୁ ସ୍ୱଚ୍ଛ ରଖିବା। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଲାଗି ଆମ ଚନ୍ଦାବିଲା ଗାଁ ପୁରସ୍କୃତ ହୋଇଛି।
1: ଆଜ୍ଞା ନମସ୍କାର, ମୋ ନାଁ ଯମୁନା ବେହେରା। ଆମ ଗାଁ ହଉଛି ଚନ୍ଦାବିଲା। ଏ ଚନ୍ଦାବିଲା ଗାଁଟା ହଉଛି ଭଗବାନପୁର ପଞ୍ଚାୟତରେ। ଖୁସି ଲାଗୁଛି ଯେ ଆମ ଘରେ ଆଜି ପାଇଖାନା ହେଇଛି ବୋଲି ଆମକୁ ବହୁତ ଖୁସି ଲାଗୁଛି। ଆଉ ପଦାକୁ ଯାଉନି, ବହୁତ ବଢିଆ, ଖରାପ ଆଉ ଲାଗେନି, ବହୁତ ଖୁସି। ଏଇ ପାଇଖାନା କରିବା ପାଇଁ 12,000 ଟଙ୍କା ଆମେ ପାଇଥିଲୁ ସାର। ଏଇ ପାଇଖାନା ହେବା ଦ୍ୱାରା ଆମ ପଦାକୁ ଆଉ ଯାଉତେ ନାହିଁ, କେହି ଯାଆନ୍ତି ନାହିଁ। ପାଇଖାନାରେ ସବୁ ଝାଡା ବସୁନ, ଭଲ ଲାଗୁଛି। ଆଗରୁ ଆମକୁ ଲଜ୍ଜା ଲାଗୁଥିଲା, ବାହାରକୁ ଝାଡା ଯାଉଥିଲି ବେଳେ, ପାଇଖାନାରେ ବସିବାରୁ ନା ଲଜ୍ଜା ଲାଗୁନି, ଆଉ ଭଲ ଲାଗୁଛି। ଆମକୁ ବହୁତ ଖୁସି ଲାଗୁଛି। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଲାଗି ଆମର ଚନ୍ଦାବିଲା ଗାଁଟା ପୁରସ୍କାର ପାଇଛି, ତେଣୁକରି ଆମକୁ ବହୁତ ଖୁସିରେ ଅଛୁ। ଆମର ସ୍ୱାମୀମାନେ, ଆମର ଛୁଆମାନେ, ଆମର ଘର ଲୋକ ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି ସାର। ଆମର ଅଙ୍ଗନବାଡ଼ି ଦିଦି କହିଥିଲେ କେମିତି ପାଇଖାନା ବ୍ୟବହାର କରାଯିବ, ସେମାନେ ଶିଖେଇ ଦେଇକି ଯାଇଛନ୍ତି, ସେଇଟା ଆମେ ବ୍ୟବହାର କରୁଛେ। ଏଇ ପାଇଖାନା ଯଦି ବହୁତ ଆଗରୁ ଆସିଥାନ୍ତା, ଆମ ଗାଁ ଆହୁରି ଆଗେଇଥାନ୍ତା।
2: ନମସ୍କାର, ମୋ ନାଁ ହେଉଛି ପାର୍ବତୀ ବେହେରା, ଗାଁ ନାଁ ହେଉଛି ଚନ୍ଦାବିଲା, ଗ୍ରାମ ପଞ୍ଚାୟତ ହେଉଛି ଭଗବାନପୁର ପଞ୍ଚାୟତ, ବ୍ଲକ ହେଉଛି କୁଳିଅଣା। ମୁଁ ଯେତେବେଳେ ଚନ୍ଦାବିଲା ଗାଁକୁ ବାହା ହେଇ ଆସିଲି ସେତେବେଳେ ପାଇଖାନା ନଥିଲା, ଆମେ ପଦାକୁ ଯାଉଥିଲି ଝାଡା। ମୋ ଶାଶୁ, ସାଙ୍ଗ ବୋହୁ ମାନେ, ଗାଁର ବୋହୁ ମାନେ, ଯା ଯାଉଳି, ନଣନ୍ଦ, ଶାଶୁ, ଏମିତି ମିଶିକି ଯାଇ ଡାକିକି ଆଉ ଆସ ଝାଡା ଯିବା, ଦୁଇ ପଳିଆକେ ଯିବା, କିଏ ଗାଳି ଦେବେ, କିଏ କିସ କହୁଛନ୍ତି, ତାଙ୍କ ପଡ଼ିଆରେ ଦେବାନି ଆମ, ତୁମ ଜାଗା ଅଛି ତ ଯାଅ ଝାଡା ବସିବ ଯାଅ, ଏଇଗା ଶୁଣି ଶୁଣିକି ଭାରି ଖରାପ ଲାଗେ। ଏବେ କିନ୍ତୁ ସେଥିରୁ ମୁକ୍ତି ପାଇଛୁ ଆମେ, କାରଣ ଆମ ଘରେ ଆଜି ପାଇଖାନା ତିଆରି ହେଇଛି। ଏଇ ପାଇଖାନା ତିଆରି ହେବାଟା ବହୁତ ଖୁସିର କଥା, କାରଣ ଆମେ ଏବେ ହଇରାଣ ହଉନି, ଘରେ ପାଇଖାନା ବ୍ୟବହାର କରୁଛି। କିବା ରାତି ବିଟି ଆମକୁ ଯାଇତେ ସେତେବେଳେ ଭୟ ଲାଗୁଥିଲା ପଦାକୁ, କେଠି ସପ ଥିବ, କେଠି କିସ ଥିବ, ଯେତେ ଲାଇଟ୍ ମାରିଲେ ବି କିସ ହେଲା, ହେଲେ ବି ନୁକ ଥିବେ, ତୁମେ ତ ଆଲୋ ବନ୍ଦ କରିକି ବସିବ ନା ଝାଡା ପଡ଼ିଆକୁ ଗଲେ। ଏବେ କିନ୍ତୁ ଆମେ ପାଇଖାନାରେ ଝାଡା ବସିଲେ ଆମ ଆଲୋ ଜାଳିକି ବି ବସି, ରାତି ଗଲେ ବି ଆମେ ପାଇଖାନାରେ ବସିପାରେ, ଘର ପାଖରେ ପାଇଖାନା, କିଛି ଭୟ ନାହିଁ, ଯେତେ ରାତି ଯାହା ହେଲେ ବି ଆମେ ସେଠି ବସେ। ଆମ ଘରର ଏବେ ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି ଏବଂ ବେଶ ଆନନ୍ଦରେ ଅଛନ୍ତି ପାଇଖାନା ବ୍ୟବହାର କଲା ପରେ। ମୁଁ ଚାହିଁବି ଆମ ଏଇ ପାଇଖାନା ସବୁ ଦେଶରେ ଘରେ ଘରେ ହେବା ଦରକାର।
3: ନମସ୍କାର, ମୋ ନାଁ ହେଉଛି ଯଦୁନାଥ ହାସଦା, ଆମ ଗାଁ ହେଉଛି ଚନ୍ଦାବିଲା। ଏଇ ଚନ୍ଦାବିଲା ଗାଁର 47 ଘର ଅଛୁ। ଖୁସିର କଥା, ଏଇ 47 ଘରେ ସମସ୍ତଙ୍କର ପାଇଖାନା ଅଛି। ଆଗରୁ ଆମ ଗାଁରେ ପାଇଖାନା ନଥିଲା, ଆମେ ମାନେ ବାହାରକୁ ଝାଡା ଯାଉଥିଲୁ, ଝିଅ ବୋହୂ ମାନେ ବହୁତ ହଇରାଣ ହଉଥିଲେ, ବେଳେ ବେଳେ ଲୋକମାନେ ଖରାପ କଥା କହୁଥିଲେ ସେମାନଙ୍କୁ, କିନ୍ତୁ ବର୍ତ୍ତମାନ ବନ୍ଦ ହେଇଯାଇଛି, ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି ଏବଂ ଖୁସିରେ ଅଛନ୍ତି। ଆହୁରି ଗୋଟେ ଖୁସିର କଥା ଯେ ଆମ ଗାଁରେ ସମସ୍ତଙ୍କ ପାଇଖାନା ହେବା ଯୋଗୁଁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଇଁ ଆମ ଗାଁଟି ପୁରସ୍କୃତ ହେଇଛି। ଆମ ଘରେ ବାପା ମା, ମୋ ସ୍ତ୍ରୀ ଅଛନ୍ତି, ମୁଁ ନବମ ଶ୍ରେଣୀରେ ପାଠ ପଢି ମୁଁ ଚାଷ କରୁଛି। ମୁଁ ସାଧାରଣ ଭାବରେ ଧାନ, ମୁଗ, ବିହିରି, ପନିପରିବା ମୁଁ ଚାଷ କରେ ଏବଂ ଆମ ଗାଁରେ ବହୁତ ଖୁସି ଲାଗୁଛି, କାରଣ ଚାଷବାସରେ ଆମେ କିଛି ପଇସା ପାଉ, ସେଇଥିରେ ପରିବାର ଚଳେ, ସ୍ୱାସ୍ଥ୍ୟ ପାଇଁ ଆମ ଘରେ ପାଇଖାନାଟିଏ ଅଛି, ତେଣୁ ଆମର ଚିନ୍ତା ନାହିଁ।
4: ନମସ୍କାର, ମୋ ନାଁ ହେଉଛି ସୁନୀଲ କୁମାର ମାର୍ଡି, ଗ୍ରାମ ଚନ୍ଦାବିଲା, ଗ୍ରାମ ପଞ୍ଚାୟତ ଭଗବାନପୁର, ବ୍ଲକ କୁଲିଗଣା। ଆମ ଗାଁରେ 2 ମାସ ହେଲାଣି ପାଇଖାନାଟି ହେଇଛି, ସମସ୍ତଙ୍କ ଘରେ ଘରେ ପାଇଖାନା ହେଇଛି, ତେଣୁକରି ଆମେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପୁରସ୍କାର ପାଇଛୁ। ଆଗରୁ ଆମ ପରିବାରର ଗାଁ ଭାଇ ଭଉଣୀମାନେ ବାହାରକୁ ଯାଉଥିଲେ ମଳତ୍ୟାଗ କରିବା ପାଇଁ, ଏବେ ଆମ ଗାଁର ଦୃଶ୍ୟ ବଦଳି ଯାଇଛି, କାରଣ ସମସ୍ତଙ୍କ ଘରେ ପାଇଖାନା, ଆମେ କେହି ଆଉ ପଦାକୁ ଯାଉନୁ, ପାଣି ନେଇ ପାଇଖାନାକୁ ଯାଉଛୁ ଏବଂ ପାଇଖାନା ବ୍ୟବହାର କରୁଛୁ। ପାଇଖାନା ବ୍ୟବହାର କରିବା ଦ୍ୱାରା ଆମକୁ ସ୍ୱଚ୍ଛ ଲାଗୁଛି ଏବଂ ଆନନ୍ଦ ଲାଗୁଛି। ଏଇଟା ଆମ ସ୍ୱଚ୍ଛ ଭାରତ ଲାଗି ଆମ ଗାଁଟା ପୁରସ୍କାର ପାଇଛି, ଏଇଟା ବହୁତ ଖୁସିର କଥା। ମୁଁ କହିବି ସମସ୍ତେ ପାଇଖାନା ବ୍ୟବହାର କରିବା ଏବଂ ସ୍ୱଚ୍ଛ କାର୍ଯ୍ୟକ୍ରମରେ ସାମିଲ ହେବା, ଆମ ରାଜ୍ୟକୁ ତଥା ଦେଶକୁ ଏହି ସ୍ୱଚ୍ଛତାରେ ଆଗେଇ ନେବା।

0: ଶିଶୁମାନେ ହିଁ ଆମ ଦେଶର ଭବିଷ୍ୟତ। ଶିଶୁମାନଙ୍କୁ ସ୍ୱଚ୍ଛତା ପ୍ରତି ପ୍ରବର୍ତ୍ତାଇବା ଏବଂ ଗାଁରେ ଏହି ସ୍ୱଚ୍ଛତା ବିଷୟରେ ସଚେତନତା ସମ୍ପର୍କରେ ବୁଝାଇଥିବା ଅଙ୍ଗନବାଡ଼ି କର୍ମୀ କହନ୍ତି,
1: ନମସ୍କାର, ମୋ ନାଁ ହେଉଛି ଶ୍ରୀମତୀ ଜମ୍ବୁବତୀ ମାରାଣ୍ଡି, ଚନ୍ଦାବିଲା ଗ୍ରାମର ମିନି ଅଙ୍ଗନବାଡ଼ି କର୍ମୀ ଅଟେ। ମୁଁ ଯେତେବେଳେ ବାହାହେଇକି ଆସିଥିଲି, ଏ ଗାଁରେ ପାଇଖାନା ନଥିଲା, ସବୁ ସ୍ତ୍ରୀ ଲୋକମାନେ ବାହାରକୁ ମଳତ୍ୟାଗ କରିବା ପାଇଁ ଯାଉଥିଲେ, ଆଉ ସେଇଟା ଗୋଟେ ବହୁତ ଲଜ୍ଜାର କଥା। ଆଜି କିନ୍ତୁ ଆମ ଗାଁ ବହୁତ ପରିବର୍ତ୍ତନ ହେଇଯାଇଛି, ସବୁ ଘର ଘରେ ପାଇଖାନା ବି ହେଇଯାଇଛି, ଆଉ ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି। ମୁଁ ଅଙ୍ଗନବାଡ଼ି କର୍ମୀ ହିସାବରେ ଛୁଆମାନଙ୍କୁ କେମିତି ହାତ ଧୁଅନ୍ତି, କେମିତି ସଫା ରହିବେ ସେ ବିଷୟରେ ମୁଁ ପିଲାମାନଙ୍କୁ ଶିଖାଉଛି। ପାଇଖାନା କେମିତି ବ୍ୟବହାର କରିବେ ସେ ବିଷୟରେ ମୁଁ ସମସ୍ତଙ୍କୁ ଘର ଘର ଯାଇକି ବୁଝାଇଛି। ଆଜି କିନ୍ତୁ ବେଶ ଖୁସି ଲାଗୁଛି, ଚଳିତ ବର୍ଷ ଏପ୍ରିଲ 22 ତାରିଖ ଦିନ ଆମ ଗାଁ ସ୍ୱଚ୍ଛ ଭାରତ ପାଇଁ ପୁରସ୍କୃତ ହୋଇଛି। ଏପ୍ରିଲ 22 ତାରିଖ ଦିନ ଆମ ଗାଁକୁ ବିଡିଓ, ପିଡି ଆଉ ଜଳ ବିଭାଗରୁ ଅଧିକାରୀମାନେ ଆସିଥିଲେ, ସେତେବେଳେ ଆମକୁ ବହୁତ ଖୁସି ଲାଗୁଥିଲା। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବେଶ ଆଗେଇ ଚାଲିଛି, ଆମ ଘରେ ପାଇଖାନା ହୋଇଛି। ମୁଁ ଚାହିଁବି ଆମ ଦେଶର ସମସ୍ତଙ୍କ ଘରେ ପାଇଖାନା ହେବା ଦରକାର, ଏବଂ ମା ଭଉଣୀମାନେ ସମସ୍ତେ ବ୍ୟବହାର କରିବେ ଏବଂ ଖୁସିରେ ରହିବେ।
0: ଭଗବାନପୁର ପଞ୍ଚାୟତର ସରପଞ୍ଚ ଆଜି ବହୁତ ଖୁସି, କାରଣ ତାଙ୍କରି ସହଯୋଗରେ ତାଙ୍କ ପଞ୍ଚାୟତର ଚନ୍ଦାବିଲା ଗାଁ ଆଜି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଇଁ ପୁରସ୍କୃତ। ଏକଥା ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା।
2: ନମସ୍କାର, ମୋ ନାଁ ନିତ୍ୟାନନ୍ଦ ନାୟକ, ମୁଁ ଭଗବାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ। ଆମର ଏ ଭଗବାନପୁର ପଞ୍ଚାୟତରେ 6ଟା ଗାଁ, ଏ 6ଟା ଗାଁରେ 11ଟା ୱାର୍ଡ, ଏଇ 11ଟା ୱାର୍ଡକୁ ନେଇକି ଗୋଟିଏ ପଞ୍ଚାୟତ ତିଆରି ହୋଇଛି। ସେ ଭିତରେ 1 ନମ୍ବର ୱାର୍ଡ ହେଲା ଆମର ଚନ୍ଦାବିଲା। ଚନ୍ଦାବିଲା ଗାଁରେ ଆମେ ସ୍ୱଚ୍ଛ ଭାରତରେ ସାମିଲ କରି ତାକୁ ପ୍ରତ୍ୟେକ ଘରେ, ସେଇ ଗାଁରେ 47ଟି ଘର, ସେଇ 47 ଘର ସମସ୍ତଙ୍କୁ ପାଇଖାନା ଯୋଗାଇ ଦିଆହେଇଛି, ଏବଂ ସମସ୍ତଙ୍କୁ ଅନୁରୋଧ କରାହେଇଛି ଯେ ଆପଣମାନେ ଯେମିତି ବାହାରେ ମଳତ୍ୟାଗ କରିବେ ନାହିଁ। ଏବଂ ସମସ୍ତେ ବି ଏକମତ ହେଇକିରି, ଆମର ଜିଲ୍ଲାପାଳ ବି ଆସିଥିଲେ, ବିଡିଓ ମହୋଦୟ ବି ଆସିଥିଲେ, ଆମର ସାକ୍ଷାତକାର ହେଇଥିଲା, ସେଠି ସବୁ ଡିସ୍କସନ ହେଇକିରି ଆମେ ସବୁ ଶପଥ ନେଇଛି ଯେ ବାହାରେ ଆମେ ମଳତ୍ୟାଗ କରିବା ନାହିଁ। ଏବଂ ଆମର ସେ ଭିତରୁ 7 ନମ୍ବର ୱାର୍ଡ ସାନ ଟଙ୍ଗାସୁଡ଼, ସେ ବି ପୁରସ୍କୃତ ହେଇଛି। ସେଠି ବି ଆମର ଲୋକଙ୍କୁ ସବୁ ଅନୁରୋଧ କରିଛି ଯେ ବାହାରେ ଆମେ ମଳତ୍ୟାଗ କରିବା ନାହିଁ। ଏବଂ ସେଇ ଭଗବାନପୁର ଗ୍ରାମ ପଞ୍ଚାୟତର ସାନ ଟଙ୍ଗାସୁଡ଼ରେ ସମସ୍ତଙ୍କର ଆଗ୍ରହ ମନୋବଳ, ଏବଂ ପ୍ରତ୍ୟେକ ଘରେ ସମସ୍ତେ ପାଇଖାନା କରିଛନ୍ତି ଏବଂ ସେ ବି ପୁରସ୍କୃତ ହେଇଛି। ଆମର ବର୍ଣ୍ଣଆଗାରେ ବି ପାଇଖାନା ଘର ଚାଲିଛି, ଏଇଟା ଶେଷ ହେଇନାହିଁ, ଏଇଟା ଶେଷ ହେଲେ ବି ଆମେ ଏହାକୁ ବି ମଧ୍ୟ ଘୋଷଣା କରିବୁ। ଆଉ ଆମର ଭଗବାନପୁର ଗ୍ରାମ ପଞ୍ଚାୟତରେ 6ଟା ଗାଁ ମଧ୍ୟରୁ 2ଟା ପୁରସ୍କୃତ ହେଇଛି, ଏବଂ ମୁଁ ଚାହୁଁଛି ସରପଞ୍ଚ ହିସାବରେ ଆମର ଗ୍ରାମ ପଞ୍ଚାୟତ ଭଗବାନପୁରଟା ଯେମିତି ସ୍ୱଚ୍ଛ ଭାରତ ମିଶନରେ ସମସ୍ତେ ସ୍ୱଚ୍ଛ ପରିବେଶରେ ରହିବେ, ସେତିକି କାମନା ମୋର। ଆମର ଏଇ ଯେଉଁ ପାଇଖାନା ବିଷୟରେ ଆମର ଗ୍ରାମର ସବୁ ୱାର୍ଡ ମେମ୍ବର ତଥା ଆମର ଅଙ୍ଗନବାଡ଼ି ମିନିଷ୍ଟର ସମସ୍ତେ ଯାଇକିରି ଗାଁ ଗାଁ ବୁଲିକିରି ସମସ୍ତଙ୍କୁ ବୁଝାଇଥିଲେ, ସମସ୍ତେ ପାଇଖାନା ଖଣ୍ଡିଆ ଲେଖା କର, ଏବଂ ପ୍ରତ୍ୟେକ ପାଇଖାନା ପିଛା ଆମର ସରକାରଙ୍କ ତରଫରୁ 12,000 ଟଙ୍କା ମଞ୍ଜୁର, ଏବଂ ଯିଏ ନିଜେ କରିପାରିବେ ତାକୁ ବି ମଧ୍ୟ ସେ ଆମେ ୱାର୍କ ଅର୍ଡର ଦେଇକିରି ପଞ୍ଚାୟତରୁ ବା ଆମର ବ୍ଲକରୁ ସମସ୍ତେ ଆଉ ଆଗ୍ରହୀ ହେଇକିରି ସମସ୍ତେ କରିଯାଇଛନ୍ତି ପାଇଖାନା। ଆଉ କେତେକ ବାକି ଅଛି, ତ ମୁଁ ଚାହୁଁଛି ଯେତିକି ବାକି ଅଛି ଆମର ଭଗବାନପୁର ପଞ୍ଚାୟତରେ ସବୁ ଗାଁ ସ୍ୱଚ୍ଛ ମଳମୁକ୍ତ ଘୋଷଣା କରାଯାଉ। ଏହା ସହିତ ମୁଁ ବି ଅନୁରୋଧ କରୁଛି ସରକାରଙ୍କୁ ଯେ ପାଇଖାନା ସଙ୍ଗେ ସଙ୍ଗେ ଆମର ପିଇବା ପାଣି ପାଇପ ଦ୍ୱାରା ଯେମିତି ପ୍ରତ୍ୟେକ ଗାଁକୁ ଗାଁ ଯୋଗାଇ ଦେବେ। ମୋର ବର୍ତ୍ତମାନ ବୟସ 65 ବର୍ଷ, ଏଇ ବୁଢା ବୟସରେ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ପାଇଖାନା ସମସ୍ତେ ବ୍ୟବହାର କରିବେ ଏବଂ ସମସ୍ତ ନାଗରିକ ସ୍ୱଚ୍ଛ ରହିବେ।
0: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନ ସାକାର ହୋଇପାରିବ ଯଦି ଆମେ ସମସ୍ତେ ପାଇଖାନା ବ୍ୟବହାର କରିବା, ସ୍ୱଚ୍ଛ ରହିବା ଓ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛ ରହିବା ପାଇଁ କହିବା।

ହଁ, ପ୍ରତ୍ୟେକ ଦିନ ଭଳି ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆମେ ଯେମିତି କହୁ ଆପଣମାନେ ଗଠନମୂଳକ ଚିନ୍ତାଧାରା, ଗଠନମୂଳକ ଖବର ବା ଆମକୁ ଯେଉଁଟା କହିବା କଥା ସେଇଟା କହିବେ ଚିଠି ମାଧ୍ୟମରେ, ତେବେ ଯାଇକି ଆମେ ଏଇ ଯେଉଁ ଡାଇଲଗ୍ କାର୍ଯ୍ୟକ୍ରମରେ ସେ ଚିଠିକୁ ଉପସ୍ଥାପନ ବି କରିପାରିବା ଏବଂ ବହୁତ କଥା ଆଲୋଚନାରେ

0: ଜଣାପଡ଼ିବ ଏବଂ ଯେଉଁମାନେ ଶୁଣିଲେ ଆମର କିଛି ଗୋଟେ ପରିବର୍ତ୍ତନ ହେଇପାରିବ ସେଇଟା ବି ସମ୍ଭବ ହେଇପାରିବ। ହଉ, ଆମ ଠିକଣା ଆଉଥରେ କହିଦେଉଛୁ, ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002, ଜିଲ୍ଲା ମୟୂରଭଞ୍ଜ।
1: ପୁଣି ଥରେ କାର୍ଯ୍ୟକ୍ରମ ତରଫରୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

ଶ୍ରୋତା ବନ୍ଧୁକୁ ଶୁଣିଲେ ଚାଷବାସ କାର୍ଯ୍ୟକ୍ରମ। ଉପସ୍ଥାପନା ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଣା। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଏନୁଇ କାହାଣୀ ଦ୍ୱୈତକଣ୍ଠରେ ଗାଇଛନ୍ତି ସିକନ୍ଦର ଆଲାମ ଏବଂ ଏସ୍ ଜାନକୀ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି କାର୍ଯ୍ୟକ୍ରମ ଶେଷରେ ଫିଲ୍ମ କଥାଚିତ୍ର ଆମ ଭିତରେ କିଛି ଅଛି ଗାଇଛନ୍ତି ନମିତା ଅଗ୍ରୱାଲ।

ଶ୍ରୋତାବନ୍ଧୁ, ଏଇଠି ରଖୁଛୁ ଆଜିର ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଶୁଣିଲେ ଏ ନୁହେଁ କାହାଣୀ ବନ୍ଧନ, ଧନରେ ରଖିବୁ ଶପଥ ମୋର, ଜାଇ ଫୁଲ, ଆମ ଭିତରେ କିଛି ଅଛି, ରାଧା ଏବଂ ରାଜା ଝିଅ ସଙ୍ଗେ ହୋଇଗଲା ଭାବ କଥାଚିତ୍ର କିଛି ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:30। ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ଓ ସମ୍ପଦ କାର୍ଯ୍ୟକ୍ରମ, ହେଲେ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।

0: COPD ମେନଲି ଆମର ଏଲ୍ଡରଲି ଏଜ୍ ଗ୍ରୁପ୍ ମାନଙ୍କୁ ବା ବୃଦ୍ଧ ବୟସରେ ସେଇଟା ଦେଖାଯାଏ। କିନ୍ତୁ ଆଜମା ଯେଉଁଟା ଆମେ ସାଧାରଣ ଶ୍ୱାସ ବୋଲି କହୁଛୁ, ସେଇଟା ଛୋଟବେଳୁ ଆରମ୍ଭ ହୁଏ, ଆସ୍ତେ ଆସ୍ତେ ବୟସ ସହିତ ସେଇଟା ବୃଦ୍ଧି ଘଟିଥାଏ। କିନ୍ତୁ ଯେଉଁଟା ହଠାତ୍ କି ବୃଦ୍ଧା ବୟସରେ ଯେଉଁଟା ଆରମ୍ଭ ହେବ ସେଇଟା ହେଉଛି ଆମର COPD ବା ହେଉଛି କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରୀ ଡିଜିଜ୍।
1: ତାହେଲେ ମ୍ୟାଡ଼ାମ୍ ଆପଣ ଏଇଠି କୁହନ୍ତୁ, ଜଣେ ଶିଶୁ ଯେତେବେଳେ ଜନ୍ମ ହେଉଛି ତ ଜନ୍ମ ସହିତ ବି ଏ ରୋଗ ଥାଇପାରେ?
0: ହଁ, ଯଦି ଆମର ଗୋଟେ ହେଉଛି ଏଟୋପିକ୍ ଆଉ ଗୋଟେ ହେଉଛି ନନ୍ ଏଟୋପିକ୍। ଏଟୋପିକ୍ ମାନେ ଯେଉଁମାନଙ୍କର ସହିତ ମାନେ ଦେହରେ ସେଇଟା ଜନ୍ମ ବେଳୁ ହିଁ ସେଇ ଜିନିଷଟା ଥାଏ।
1: ସେଇଟା କଣ ମା ପାଖରୁ ସଂକ୍ରମଣ ହୋଇଥାଏ?
0: ନା ନା, ସେଇଟା କାହା କାହା କ୍ଷେତ୍ରରେ, ସେଇଟା ଫ୍ୟାମିଲି ହିଷ୍ଟ୍ରିରେ ବି ଥାଇପାରେ, କିମ୍ବା ସେଇଟା ଜନ୍ମରେ ତାଙ୍କର ଶରୀରର ଟିକେ
1: କୌଣସି ବ୍ୟତିକ୍ରମ ପାଇଁ
0: ସେଇଟା ବି ହେଇପାରେ, କିମ୍ବା ଫ୍ୟାମିଲି ହିଷ୍ଟ୍ରି ବି ଯଦି ଥିବ ତାହେଲେ ସେତେବେଳେ ବି। କିନ୍ତୁ ମା ଠୁ ଯେ ଡାଇରେକ୍ଟ ଆସିବ ସେମିତି କିଛି ନାହିଁ। ମା ଭଲ ଥାଇକି ବି ପିଲାର ହେଇପାରେ, କିମ୍ବା ମାର ଥାଇକି ବି ପିଲାର ନ ହେଇପାରେ,
1: କୌଣସି ନିର୍ଦ୍ଦିଷ୍ଟ
0: କାରଣ ନାହିଁ। ନା,
1: ଯେଉଁ ଶୀତ ଦିନରେ ଦେଖାଯାଏ ସାଧାରଣ ଭାବରେ ଏଇ ଶ୍ୱାସ ରୋଗୀମାନେ ବେଶୀ କଷ୍ଟ ପାଇଥାନ୍ତି, ଏହା କାହିଁକି ହେଇଥାଏ?
0: ଶୀତ ଦିନେ ଆମର ଯେଉଁ ବାହାରେ ଯେଉଁ ଆଲର୍ଜେନ୍ସ ଗୁଡାକ ଅଛନ୍ତି ବା ପ୍ରଦୂଷଣ ଯେଉଁ ଗୁଡାକ କି ଆମର ଏୟାରୱେ ବା ଶ୍ୱାସନଳୀ ଭିତରକୁ ଯାଇକି ଶ୍ୱାସନଳୀର ଯେଉଁ ଆମର ମ୍ୟୁକସା ଗୁଡାକ ଅଛି, ମାନେ ତାର ଯେଉଁ ଲେୟର ଗୁଡାକ ଅଛି ଶ୍ୱାସନଳୀ ଭିତରେ, ଯେଉଁ ଆମର ସବୁ ସ୍ତର ସବୁ ଅଛି, ତ ସେଇଥିରେ ଇନଫ୍ଲାମେସନ ବା
1: ଫୁଲିଯାଏ।
0: ତ ସେ ଫୁଲିଯିବା ଫଳରେ କେତେ ଗୁଡ଼ାଏ ସବୁ ସେଠୁ ସିକ୍ରେସନ ହୁଏ, ଯେମିତିକି ମାସ୍ଟ ସେଲ, ଇଣ୍ଟରଲ୍ୟୁକିନ୍ସ, ଏଇସବୁ ଜିନିଷ ଗୁଡ଼ାକ ସିକ୍ରେସନ ହେବା ଫଳରେ ଆମର କନଷ୍ଟ୍ରିକ୍ସନ ମାନେ ଯେତିକି ଆମର ଏୟାରୱେଟା ଥିବ ସେଇଟା କନଷ୍ଟ୍ରିକ୍ସନ ହେଇଯାଏ ବା ସଙ୍କୁଚିତ ହେଇଯାଏ। ସଙ୍କୁଚିତ ହେଲା ଫଳରେ କ'ଣ ହେବ ନା, ବାୟୁ ମାନେ ଯେତିକି ନିଶ୍ୱାସ ପ୍ରଶ୍ୱାସରେ ଯେତିକି ଆମର ଅମ୍ଳଜାନ ଦରକାର କରୁଛି ଲଙ୍ଗସଟା, ତ ସେଇଥିରେ ପ୍ରୋବ୍ଲେମ ହୁଏ,
1: ଅସୁବିଧା
0: ହୁଏ। ହଁ, କାହିଁକି ନା ସେଟା ବ୍ରଙ୍କୋ କନଷ୍ଟ୍ରିକ୍ସନ ହେଇଯାଏ, ଏଗୁଡାକରେ ମାନେ ବ୍ରଙ୍କିଆଲ ୱାଲ୍ର କନଷ୍ଟ୍ରିକ୍ସନ ପାଇଁ ବା ସଙ୍କୁଚିତ ହେବା ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ,
1: ରାସ୍ତାରେ ବାଧା ହେଲେ
0: ଯେମିତି।
1: ଆଚ୍ଛା ମ୍ୟାଡମ୍, ଆପଣ ଏଇଠି କୁହନ୍ତୁ, ଆଜମା ଓ ବ୍ରଙ୍କାଇଟିସ୍ ଏ ଦୁଇଟି ରୋଗ କଣ ସମାନ? ଆପଣ କିଛି ସମୟ ପୂର୍ବରୁ କହିଲେ ଯେ ବୟସ ଅନୁପାତରେ
0: ଆଜମାଟା ଆମର ହଉଛି ଛୋଟବେଳୁ ଯେଉଁ ରୋଗଟା ଆରମ୍ଭ ହୁଏ, ଯେଉଁମାନଙ୍କର କି ଛୋଟବେଳୁ ଆଲର୍ଜିକ୍ ରାଇନାଇଟିସ୍ କିମ୍ବା ବାରମ୍ବାର ଥଣ୍ଡା, ଦଶ, କାଶ ଏଗୁଡ଼ାକ ସବୁ ଛୋଟବେଳୁ ରହୁଥିବ, ତ ସେମାନଙ୍କର ବେଶୀ ଆଜମା ହେବାର ଟେଣ୍ଡେନ୍ସି ବେଶୀ ଥାଏ। କିନ୍ତୁ ଯେଉଁଟା ଟିକେ ବ୍ରଙ୍କାଇଟିସ୍ କହିଲେ ଆମର ହେଉଛି ଯେଉଁଟା COPD ମୁଁ ଆଗରୁ ଆପଣଙ୍କୁ କହିଥିଲି, ସେ COPDର ଗୋଟେ କମ୍ପୋନେଣ୍ଟ ହେଉଛି କ୍ରୋନିକ୍ ବ୍ରଙ୍କାଇଟିସ୍। ତ ଏଲ୍ଡର୍ଲି ମାନଙ୍କୁ ଯେଉଁ ଥଣ୍ଡା, କାଶ, କଫ ହେଇ ଯେଉଁ ଲକ୍ଷଣ ସବୁ ଦେଖାଯାଉଛି ସେଗୁଡ଼ାକୁ ଆମେ ବ୍ରଙ୍କାଇଟିସ୍ ବୋଲି କହିପାରିବା, କିନ୍ତୁ ଆଜମା ଆଉ ବ୍ରଙ୍କାଇଟିସ୍ ଦୁଇଟା ଯାକ ଅଲଗା ଅଲଗା।
1: ଏ ଯେଉଁ ଆଜମା ବା ଶ୍ୱାସ ରୋଗୀ, ତା ଜୀବନ ପ୍ରତି କୌଣସି ବିପଦ ଥାଏ କି?
0: ହଁ, ନିହାତି ଜୀବନ ପ୍ରତି ତ ବିପଦ ରହିବ, ଯେତେବେଳେ କି ଆଜମା କିମ୍ବା ଶ୍ୱାସଟା ବହୁତ ବେଶୀ ମାତ୍ରାରେ ବଢ଼ିଯିବ, ସାଧାରଣ ଔଷଧ ଖାଇକି ବି ଯଦି କମୁନଥିବ ତାହେଲେ ସେତେବେଳେ ରୋଗୀକୁ ଆମର ଅମ୍ଳଜାନ କିମ୍ବା ଅକ୍ସିଜେନ ଯେଉଁଟା ଆମର ହସ୍ପିଟାଲରେ ତାକୁ ଦେବାକୁ ପଡୁଛି, ତା ସହିତ ଅନ୍ୟାନ୍ୟ ଇଞ୍ଜେକ୍ସନ ସବୁ ଦେଇକି ତାଙ୍କୁ ଷ୍ଟିରଏଡ୍ ଇଞ୍ଜେକ୍ସନ ସବୁ ଦେବାକୁ ପଡୁଛି, ତା ସହିତ କେତେ ଗୁଡ଼ିଏ ବ୍ରଙ୍କୋ ଡାଇଲେଟର୍ ସବୁ ଇଞ୍ଜେକ୍ସନ ଦେଇକି ତାକୁ ଷ୍ଟେବୁଲ କରିବାକୁ ପଡୁଛି। ଯଦି ସେଇଥିରେ ବି ନ ହେଇପାରିଲା ଲାଷ୍ଟରେ ରେସ୍ପିରେଟୋରୀ ଡିଷ୍ଟ୍ରେସ୍, ରେସ୍ପିରେଟୋରୀ ଆରେଷ୍ଟ ହେଇକି ପେସେଣ୍ଟ ମାନଙ୍କର ସବୁ ଡେଥ୍ ହେଉଛି ଆଉ।
1: ତେଣୁ ଏଭଳିଆ ସିରିୟସ୍ ଅବସ୍ଥା ପହଞ୍ଚିଲେ ତାଙ୍କୁ ତୁରନ୍ତ
0: ହସ୍ପିଟାଲ ଆଣିବା ଦରକାର। ହଁ,
1: ଏବଂ ଚିକିତ୍ସା ମଧ୍ୟ
0: ଯଥାଶୀଘ୍ର ହେବା ଦରକାର।
1: ସେଇ କ୍ଷେତ୍ରରେ କେବଳ ଜୀବନ ପ୍ରତି ବିପଦ ଅଛି ଯଦି ଠିକ୍ ସମୟରେ ରୋଗୀଟି ଚିକିତ୍ସା ନ ହେଇପାରିଲା। ଖାଦ୍ୟ ସହିତ ରୋଗର କଣ ସମ୍ପର୍କ ଅଛି ନା ଯେକୌଣସି ଖାଦ୍ୟ ଆଜମା ରୋଗୀ ଖାଇପାରିବ?
0: ଆଜମା ରୋଗୀ ତ ସବୁ ପ୍ରକାର ଖାଦ୍ୟ ଖାଇପାରନ୍ତିନି, ସେ ଆଜମା ରୋଗୀ ହିଁ ଠିକ୍ ସେ କହିପାରିବ କେଉଁ ଜିନିଷ ପ୍ରତି ତାର ଆଲର୍ଜିକ୍ ଅଛି। ସେମାନେ ଖାଉ ଖାଉ ସେମାନେ କହିବେ ଯେ ଏଇ ଜିନିଷଟା ଖାଇଲା ପରେ ମୋର ହଠାତ୍ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଛି, କିମ୍ବା ହଠାତ୍ କିନା କାଶ ହେଉଛି, କିମ୍ବା ଦେହରେ ଫଳି ଫଳି ଯାଉଛି। ଯଦି ଏଇସବୁ ଲକ୍ଷଣ ତାଙ୍କୁ ଦେଖାଯାଉଛି ତାହେଲେ ସେଇଭଳି ଖାଦ୍ୟ ସେମାନେ ଆଭଏଡ୍ କରିବା ଦରକାର।
1: କୌଣସି ଆଲର୍ଜି
0: ଜିନିଷ, କିଏ କିଏ କୁହନ୍ତି ନା ମୋର ବାଇଗଣ ଖାଇଲା ମାନେ ବେଶୀ କାଶ ହେଉଛି, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି, ଦେହ ହାତ କୁଣ୍ଡେଇ ହେଉଛି, ତ ତାକୁ ବାଇଗଣକୁ ପୁରା ବନ୍ଦ କରିଦେବା କଥା।
1: ନିଜେ ହିଁ
0: ଅବଜର୍ଭ କରିକି ସେଇ ଜିନିଷ ଗୁଡାକୁ ଆଭଏଡ୍ କରେ। କେତେ ଜଣ ଅଛନ୍ତି ମାଛ ଖାଇଲେ ବି କେତେ ଜଣଙ୍କର ହୁଏ ଯେ ନା ବେଶୀ ହେସରଟା ବଢୁଛି, କିମ୍ବା ବେଶୀ ଥଣ୍ଡା କାଶ ହେଉଛି, କିମ୍ବା ଦେହରେ କଣ କଣ ସବୁ ଆଲର୍ଜିକ୍ ଭଳିଆ ବାହାରି ଯାଉଛି, ଏସବୁ ଦେଖିକି ସେମାନେ ନିଜେ ନିଜେ ହିଁ ଜାଣିପାରିଥାନ୍ତି ଯେ କେଉଁ ଜିନିଷଟା କାହାକୁ ସୁଟ୍ କରୁନି କି କେଉଁ ଜିନିଷଟା ଆଲର୍ଜିକ୍ ପାଇଁ ଏଇଟା ହେଉଛି ବୋଲି। ଆମର ମେନଲି ଆଜମାର କାରଣ ହେଉଛି ଆଲର୍ଜିକ୍।
1: ତ ଆପଣ ଯେଉଁ କହିଲେ ଶ୍ୱାସ ସହିତ ଶୀତ ବା ଥଣ୍ଡାର ସମ୍ପର୍କ ରହୁଛି, ତେଣୁ ଥଣ୍ଡା ଜାତୀୟ ଖାଦ୍ୟ ଖାଇପାରିବେ?
0: ନା, ଥଣ୍ଡା ଜାତୀୟ ଖାଦ୍ୟ ଖାଇଲା ମାନେ ତ ବେଶୀ ହେବ,
1: ତେଣୁ ଫ୍ରିଜ୍ ଜିନିଷ ବା ଫଳ ଫଳ
0: ଏଗୁଡ଼ାକ ସବୁ ଆଭଏଡ୍
1: କରିବା ଦରକାର। ତାହେଲେ ଜଣେ ସୁସ୍ଥ ରହିପାରିବ ବା ତାର ନିୟନ୍ତ୍ରଣରେ ରଖିପାରିବ,
0: ନିୟନ୍ତ୍ରଣରେ ରହିପାରିବ। ହଁ,
1: ଯଦି ଆଜମା ସହିତ ଅନ୍ୟ କୌଣସି ରୋଗ ଯେମିତିକି ମଧୁମେହ, ଉଚ୍ଚ ରକ୍ତଚାପ ଯଦି ଥାଏ ଆଜମା ସହିତ ଜଣେ ଲୋକର, ସେ କ୍ଷେତ୍ରରେ ବିପଦର ଆଶଙ୍କା ରହିଛି କି?
0: ସେଇ କ୍ଷେତ୍ରରେ ତ ଆହୁରି ବେଶୀ ବିପଦ ରହିଛି, ଯେତେବେଳେ କି ଆପଣଙ୍କର

0: ଡାଇବେଟିସ୍ ରହୁଛି କିମ୍ବା ବ୍ଲଡ୍ ପ୍ରେସର ମାନେ ମଧୁମେହ ରୋଗ ରହୁଛି କିମ୍ବା ଉଚ୍ଚ ରକ୍ତଚାପ ରହୁଛି, ତା ସହିତ ଯଦି ବ୍ରଙ୍କିଆଲ ଆଜମା କିମ୍ବା COPD ରହିବ ତାହେଲେ ବହୁତ ପ୍ରକାର ଅସୁବିଧା ଦେଖାଯିବ। କାହିଁକି ନା ଏଇଟା ହଉଛି ସବୁ ଗୁଡାକ ମାନେ ଡାଇବେଟିସ୍ କିମ୍ବା ମଧୁମେହ ରୋଗ ଲହିରେ ମାନେ ପୁରା ଦେହର ସବୁ ସିଷ୍ଟମକୁ ସେ ଏଫେକ୍ଟ କରେ। ଖାଲି ଯେ ଶ୍ୱାସକୁ ଏଫେକ୍ଟ କରିବ ତା ନୁହଁ,
1: ଯେକୌଣସି
0: ରୋଗ ଉପରେ ତାର ପ୍ରଭାବ ରହିଛି। ତେଣୁ ଏକା ସହିତ ଯଦି ତିନିଟା ରୋଗ ମିଶିଯିବ ତ ସେଇଟା ବହୁତ ସାଂଘାତିକ ମଣିଷ ପାଇଁ।
1: ତେଣୁ ମ୍ୟାଡାମ, କୋଉ ରୋଗଟାକୁ ଆଗ ନିୟନ୍ତ୍ରଣ ରଖିବା ପାଇଁ ଦରକାର? ସୁଗାର ଲେବୁଲ, ଯେମିତି ମଧୁମେହ ହେଲେ ସୁଗାର ଲେବୁଲକୁ ନା ଆଗ ଯୋଉ ଆଜମାକୁ, କୋଉ ଜିନିଷଟାକୁ ଆଗ ନିୟନ୍ତ୍ରଣ ରଖିଲେ ଜଣେ ଶ୍ୱାସ ରୋଗୀ ଟିକେ ଆରାମ ପାଇପାରିବ?
0: ଏଇଟା ତ ମାନେ ସେମିତି ଠିକସେ କହି ହବନି, କିନ୍ତୁ ତଥାପି ଯେଉଁଟା ଆମର ସିଭିୟର ଥିବ, ଧରି ଆମେ ଦେଖିବା ଯେ ମଧୁମେହଟା ବହୁତ ବେଶୀ ଅଛି ମାନେ ଇନ୍ କମ୍ପାରିଜନ ଟୁ ଆଜମା ଶ୍ୱାସ ଅପେକ୍ଷା, ତାହେଲେ ତାକୁ ଆଗ କଣ୍ଟ୍ରୋଲ କରିବା।
1: ଯଦି ଆଜମା
0: ଆଜମାଟା ବେଶୀ ଅଛି ତାହେଲେ ତାକୁ ଆଗ କଣ୍ଟ୍ରୋଲ କରିବା। ଏଇଟା ସେମିତି ପରସ୍ପର ପରିପୂରକ ନୁହନ୍ତି ଯେ ଏଇଟା ହେଲା ମାନେ ଏଇଟା ବେଶୀ ହେଲେ ସେଇଟା ବଢିବ, ସେମିତି ନୁହଁ। ଯେଉଁଟାର ସିଭିୟରିଟି ଯେତେ ଥିବ ସେଇ ଅନୁସାରେ ଆମେ ତାକୁ ଟ୍ରିଟମେଣ୍ଟ କରିବା ଦରକାର।
1: ପ୍ରଥମେ ଆପଣ ସେଇ ରୋଗଟାକୁ
0: ଚିକିତ୍ସା କରିବା। ସାଇମଲଟେନିୟସଲି ଆରଟା ବି ଚାଲିଥିବ, ଗୋଟେକୁ ତ ପୁରା ବନ୍ଦ କରିହବନି ନା। ତେଣୁ ଆର ସହିତ ଦୁଇଟା ଯାକ ଟ୍ରିଟମେଣ୍ଟ, କିନ୍ତୁ ଆଗଟାକୁ ଆମେ ଅଗ୍ରାଧିକାର ଦେଉ ଯେଉଁଥିପାଇଁ ବେଶୀ ପ୍ରୋବ୍ଲେମ ହଉଥିବ ତାଙ୍କର। ଆଉ
1: ଏ ରୋଗ ନ ହବା ପାଇଁ କଣ କିଛି ସତର୍କତାମୂଳକ ପଦକ୍ଷେପ ନେଇପାରିବ?
0: ନ ହବା ପାଇଁ ତ ସେମିତି ସତର୍କ ମାନେ
1: କୌଣସି ଟୀକା ରହିଛି କି, ଯେମିତି ଭ୍ୟାକ୍ସିନେସନ ଅଲଗା ସବୁ ଡିଜିଜର ରହିଛି ସେମିତି କୌଣସି?
0: ନା ନା, ସେମିତି କିଛି ନିର୍ଦ୍ଦିଷ୍ଟ ଟୀକା ନାହିଁ। ଯେଉଁଟା ଥରେ ହେଇଯାଇଛି ସେ ତ ହବ, କାହିଁକି ନା ଏଇଟା ଗୋଟେ କ୍ରୋନିକ ବାରମ୍ବାର ବାରମ୍ବାର ହବା ଭଳିଆ ଜିନିଷ। କିନ୍ତୁ ଆମେ ଯଦି ସତର୍କ ରହିବା ତାହେଲେ ଏ ରୋଗଟା ବାହାରିବନି, ମାନେ ଯେତେ ସିଭିୟର ହବା କଥା ସେତିକି ବେଶୀ ଭାବରେ ବାହାରିବନି। ତେଣୁ ଆମେ ସେତେବେଳେ କଣ, ଆମେ ଥଣ୍ଡା ଜିନିଷଠୁ ଏଭଏଡ୍ ରହିବା, ତାପରେ ଯେଉଁ ଜିନିଷ ଗୁଡାକ ଆମ ଦେହକୁ ସୁଟ୍ କରୁନି, ଖାଦ୍ୟ କି ଯେକୌଣସି ଡଷ୍ଟ ଏଲର୍ଜି ବି ଗୋଟେ ଜିନିଷ ଅଛି। ବାହାରେ ଯେଉଁମାନେ ବେଶୀ ବୁଲାବୁଲି କରିଦେବେ, ମୋଟରସାଇକେଲରେ ଯାଉଥିବେ କିମ୍ବା ବସ୍ରେ ଗଲାବେଳେ ଝରକା ପାଖରେ ବସିକି ବେଶୀ ସମୟ ଯଦି ରହିଯିବେ ତାହେଲେ ତାଙ୍କର ଶ୍ୱାସ ଆରମ୍ଭ ହେଇଯାଇପାରେ। ତେଣୁ ସେଇସବୁ ଜିନିଷକୁ ଏଭଏଡ୍ କରିବା ଦରକାର। ତାପରେ ଯେଉଁ ଥଣ୍ଡା ଦିନେ ବେଶୀ ବାହାରେ ବୁଲିବା, ଖାଲି ଦେହରେ ବୁଲିବା, ଏଇସବୁ ଜିନିଷକୁ ଏଭଏଡ୍ କରିବା ସହିତ ବର୍ଷା ଦିନେ ବି ସେମିତିଆ ବର୍ଷାରେ ନ ଭିଜିବା, ମାନେ ଯେକୌଣସି ଆକାରରେ ଆମକୁ ଆମର ଯେଉଁ ଏଲର୍ଜି ଯେଉଁ ଜିନିଷଟା ସେଇ ଜିନିଷଟାକୁ ଏଭଏଡ୍ କରିବାକୁ ପଡିବ।
1: ଥଣ୍ଡାକୁ ମଧ୍ୟ
0: ଟିକେ ଜଗିବାକୁ ପଡିବ। ହଁ,
1: ସାଧାରଣ ଭାବରେ କୁହାଯାଏ ଯେ ଧୂଳି ଆଉ ଧୂଆଁ କୁଆଡେ ଶ୍ୱାସ ରୋଗୀର ଶତ୍ରୁ, ଏଇଟା କଣ ସତ କି ମ୍ୟାଡମ୍?
0: ଏଇଟା ପୁରା ସତ, କାହିଁକି ନା ଧୂଳିରୁ ହିଁ ଆରମ୍ଭ ହୁଏ କହିବାକୁ ଗଲେ ଆମର ଯେଉଁ ଆଜମା ବା ଶ୍ୱାସ ରୋଗୀମାନଙ୍କର ଲକ୍ଷଣ ସବୁ। ସବୁବେଳେ ଏଭଏଡ୍ କରିବା ଦରକାର ଧୂଳି ଆଉ ଧୂଆଁକୁ। ଧୂଆଁକୁ ଆମର ଯେଉଁଟା କି ହଉଛି, ଧୂଆଁଟା ମେନଲି COPD ର ପ୍ରିଡିସ୍ପୋଜିଂ ଫ୍ୟାକ୍ଟର, କିମ୍ବା ହଉଛି ଧୂଆଁ ବେଶୀ ହେଲା ମାନେ ଯେମିତିକି ସ୍ମୋକର ମାନେ ସବୁବେଳେ ତାଙ୍କର ଗୋଟେ ଯେଉଁ ଧୂଆଁ ଯେଉଁ ସେବନ କରୁଛନ୍ତି ବା ଧୂମପାନ କରୁଛନ୍ତି ଯେଉଁଟା, ସେଇଟା ହଉଛି ହେଲା ମାନେ ନିହାତି ବ୍ରଙ୍କାଇଟିସ୍ କିମ୍ବା COPD କେବେ ନା କେବେ ଫ୍ୟୁଚରରେ ହବ।
1: ନାଇଁ, ଯୋଉ ଧୂଳି ଆଉ ଧୂଆଁ,
0: ହଁ,
1: ଏଇଟା ଯୋଉ ଆପଣ ମନା କରୁଛନ୍ତି ଶ୍ୱାସ ରୋଗୀକୁ, ଏଇଟା କଣ ସେ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ସୃଷ୍ଟି କରିଥାଏ?
0: ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ସୃଷ୍ଟି କରିଥାଏ।
1: ତାହେଲେ ଜଣେ ସୁସ୍ଥ ଲୋକ ପାଇଁ କୌଣସି ସତର୍କତା ମୂଳକ ପଦକ୍ଷେପ ନାହିଁ? ଜଣକୁ ରୋଗ ହେଲେ ଯାଇକି ସେ ଯାହା ସତର୍କ ବା ପ୍ରିକସନ ନେବା କଥା ନବ, କିନ୍ତୁ ଜଣେ ହେଇନଥିବା ଲୋକକୁ କୌଣସି ସତର୍କତା ମୂଳକ ପଦକ୍ଷେପ ନେଲେ ଯେ ହବ ନାହିଁ ସେମିତି କିଛି ନାହିଁ?
0: ନା ନା, ସେମିତି କିଛି ନାହିଁ, ତଥାପି ଆମେ ସତର୍କ ରହିବା ଦରକାର।
1: ନାଇଁ, ମନେ କରନ୍ତୁ ଜଣଙ୍କୁ ବାଇ ଚାନ୍ସ ଥଣ୍ଡା ହେବାର ସମ୍ଭାବନା ଅଛି, ଧୀରେ ଧୀରେ ଥଣ୍ଡାଟା ବି ବଢିକି ଆପଣ ବ୍ରଙ୍କାଇଟିସ୍ ବା ଇଏ ସବୁ ହେଇପାରେ ବୋଲି,
0: ତେଣୁ ସେଇ ସମୟରେ ଜଗିଦେବା କଥା, ବେଶୀ ଧୂଳିରେ ବାହାରିବାନି କିମ୍ବା ଧୂଆଁ ଏକ୍ସପୋଜର ଯେମିତି ନ ଆସିବ।
1: ତାହେଲେ ଯଦି ଜଣେ ଶ୍ୱାସ ରୋଗୀ ବା ଶ୍ୱାସ ରୋଗ ତାକୁ ହେଇଯାଇଥିବ, ଏ ରୋଗୀ କଣ କଣ ସାବଧାନତା ଅବଲମ୍ବନ କରିବା ଦରକାର?
0: ଶ୍ୱାସ ରୋଗୀ ମାନେ ଦେହକୁ ସବୁବେଳେ ଯତ୍ନ କରିବା ଦରକାର, କାଳୁ ଉଠିବାଠୁ ରାତି ଶୋଇଲା ପର୍ଯ୍ୟନ୍ତ ସେ ନିଜ ଦେହର ଯତ୍ନ ନେବା ଦରକାର, ଯାହାଫଳରେ କି ଦେହର ବାହାର ଯେଉଁଗୁଡାକ ବାହାର ବର୍ଜ୍ୟବସ୍ତୁ ଗୁଡାକ ତା ଦେହ ଭିତରକୁ ଯେମିତି ପ୍ରବେଶ ନ କରିପାରିବ, ମାନେ ଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଯେକୌଣସି ଏଲର୍ଜେନ୍ କିମ୍ବା ଯେକୌଣସି ପଲ୍ୟୁଟେଣ୍ଟସ ଏଗୁଡ଼ାକ ଯେମିତି ତା ଦେହ ଭିତରକୁ ପ୍ରବେଶ ନ କରିପାରେ। ତେଣୁ ସେଇଥିପାଇଁ ତାକୁ ଖାଇବା ପିଇବାଠୁ ଆରମ୍ଭ କରି ତାର ଗାଧୁଆ ପାଧୁଆ ସବୁଥିରେ ସେ ସଂଯମତା ବା ସବୁଥିରେ ସେ ଗୋଟେ ରୁଟିନଲି ଇଏ କରିବା ଦରକାର, ମାନେ
1: ଶୃଙ୍ଖଳା
0: ରହିବା ଦରକାର, ଯାହାଫଳରେ କି ଯେଉଁମାନେ ସବୁ ଶ୍ୱାସ ରୋଗୀ ସେମାନେ ବେଶୀ ଥଣ୍ଡା ପାଣିରେ ବି ଗାଧେଇବେନି। ବେଶୀ ଥଣ୍ଡା ପାଣିରେ ଗାଧେଇଲା ମାନେ ତାଙ୍କର ପୁଣି ବେଶୀ ବାହାରି ପଡ଼ିବ ଶ୍ୱାସଟା, ତେଣୁ ସେମାନେ ସବୁବେଳେ ନଖ ଉଷୁମ ପାଣିରେ ଗାଧେଇବେ, ଆଉ ପୁରା ଥଣ୍ଡାରେ ସାଙ୍ଗେ ସାଙ୍ଗେ ବାହାରକୁ ପଳେଇବେନି। ଟିକିଏ ଏବେ ତ ଶୀତ ଦିନ ପଡ଼ିଛି, ତେଣୁ ଟିକିଏ ଖରା ବାହାରିଲା ପଡ଼ିଲା ପରେ ସେମାନେ ବାହାରକୁ ବାହାରିବେ, କିମ୍ବା ଯାହା ବି ଯଦି ମର୍ଣ୍ଣିଂ ୱାକ୍ ବି କରୁଛନ୍ତି ଟିକେ ଖରା ବାହାରିଲା ପରେ ସେମାନେ ଗଲେ ବେଶୀ ଭଲ ତାଙ୍କ ପାଇଁ।
1: ଯେଉଁମାନେ ବୟସ୍କ ଲୋକ ଶ୍ୱାସ ରୋଗ।
2: ଆକାଶବାଣୀ ସେ ସମାଚାର ସନ୍ଧ୍ୟା କେ ସାଥ ମେ ପ୍ରିୟଙ୍କା ଅରୋଡା।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00। ଶ୍ରୋତାବୃନ୍ଦ, ଆରମ୍ଭ କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ଦାସକାଠିଆ ଗୀତ ପରିବେଷଣ।

ଭାଇ ଆରେ ଆଦ୍ୟାଶକ୍ତି ଯାଇକି ବୈଷ୍ଣବୀ ପରମ ବୈଷ୍ଣବୀ ଗୋଟେ ବଡ ଡାକିଲେ ଜଗତନାଥ ହେଲେ ଜଗନ୍ନାଥ ତାଙ୍କୁ ଗୋଟେ ବଡ ଡାକି ଲକ୍ଷ ଅଟର ବାଟ ହେବା ବ୍ୟାସ ଯେ ଲେଖିଲେ ଚେତନା ଯାହାକୁ କହିଲା ଦତ୍ତା ପିୟୁଷ ନିନ୍ଦୃତ ଲବଣୀ ପାଉ ଶର୍କରା ଫାଣି ତାରି ସାଧୁ ଦ୍ରବ୍ୟାଣୀ ରନୁ ସମଧୁନା କିନ୍ତୁ ଦ୍ରବ୍ୟ ଥୟ ଯାବତ ପ୍ରାଣ ହାଇମତ ନୌ ହନ୍ତ ତିଷ୍ଠନ୍ତି ତାବତ ଜୁହେ ନିତ୍ୟମ ଜପ ଜପ ହରେ ରାମକୃଷ୍ଣ ତି ମନ୍ତ୍ର ଚେତନା କହିଲା ଗୋ ଜୁହେ ତୁ ଯେତେବେଳେ ଯାହା ମାଗିଛୁ ମୁଁ ତତେ ଖାଇବାକୁ ଦେଇଛି କାହିଁକି ନା ଅନ୍ତିମ ସମୟରେ ଶରୀରକୁ ମୁକ୍ତି କରିବା ପାଇଁ ଟିକେ ରେ ପ୍ରଭୁଙ୍କର ନାମକୁ ଜପନ କରିବା ପାଇଁ ଏଇଠେ ଜୁହା କହିଲା ଚେତନା ପ୍ରଭୁଙ୍କର ତ ହଜାରଟା ନା ମୁଁ କୋଉ ନାଁକୁ ଜପିଲେ ତୁ ମୁକ୍ତି ପାଇବୁ ଏଇଠେ ଚେତନା ଜୁହାକୁ କହିଲା।

0: ଚେତନା କହିଲା ଗୁହେ ତୁ ହଜାର ନାମ ଭିତରୁ ଗୋଟିଏ ନାଁ ଅଛି ମୁକ୍ତି କରିବ ସେ ହଉଛି ରାମ
1: ରାମ ନାମ
0: ଜୁହା କହିଲା ରେ ଚେତନା କିଏ କୋଠି ଡାକିକି ମୁକ୍ତି ପାଇଛି ମତେ କହିଲୁ ଏଇଠି ଚେତନା କହିଲା ଜପି।

0: ରାମାୟଣର ପବିତ୍ର ନାମ ଯୋଉ ଗୋଦାବରୀ
1: ତାରି
0: ନିକଟରେ ଜଙ୍ଗଲ ଭିତରେ ଗୋଟେ ସବର ରାଜ୍ୟ
1: ହେଲା
0: ରାଜା କିଏ ସେ
1: କିଏ
0: ରାଜା ହେଲେ ପରଶୁରାମ ଭାରି ବଳିଆର ରାଜା
1: କେମିତି
0: ମହାବଳିଆର ସେନା ଅଛନ୍ତି ରେ
1: ଚୌଦ ସାଗର
0: ଶସ୍ତ୍ର ଘର ମଧ୍ୟ
1: ରୂପମଣି
0: ପାଇକ ମାହୁନ୍ତ
1: ପାରିବ ଗଣି
0: ରାଜାର ଆନନ୍ଦ
1: କହିଲେ ନ ସରେ
0: ଏକ ଦିନ ପୂଜା କରେ
1: ମନ୍ତ୍ରୀ ଗୋଆ ଘରେ
0: ଆହେ ମନ୍ତ୍ରୀ ବର
1: ବିଚାର କର
0: ପୃଥିବୀରେ
1: ନାହିଁ
0: ପୃଥିବୀର ରାଜାଙ୍କୁ
1: ଦିଲ୍ଲୀ ବାହୁ ବଳେ
0: ତାଙ୍କର ପଡ଼ିଲା ମୋହର ପାଦ
1: ରାମ ଦେ ହରି ରାମ ଦେ ନବଗୁବାଦଳ ଶ୍ୟାମ
0: ଭାଇ ରାଜା ହଉଛନ୍ତି ପରଶୁରାମ ରାଣୀ ହେଲେ ରତ୍ନାବତୀ ସବୁ ସୁଖ ଥିଲେ ମଧ୍ୟ ଗୋଟିଏ ଦୁଃଖ ଥିଲା ତାଙ୍କର
1: କଣ ଥିଲା
0: ଗୋଟିଏ ସୁଖରୁ ରାଜା ରାଣୀ ବଞ୍ଚିତା ହେଇଥିଲେ ଧନ ସମ୍ପତ୍ତି ଥିଲା କିନ୍ତୁ କୋଳରେ ପୁଅ ଝିଅ ନଥିଲେ ଆରେ ଭଗବାନ କର୍ମ ଫଳ ଦିଅନ୍ତି ଏ ମଣିଷ ପୃଥିବୀ କି ଆସିଛି ମରିଗଲା ବେଳେ କଣ ନେଇକି ଯାଏ
1: ଖାଲି
0: ଆସିଲା ବେଳେ ଜନ୍ମ ହେଲା ବେଳେ
1: ସେଇ ବି ଖାଲି
0: ନାଇଁ ରେ ବାପା ଗଲା ବେଳେ ସିନା ଖାଲି
1: ଆଚ୍ଛା
0: ଜନ୍ମ ହେଲା ବେଳେ ସେ ଧରିକି ଆସେ ଇଏ ଜୀବ ମୁଠା କରିକି ମା ଗର୍ଭ ଜନ୍ମ ହଉଛି ପୂର୍ବ ଜନ୍ମର କର୍ମ ଫଳ ଭଗବାନଙ୍କ ହାତରେ ରହେ ଇଏ ଜୀବ ଯେତେବେଳେ ମାତୃଗର୍ଭକୁ ଯାଏ ଭଗବାନ ମାତୃଗର୍ଭରେ କଣ କହନ୍ତି ତୁ ମୁଠା କରିକି ଧ ତୋ ପୂର୍ବ ଜନ୍ମର କର୍ମ ଫଳ ଇଏ ମୁଠା କଲା କହିଲା ଜନ୍ମ
1: ଜନ୍ମ
0: ଜନ୍ମ
1: କେତେ ଭିତରିଆ କଥା
0: ପୃଥିବୀ କି ଯିବୁ ଯେ ଟିକେ ନଇକି ଚଳିବୁ କାହିଁକି ନା ମୋର ଗୋଟେ କାଳ ଚକ୍ର ଘୁରୁଛି ମୁଣ୍ଡ ଟେକିଲେ କଟିଯିବ
1: ଠିକ
0: ଆରେ କର୍ମ ଫଳ ଭଗବାନ ଦିଅନ୍ତି ତ୍ରେତା ଯୁଗରେ ସୀତାକୁ ରାବଣ ଚୋରି କରିକି ନଉଥିଲା ଦେଖିଲା ଜଟାୟୁ ପକ୍ଷୀ ପଥର ଅଧ କଲା ଚନ୍ଦ୍ରହାସ ଖଡ଼ଗରେ ହାଣିଦେଲା ରାବଣ ଜଟାୟୁ ମରିଗଲା
1: ପର ଝିଅଟା ପାଇଁ ଜୀବନ ଦେଇ ପକେଇଲା
0: ପର ବହୁଲାକୁ ଜୀବନ ଦେଲା ସେ ପାଇଲା ନିର୍ବାଣ ମୁକ୍ତି
1: ଠିକ
0: ଘର ବହୁଟାକୁ ଉଲଗ୍ନ କରୁଛି ଦୁଃଶାସନ ପାଞ୍ଚାଳି ଅଶୁଳନରେ ଚାହିଁଛି ପିତା ମହାଭୀଷ୍ମକୁ କିଛି କହିଲେ ନାହିଁ ପର ଲାଗି ସେ ପାଇଲା ନିର୍ବାଣ ଇଏ ଘର ବୋହୁ ପାଇଁ କିଛି କରାନି ଇଏ ପାଇଲା ବାଣ
1: ବାଣ
0: ସରସଜିଆ
1: ଫୋଡି ହେଇକି ଶୋଇଲେ
0: ଆରେ କର୍ମ ଫଳ ଭଗବାନ ଦିଅନ୍ତି ଉଗ୍ରସେନକୁ ଜଗେଇଲା କଂସ ଭଲ କଲା କି ମନ୍ଦ କଲା ରେ
1: ବାଲୁଙ୍ଗା ପିଲାଟା ବାପାକୁ ଜଗେଇଲା ଯେତେବେଳେ ଭୁଲ କଲା
0: ନାଇଁ ରେ ଠିକ କରିଛି
1: କଣ
0: ଯୋଉ ଦିନ ପର୍ଯ୍ୟନ୍ତ ଜାଣିଥିଲା ଇଏ ହଉଛି ମୋ ବାପା ସେଦିନ ଯାଇ ପୂଜା କରୁଥିଲା ଯୋଉଦିନ ହେଲା ମୁଁ ଧୂମିଳାସୁର ର ପୁଅ କହିଲା ଇଏ ରଜା ହବା ପାଇଁ ଅଯୋଗ୍ୟ
1: ଠିକ ଠିକ
0: ନିଜସ୍ତି ତାକୁ ଜଗେଇ ପାରିଲାନି ଅସୁର ଚୋରି କଲା ମୋ ମା ଠୁ ମୁଁ ଜନ୍ମ ହେଲି ଇଏ ପ୍ରଜାମାନଙ୍କ ସ୍ତ୍ରୀ କଣ ଜଗିବ ଇଏ ଜଗା ଶିଖୁ
1: ଠିକ
0: ଜଗେଇଲା ଉଗ୍ରସେନ ଜଗିଲା ଅଷ୍ଟମ ଗର୍ଭ ସନ୍ତାନକୁ ଯେତେବେଳେ ନେଇକି ଯାଉଛି ବସୁଦେବ କହିଲା ବାପା ଛାଡି ଦିଅ କହିଲା ନା ତୁ ମୋ ଜୁଆଇଁ ହେଲେ ମଧ୍ୟ ଛାଡିବିନି କାହିଁକି ନା ମୁଁ ଡ୍ୟୁଟି କରିବି
1: ଠିକ
0: ଡ୍ୟୁଟି କଲା
1: ଦେଖିଲା କଣ
0: ଛାଡିଲାନି
1: ନା
0: କଣ ଦେଖିଲା
1: କଣ
0: ଅଭିରାମ ପରମହଂସ ଗୋଟେ ପଦ ଲେଖିଲେ
1: ଆଚ୍ଛା
0: ଗୋପିଙ୍କି

0: ତାହେଲେ
1: ଗୋଟିଏ କଥା ଶୁଣି, ଯଦି ଝିଅଟି ନ ପାଇଁ ତମେ କହୁଛ, ତମ ଝିଅ ଜନ୍ମ ହବ, ଯୋଉଦିନ ବାହା ହବା ସମୟ ହବ, ବାହାର ହବ, ସେଇଦିନ ମୋର ଏଇ ମନ୍ଦିରରେ 108 ମେଷ ବଳି ଦବ।
0: ମୋ ଝିଅ ବାହାଘର ଦିନ 108 ମେଷ ବଳି ଦେବି ମା।
1: ରାଜାରାଣୀ ସତ୍ୟ କରିଦେଲେ, ଘରକୁ ପଳେଇ ଆସିଛନ୍ତି। ଏହିପରି କିଛି ଦିନ
0: କ୍ରମେ ବିତି ଗଲା,
1: ଏହିପରି କିଛି ଦିନ।

0: ଉଦ୍ଦେଶ୍ୟ
1: ମୁନି ମୁକୁଟ ନାରଦ ଆସିକି ବସି ପଡିଲେ।
0: ଆଚ୍ଛା
1: ନାରଦଙ୍କୁ ଦେଖି ରାଜାରାଣୀ କଲେ ନମସ୍କାର କରଟିକି କଲ୍ୟାଣ କରିଲେ।
0: ବ୍ରହ୍ମାଙ୍କ କୁମାର
1: ନାରଦ ପଚାରିଲେ ତୋର ଝିଅଟିର ନାଁ ଦିଆ ହବ ତ?
0: ଠିକ
1: ଝିଅଟି କେମିତି ପାଇଲୁ ନା? ବହୁ ପରିଶ୍ରମ କରିକି ପାଇଛି।
0: ଆଚ୍ଛା
1: ଏଇଠି ନାରଦ କହିଲେ ପରିଶ୍ରମ କରିଥାଉ ତୋ ଝିଅ ନାଁ ଦେଲି ମୁଁ ଶ୍ରମଣା।
0: ଶ୍ରମଣା
1: ଇଏ ପୃଥିବୀରେ ଦିନେ ପରିଚିତ ହବ
0: ଜଣାଶୁଣା ହବ
1: ଇଏ ଜଣାଶୁଣା ହବ ଇଏ ହଉଛି ଭାଗ୍ୟବତୀ ଝିଅଟି।
0: ଠିକ
1: ନାଁଟି ଦେଖି ପଳେଇଗଲେ ଝିଅ ନାଁ ହେଲା ଶ୍ରମଣା।
0: ଶ୍ରମଣା
1: ଆସ୍ତେ ଆସ୍ତେ ଝିଅ ବଢିଲା।
0: ଆଚ୍ଛା
1: ପାଠ ସାଠ ପଢିଲା
0: ଠିକ
1: ଯୁବତୀ ଅବସ୍ଥାରେ ହେଲା।
0: ଆହା
1: ପରେ ଅଷ୍ଟ ବର୍ଷ ଭବେତ କନ୍ୟା
0: ହଇ
1: ନବେ ବର୍ଷ ଚରୋହିଣୀ ଦଶ ବର୍ଷ ଭବେତ କନ୍ୟା
0: ହଇ
1: ଅର୍ଥ ରଜସ୍ଫଳା
0: ବାହା ବୟସ ହେଲା
1: ବାହା ବୟସ ହେଲା ଯୁବତୀ ହେଇଗଲା।
0: ହଁ
1: କେମିତି ଯୁବତୀ ହେଲା
0: କେମିତି
1: ଯୌବନ ରାଜ

0: ଦେଖୁଥିଲେ ଝିଅ ଯୁବତୀ ହେଲା।
1: ଆଚ୍ଛା
0: ଝିଅ ରୂପକୁ ଦେଖିଦେ ରାଣୀଙ୍କର ମନ ଦୁଃଖ ହେଇଯାଇଛି।
1: ଠିକ
0: ଝିଅ ଯୁବତୀ ହେଲା, ମୋ ସ୍ୱାମୀ କହିଲେଣି ବାହା କରିବା ପାଇଁ।
1: ଆଚ୍ଛା
0: ମନ ଦୁଃଖରେ ବସିଛନ୍ତି, ରାଜା କାର୍ଯ୍ୟ ଶେଷ କରିକି କେଳିପୁରରେ ପହଞ୍ଚିଲେ।
1: ଆହା
0: ରାଣୀଙ୍କି ଡାକିଲେ।
1: ଠିକ
0: ଡାକିଲେ ରତ୍ନାବତୀ ରାଣୀ
1: କିରେ
0: କିଛି ଶୁଣିଲେନି
1: ନା,
0: ବିଚାର କଲେ କିଛି ମନ ଦୁଃଖ କରିଛି।
1: ହଁ
0: ଖୁସି କରିବା ପାଇଁ ଗୋଟେ ପଦ କହିଲେ,
1: ଗେଲରେ ଡାକିଲେ।
0: କେମିତି ଡାକିଲେ?
1: ପାଉ ରୁଟି ଗୋଟା ଗୋଟା ଗୁଣ୍ଡା ଝୋଳ କରି ଖୋଇବି, ଖାଲି ହାଣ୍ଡି ହାଣ୍ଡି କ୍ଷୀର ରାବିଡି କରି ଖୋଇବି।
0: ହେ ମୂର୍ଖ,
1: ଆଇ ଗେଲରେ ଡାକିଥିଲେ
0: ପରା। ଡାକିଲେ କିରେ?
1: ଆଉ
0: ଲେଖିଲେ ସ୍ୱର୍ଗତ ଗୁରୁ ଉଦୟନାଥ ରଥ ଶର୍ମା ବହି।
1: ଆଚ୍ଛା
0: ଚୌପଦୀ ରତ୍ନମାଳା।
1: ଠିକ
0: କଣ କହିଲେ?
1: କଣ
0: ଇଏ କୁଞ୍ଚି

0: ଶକୁନ୍ତଳାରେ
1: ଏ ରାଣୀ
0: ହଁ
1: ତମର କଣ ଅଭାବ ହେଇଛି କାହିଁକି କଥା କହୁନ
0: କୁହ
1: ରାଣୀ କହିଲେ ଝିଅ ଯୁବତୀ ହେଲା
0: ଆଚ୍ଛା
1: ଝିଅ ଘିଅ ସାଇତିବା ଉଚିତ ନୁହେଁ
0: ନା
1: ଦିନେ ହେଲେ ଚିନ୍ତା କଲେନି ଝିଅ ଟିକେ ବାହା କରିବା ପାଇଁ
0: ଠିକ ଠିକ
1: ଏଇଠି ରାଜା କହିଲେ ରାଣୀ ମୋ ଝିଅକୁ ମୁଁ ବାହା କରିବି
0: ଚାରିଗୁଣା
1: ଲକ୍ଷ ରାଜା ନିମନ୍ତ୍ରୀ ଆଣିବି ଝିଅ ହସ୍ତବରଣ।

0: ପରଶୁରାମ ରାଜା କହିଲେ ରତ୍ନାବତୀ ରାଣୀ
1: ଆଚ୍ଛା
0: ମୋ ଝିଅ ପାଇଁ ସ୍ୱୟଂବର କରିବି ମାଘ ମାସ ଏକାଦଶୀ ତିଥିରେ
1: ଠିକ
0: ମୋ ଝିଅ ଯାହାକୁ ବର ବରିବ ଚାରୁଣ ଲକ୍ଷେ ରାଜା ଡାକିବି ତାକୁ ମୁଁ ବୈଦିକ ମନ୍ତ୍ରରେ ଯେ ବେଦି ଉପରେ ବାହା କରିବି
1: ଗୋଟେ ଜ୍ୱାଇଣ୍ଟ ରୂପ କରିବି
0: ଠିକ ସମୟ ଚାଲିଗଲା ଏକାଦଶୀ ତିଥି ହେଇଛି ମାଘ ମାସ ଶୁକ୍ଳ ପକ୍ଷ ସବର ନଅର ସଜେଇ ଦେଲା ମଣ୍ଡପ ସଜେଇ ଦେଲା ଚାରୁଣ ଲକ୍ଷେ ରାଜା ପହଞ୍ଚିଗଲେ ଚାରିପଟେ ବସିଛନ୍ତି ଆସନରେ ଏପଟେ ଝିଅକୁ ବେଶ କରି ଠିଆ କରିଦେଲେ ଦିପଟେ ଯୋଡ଼େ ସଖୀ ଝିଅକୁ ଦେଖି ଇଏ ବିଚାର କରୁଛନ୍ତି ରାଜା ମାନେ
1: ରସିକ ରାଜା ଗୁଡାକ
0: ବିଚାର କରୁଥିଲେ କିରେ
1: ଆଉ
0: ଓଡିଶାରେ 42 ବର୍ଷ ବଞ୍ଚି ବାଷଠିର ଛନ୍ଦର କୋଣାର୍କ ଗଢିଗଲା ନିର୍ବାସିତ ଯୁବର ଦୁଃସାହସିକ କବି ସମ୍ରାଟ ଭଞ୍ଜ
1: ଠିକ
0: ବହି ହେଲା ପ୍ରେମ ସୁଧାନିଧି ରାଜା ମାନେ ଦେଖି ବିଚାର କରୁଛନ୍ତି
1: କେମିତି
0: କେମିତି
1: କେମିତି
0: ଇଏ ରବି

0: ମାନେ କହିଲେ ଅନବଦ୍ୟା ରୂପସୀ ସୁନ୍ଦରୀ ଝିଅ ସବରୀ କନ୍ୟା
1: ଆହା
0: ତତେ ପାଇବା ପାଇଁ ଆମେ ଚାରିଗୁଣା ଲକ୍ଷରେ ବସିଛୁ
1: ଠିକ
0: କେମିତି ବସିଛୁ ଶିବ ଯେମିତି ଶିବଙ୍କୁ ପାଇବା ପାଇଁ
1: ଆଚ୍ଛା
0: ବୃଷ ଯେମିତି ନଖାଇ ନପି ପଡିଥାଏ
1: ଏକ ଲକ୍ଷରେ
0: ସେମିତି ଆମେ ଏକ ଲକ୍ଷରେ ପଡିଛୁ।

0: ଏଭଳି ଫୁଲ ତୋଳେ ମାଳ କଲେ ଦେବୀ ମନ୍ଦିରକୁ ଗଲେ
1: ଠିକ
0: ତିନି ଘେରା ବୁଲି ସାରିଲେ ଦେବୀ ମନ୍ଦିର ମାଳଟି ଦେବେ
1: ଆଚ୍ଛା
0: ଗୋଟିଏ ଘେରା ବୁଲିଛନ୍ତି ପଛପଟେ ଦେଖିଲା 108 ମେଷ ବନ୍ଧା ହେଇଛନ୍ତି ରାଜକୁମାରୀ ପଚାରିଲା ସଖି ଏ ମେଷ ଗୁଡାକ କାହିଁକି ବନ୍ଧା ହେଇଛନ୍ତି
2: ରାଜକୁମାରୀ ତମ ବାହାଘର ଦିନ 108 ମେଷ ବୋଲି ଖାଇବେ ବୋଲି ଦୁର୍ଗା ମାଗିଥିଲେ ତମ ବାପ ମା ହଁ କରିଥିଲେ
0: ତାହେଲେ କାଲି ବାହାର ମୋର ହବ
1: ଠିକ
0: ଇଏ ମେଷ ବୋଲି ଖାଇବ ଠାକୁରାଣୀ
1: ଠିକ ଠିକ
0: ଇଏ ମା ନା ରାକ୍ଷସୀ
1: ଆଚ୍ଛା
0: ସଖି ତମେ ଫେରିଯା ମୁଁ ରାଜ୍ୟକୁ ଯିବିନି କି ବାହା ହେବିନି ଇଏ ମେଷ ତକ ସବୁ ଫିଟେଇ ଦେଲା ରାଗ ହେଇକିରି ମାଳକୁ ଧରିଲା ମାଳ କଣ କଲା ମାଳ ଫିଙ୍ଗି ଯାଇ ବାଳା ପଳାଇଣ ଗଲା ପମ୍ପା ସରୋବର କୂଳେ
1: ଇଏ
0: ମାଳଟାକୁ ଫିଙ୍ଗି ଦେଇ
1: ଆଚ୍ଛା
0: ଇଏ ଲୁଚି ଲୁଚି ଯାଇ ପମ୍ପା ସରୋବର କୂଳେ ଲୁଚିଛି
1: ଠିକ ଠିକ
0: ପହଞ୍ଚି ଯାଇଛି
1: ଆଚ୍ଛା
0: ସଖୀ ମାନେ ରାଜା ମାନଙ୍କୁ କହିଲେ ବାପା ମା ଜାଣିଲେ ଜଙ୍ଗଲକୁ ତନ ତନ କୋଡି ଖୋଜିଲେ ଆଉ ପାଇଲେ ନାଇଁ
1: ନା
0: ନିରାଶ ହୋଇ ରାଜା ମାନେ ଗଲେ ବାପା ମା କାନ୍ଦିଲେ ରହିଲେ
1: ଆଚ୍ଛା
0: ଇଏ ଝିଅ ପହଞ୍ଚିଲା କି ପମ୍ପା ସରୋବର କୂଳରେ
1: ଠିକ
0: ବିସ୍ତାର କଲାନ ମଧ୍ୟ ରୂପସୀ ସୁନ୍ଦରୀ ଝିଅ ମୁଁ
1: ଷୋଳବୈଶୀ ଝିଅ ମୁଁ
0: ଏକାକିନି କୁଆଡେ ଯିବି
1: କୁଆଡେ ଯିବି
0: ଏ ବେଳେ ଶୁଭିଲା ଗୋଟେ ବେଦ ଧ୍ୱନି
1: ବେଦ
0: ଏ ଆର୍ଯ୍ୟବର୍ତ୍ତିନି ଗାର୍ଗି ଗାଇଥିଲା ଆର୍ଯ୍ୟବର୍ତ୍ତରେ
1: ଆଚ୍ଛା
0: ସେ କୋଉ ବେଦ
1: ଠିକ
0: ଓ

0: ସବୁରେ ଝିଅ ଚମକି ପଡିଲା
1: କିରିକିରି
0: କହିଲା ମରଣରୁ ଅମରକୁ ନେଇଯାଅ
1: ଆହା
0: ଅସତରୁ ସତକୁ ନେଇଯାଅ ଅନ୍ଧାରରୁ ଆଲୋକକୁ ନେଇଯା ଏଇ ଜାଗାକୁ ଯାଇକି ରହିବି
1: ଆଚ୍ଛା
0: ଏଇଟା ମୋ ପାଇଁ ଠିକ ଜାଗା
1: ପବିତ୍ର ଜାଗା
0: ଗୋଟିଏ ପାଉଣ୍ଡ କାଢ଼ିଛି ଆଶ୍ଚର୍ଯ୍ୟ ଜିନିଷଟିଏ ଦେଖିଲା
1: କଣ ଦେଖିଲା
0: ସେ ସମ୍ରାଟ ଭଞ୍ଜ ବୈଦେଶ ବେଳେ ସେ ଲେଖିଲା
1: ଆଚ୍ଛା
0: ଲେଖିଲେ ଗୋଟିଏ ପଦ
1: ହଁ
0: କେମିତି
1: କେମିତି

0: ଜଣେ ଝିଅ ଯାଇକି ଦେଖିଲା ତେଜମୟ ପୁରୁଷ ଜଣେ ଋଷି
1: ଆଚ୍ଛା
0: 108 ବ୍ରାହ୍ମଣ ପିଲାକୁ ବେଦ ପଢ଼ଉଛନ୍ତି ବିଚାର କଲା ଏଇଠୁ ବେଦଟା ବୋଧେ ଭାସି ଯାଉଥିଲା ଆଚ୍ଛା ଏଇଠେ ରହିବି ଯେତେବେଳେ ବିଚାର କଲା ମୁଁ ତ ଅସ୍ପୃଶ୍ୟା ସବରୀ କନ୍ୟା ଛୋଟ ଜାତିର ଝିଅ ଏ ତ ଋଷି ବ୍ରାହ୍ମଣ ମତେ ଘୃଣା କରିବେ ନା ମୁଁ ତାଙ୍କ ପାଖକୁ ଯିବିନି ରହିଗଲା ଜଙ୍ଗଲ ଭିତରେ ସନ୍ଧ୍ୟା ହେଇଯାଇଛି ବେଦ ପାଠ ସରିଯାଇଛି ପ୍ରସାଦ ସେବନ ସରିଗଲା ଋଷି ଶିଷ୍ୟଙ୍କୁ ଧରିକି ଶୋଇଗଲେ ରାତି ଯାକ ଜଙ୍ଗଲରେ ସେ ଝିଅ ସେଇଠି ରହିଗଲା ପାହେ ନ ପାଇ ରାତି ହେଇଛି ଅନ୍ଧାର ହେଇଛି କଲା କଣ ଏ ଝିଅ
1: କଣ କଲା
0: ଋଷି କି ଶିଷ୍ୟ ଉଠିନାହାନ୍ତି ଆଶ୍ରମକୁ

0: ଶିଷ୍ୟଙ୍କୁ ଧରିକି ଶୋଇଥିଲେ ଋଷି
1: ଆଚ୍ଛା
0: ଋଷି ଯେତେବେଳେ ଉଠିଲେ ଦେଖିଲେ ଆଶ୍ରମ ଲିପା ପଚା ହେଇଛି ଫୁଲ ଫଳ ଥୁଆ ହେଇଛି ବିଚାର କଲେ ଏଠି ଋଷି ଇଏ କର୍ମ ତତେ ଶିଷ୍ୟ ମାନେ କେହି କରନି କିଏ କରିଛି ସମସ୍ତେ ମନା କରିଦେଇଛନ୍ତି କହିଲା ଭୂତ ନା ପ୍ରେତ ନା ଡାହାଣ ନା ଡାଙ୍କିନି ଏ ଜଙ୍ଗଲରେ କିଏ ଅଛି
1: କିଏ କାମ କଲା
0: ଆଜି ଏ କର୍ମ କହି କରିଛି ଋଷି କହିଲେ ମୁଁ ଟିକେ ଦେଖିବି ଟିକେ ଧ୍ୟାନସ୍ଥ ହେଲେ ପ୍ରକୃତି କିଛି କଲମକୁ ଟାଣି ହେଲେ ମେହେର ପୁଅ ବହି ହଉଛି ତପସ୍ମିନୀ ଗୋଟିଏ ପଦ ଲେଖିଲେ ଋଷି ଦେଖିଲେ କେମିତି
1: କେମିତି
0: ତପସ୍ୱିନୀ କାବ୍ୟରେ ଲେଖିଲେ
1: ହଁ
0: ଶୁଣି ମୁନି ମୋର

0: କପ୍ରକ କୁମ୍ଭକତ୍ରୀ କୁଟ ଭେଦ କରି ଉଇଣ୍ଟି ପର୍ଶ
1: ଠିକ
0: ପବନକୁ ଦୂତ କଲି ଦେଖିଲେ ଝିଅଟି ଲୁଚିଛି
1: ଆରେ ଦିଦି
0: ଡାକିଲେ ମା ଆସିଲୁ
1: ହଁ
0: ଦୌଡ଼ି ଆସିଲା ଝିଅ
1: ଆଚ୍ଛା
0: କହିଲା ନହେଲେ ମତେ ଅଭିଶାପ ଦେଇଦେବେ
1: ହଁ
0: ପଚାରିଲେ ମା ତୋ ଘର କୋଉଠି
1: ଗୋଦାବରୀ କୂଳରେ ପରଶୁରାମ ଶବର ଝିଅ ମୁଁ
0: ଆଚ୍ଛା
1: ବାବା ମୋ ପାଇଁ ଚାରି ଉଣା ଲକ୍ଷେରା ଯୋଗୁ ବରଣ କଲେ ହେଲେ ଭୁଲ କରିଦେଲେ 108 ମେଷ ବାନ୍ଧିଥିଲେ ମୋ ପାଇଁ ବଲି ପକେଇବାକୁ
0: ଆଚ୍ଛା
1: ଗୋଟିଏ ଝିଅ ମୁଁ ବାହା ହେଇଥାନ୍ତି 108 ମେଷ ବଲି ପଡ଼ିଥାନ୍ତେ
0: ହେଲା
1: ଜୀବ ମାନଙ୍କ ପ୍ରତି ଦୟା ଆସିଗଲା ମେଷ ବଲକୁ ଫିଟାଇ ଦେଲି ପଳେଇ ଆସିଲି ବିଚାରୁଛି ଜୀବନଟାକୁ ମୁକ୍ତି କେମିତି କରିବି
0: ତୁ ତ ବାହା ହେଲୁ ଯଦି ଆସିଲୁ ଆଶ୍ରମ ନ ରହି ଏଠି କାହିଁକି ଲୁଚିଥିଲୁ ଲିପା ପଛା କାହିଁ କରିଥିଲୁ
1: କାଳେ ଆପଣ ଘୃଣା କରିବେ
0: ନାଇଁ ରେ ମା ଆଶ୍ରମରେ କୌଣସି ବାଛ ବିଚାର ନଥାଏ
1: ଆହା
0: ବିଦ୍ୟାଳୟ ଆଶ୍ରମରେ ଏମିତି କିଛି ନାହିଁ ଆଶ୍ରମରେ ରହମା
1: ଠିକ
0: ତୋର ଯିବା ପ୍ରତି ଦୟା ଆସିଛି ନା ଆମେ ଶରଣ ଯିବୁ
1: ଗୁରୁ
0: ତୁ ମୁକ୍ତି ଏଇଠି ପାଇବୁ ରହିଯା
1: ଠିକ ଗୁରୁ
0: ଋଷି ଯେତେବେଳେ ଏ ଝିଅକୁ ରଖିଲେ
1: ଆଚ୍ଛା
0: 108 ବ୍ରହ୍ମ ପିଲା ଆଶ୍ରମକୁ ତ୍ୟାଗ କରିଲା ବେଳେ ଛୋଟ ଜାତିର ଝିଅକୁ ରଖିଲେ ଆମେ ଏଠି ରହିବା ନାହିଁ
1: ନା
0: ସମସ୍ତେ ତେଲେ ପଳେଇଲେ
1: ଆଚ୍ଛା
0: ଏଠି ମାତଙ୍ଗ ଋଷି କହିଲେ
1: ମାତେ
0: ମୁଁ ବେଦକୁ ପଢେଇ ଚରିତାର୍ଥ କରି ବେଦକୁ
1: ଠିକ
0: ତୁ ବ୍ରହ୍ମ ଦର୍ଶନ କରିକି ମୁକ୍ତି ପାଇବୁ
1: ବେଦ ମହତ୍ତ୍ୱ ରହିବ ଗୁରୁ ମହତ୍ତ୍ୱ ରହିବ
0: ସେଇଦିନ ଠାରୁ ଆଶ୍ରମରେ ବେଦକୁ ପଢେଇଲେ ଏହିପରି କିଛି

0: ଯିବ ଭାରି
1: ଏଇଭଳି କିଛି ଦିନ ବିତି ଆଜି ଦିନେ ରୋଷେଇ କହିଲେ ମା
0: ଆଚ୍ଛା
1: ଶ୍ରମଣା ସବରୀ କନ୍ୟା ଶୁଣୁ ମୁଁ ଆଉ ଗୋଟିଏ ମୁହୂର୍ତ୍ତ ପରେ ଦେହ ତ୍ୟାଗ କରିବି ଏଇଠି ତୁ ଏଇ ଅଧ୍ୟାୟ ଯୋଉ ନ ପଢିବ ବ୍ରହ୍ମ ଦର୍ଶନ କରିକି ସ୍ୱର୍ଗକୁ ଯିବୁ
0: ଯିବୁ
1: ଏ କଥା କହି ଗୁରୁ ଦେହ ତ୍ୟାଗ କରିଦେଇଛନ୍ତି
0: ଆଚ୍ଛା
1: ଝିଅ କାନ୍ଦିଲା
0: ଆଚ୍ଛା
1: ଗୁରୁ ଚାଲିଗଲେ ବୋଲି
0: ଠିକ
1: ଇଏ ଗୁରୁଙ୍କର ସମାଧି କରିଦେଲା ଶବକୁ ନେଇକି ଆଶ୍ରମରେ
0: ଆଚ୍ଛା
1: କମ୍ପାସରୁ ପାଣି ଆଣିଲା ଲିପା ପୋଛା କରି ସଂସ୍କାର ହୋଇ ବେଦ ପଢିଲା ଏମିତି ବେଦ ପଢି ଚାଲିଛି କିଛି ଦିନ
0: ଠିକ
1: କିଛି ଦିନ ଯାଇଛି
0: ଯୋଉ
1: ଦିନ କହିଥିଲେ ଗୁରୁ ଦେଖିବୁ ତୁ ବ୍ରହ୍ମ ଦର୍ଶନ କରିବୁ ଅଧ୍ୟାୟରେ
0: ଆରେ ଉନ୍ମାଦିନ ହେଇଗଲା ଝିଅ
1: ଦିନଟା ଆସିକି ପହଞ୍ଚି ଯାଇଛି ଆରେ ଆଶ୍ରମରେ ଯପନ

0: ତୁମ ଶ୍ୟାମସ୍ତ୍ରା ଗରୁସ୍ତ ଦୋଭେୟା କହୁନି
1: ତମେ ଦିଟା ପିଲା କିଏ
0: କାଳିଆ ଆଉ ଓରା ପିଲା
1: ହଁ
0: ତମେ ଦି ଭାଇ ଭଳିଆ ଦିଶୁଛ
1: ଆଚ୍ଛା
0: ଇଏ ଆଶ୍ରମକୁ ଆସିଲେ ମୋର ବ୍ରହ୍ମ ଦର୍ଶନ ମତେ ବଞ୍ଚିତ କରିଦେଲ ତମେ କିଏ
1: ଆଚ୍ଛା ଆଚ୍ଛା ହଁ
0: ଏଇଠେ କହିଲା କହିଲା କହିଲା କହିଲା ମୁଁ କିଏ ଜାଣିମୁ
1: ଆଚ୍ଛା
0: ଶୁଣଲ ସବରି ମୋର
2: ଅଯୋଧ୍ୟାରେ ଘର
0: ଦଶରଥ ରାଜା
2: ପରା
0: ସବରି ମୁଁ ହଉଛି ରାମ ଇଏ ହଉଛି ମୋ ସାନ ଭାଇ ଲକ୍ଷ୍ମଣ
1: ଠିକ
0: ଆମେ ଆସିଥିଲୁ ବନବାସ କରିବା ପାଇଁ ରାବଣକୁ ସୀତାନଲା
1: ଠିକ
0: ଇଏ ବୁଲୁଥିଲୁ କାନ୍ଦି କାନ୍ଦି ତୁ ଆଶ୍ରମ ରହିବା ପାଇଁ ଗୁରୁ କୁଆଡେ ଗଲେ କହିଲେ ଗୁରୁ ସମାଧି ହେଇଯାଇଛନ୍ତି ରାମ ଲକ୍ଷ୍ମଣ ହେଲେ ସାଷ୍ଟାଙ୍ଗେ ପ୍ରଣିପାତ କରିଛନ୍ତି ଏଇଠି ପ୍ରଣିପାତ କରି ଉଠିଲେ ମାଡି ବସିଲା ସବରି ଝିଅ ମାଡି ବସି

ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଆଜିର ଲୋକଗୀତ କାର୍ଯ୍ୟକ୍ରମ। ଆଜି ଶୁଣିଲେ ଦାସକାଠିଆ ଗୀତ। ପରିବେଷଣ କରିଥିଲେ ଲଡ଼ୁ କିଶୋର ଶୁକ୍ଲା ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜିଥିରେ ଶୁଣନ୍ତୁ ଡୋଲି ସଜାକେ ରଖନା କଥାଚିତ୍ରରୁ କିଛି ଗୀତ। ସଙ୍ଗୀତରେ ଅଛନ୍ତି ଏ ଆର୍ ରେହମାନ।